0: ପବନ ଆଡ଼କୁ ଧୂଳି ପକାଇଲେ ତାହା ଯେପରି ଫେରିଆସି ପକାଉଥିବା ଲୋକ ଉପରେ ପଡ଼େ, ସେହିପରି ଜଣେ ନିର୍ଦ୍ଦୋଷ ନିରୀହ ସଚ୍ଚରିତ୍ର ବ୍ୟକ୍ତିକୁ ଯଦି କେହି ଅପମାନ ଦିଏ, ତାହେଲେ ସେହି ଅପମାନ ତାରି ଉପରେ ହିଁ ପଡ଼େ। ଗୌତମ ବୁଦ୍ଧ। ଆକାଶବାଣୀ ବାରିପଦା, ସମୟ ସକାଳ 6:00। ହିନ୍ଦୀରେ ସମ୍ବାଦ ରିଲେ କରୁଛୁ ଆକାଶବାଣୀ ଦିଲ୍ଲୀରୁ।
1: नमस्कार, आकाशवाणी समाचार के साथ मैं फरहत नाज।
2: प्राइम मिनिस्टर विल आल्सो बी विजिटिंग।
3: प्रधानमंत्री सांस्कृतिक और

ଆକାଶବାଣୀ ବାରିପଦା ଆରମ୍ଭ କରୁଛୁ ଆଜି ସକାଳର ଭକ୍ତି ସଙ୍ଗୀତ କାର୍ଯ୍ୟକ୍ରମ ବନ୍ଦନା। ମିତାଲି ଚିନ୍ନାରା ବନ୍ଦନାର ପ୍ରଥମ କଣ୍ଠଶିଳ୍ପୀ, କଣ୍ଠରେ ତାଙ୍କର ପୀତମ୍ବର ମିଶ୍ରଙ୍କ ରଚନା, ଶିଳ୍ପୀ ମିତାଲି ଚିନ୍ନାରା।

ଭକ୍ତି ସଙ୍ଗୀତ କାର୍ଯ୍ୟକ୍ରମ ବନ୍ଦନା ଆପଣମାନେ ଶୁଣୁଛନ୍ତି ଆକାଶବାଣୀ ବାରିପଦା କେନ୍ଦ୍ରର କିଶବଚନ୍ଦ୍ର ରାଉତ ବନ୍ଦନାର ପରବର୍ତ୍ତୀ କଣ୍ଠଶିଳ୍ପୀ କଣ୍ଠରେ ତାଙ୍କର ଗୀତା ମିଶ୍ରଙ୍କର ରଚନା।

ପ୍ରଣାମ ଶ୍ରୋତାବନ୍ଧୁ। ଦେବସ୍ନାନ ପୂର୍ଣ୍ଣିମାଠାରୁ ଅମାବାସ୍ୟା ପର୍ଯ୍ୟନ୍ତ ଶ୍ରୀବିଗ୍ରହମାନେ ଅଣସରରେ ଅଛନ୍ତି। ସେମାନେ ଜ୍ୱରରେ ପୀଡ଼ିତ ଥିବାରୁ ଫୁଲୁରୀ ଲାଗିଠାରୁ ଆରମ୍ଭ କରି ଦଶ ମୂଳ ମୋଦକ ପଦ୍ଧତିରେ ଚିକିତ୍ସିତ ହେଉଛନ୍ତି। ଏଣୁ ଏହି ପନ୍ଦର ଦିନ ଶ୍ରୀବିଗ୍ରହମାନଙ୍କର ଦର୍ଶନରୁ ଆମେ ସମସ୍ତେ ବଞ୍ଚିତ, କାରଣ ଶ୍ରୀବିଗ୍ରହମାନଙ୍କର ସମସ୍ତ ରୀତିନୀତି ଏହି ସମୟରେ ଗୋପନୀୟ ରଖାଯାଏ। ଏହା ମଧ୍ୟ ଶାସ୍ତ୍ରାନୁମୋଦିତ। ଆୟୁର୍ବିତ୍ତଂ ଗୃହଛିଦ୍ରଂ ମନ୍ତ୍ରମୈଥୁନ ଭେଷଜଂ ତପଃ ଦାନାପମାନଂଚ ନବଗୋପ୍ୟାନି ଯତ୍ନତଃ। ଆୟୁ, ବିତ୍ତ, ଗୃହଛିଦ୍ର, ମନ୍ତ୍ର, ମୈଥୁନ, ଔଷଧ, ତପସ୍ୟା, ଦାନ ଏବଂ ଅପମାନ, ଏହି ନଅଟି ବିଷୟ ଗୋପନ ରଖାଯାଏ। ଯେହେତୁ ଔଷଧ ସେବନ ଏହା ଭିତରେ ଅନ୍ତର୍ଭୁକ୍ତ, ପ୍ରଭୁଙ୍କ ସେବା ଶୁଶ୍ରୂଷା ଗୋପନୀୟ। ସେଥିପାଇଁ ଅଣସର ଘରେ ଥିବା ସମୟରେ ଭକ୍ତମାନଙ୍କୁ ଠାକୁର ପଟିଦିଅଁ ରୂପେ ଦର୍ଶନ ଦେଇଥାନ୍ତି। ଏହି ପଟିଦିଅଁ ଅଣସର ଘର ବାହାର ପଟିରେ ବିରାଜମାନ କରନ୍ତି। ଚିତ୍ରକାର ନିଯୋଗ ଏହି ପଟିଚିତ୍ର ପ୍ରସ୍ତୁତ କରିଥାନ୍ତି। ଶାଢ଼ୀବନ୍ଧା ଚିତ୍ରକାର ସେବକଙ୍କ ଦ୍ୱାରା ଏହି ପଟିଦିଅଁଙ୍କ ଚିତ୍ର ଅଙ୍କନ କରାଯାଇଥାଏ, କାରଣ ଭାଗବତ ଅନୁସାରେ ଆଠ ପ୍ରକାରର ମୂର୍ତ୍ତି କଳ୍ପନା କରାଯାଇଛି। ଶୈଳୀ ଦାରୁମୟୀ ଲହୋୟୀ ଲେପ୍ୟା ଲେଖ୍ୟା ଚ ସୈକତି ମନୋମୟୀ ମଣିମୟୀ ପ୍ରତିମାହ ଅଷ୍ଟବିଧା ସ୍ମୃତା। ଉପାସ୍ୟ ମୂର୍ତ୍ତି କାଠ, ପଥର, ଲୁହା, ଚନ୍ଦନ, ରତ୍ନ, ବାଲି ଏବଂ ଚିତ୍ରରେ ହେବା ସହ ମାନସିକ ଭାବେ ମଧ୍ୟ ପରିକଳ୍ପିତ ହୋଇଥାନ୍ତି। ଶ୍ରୀମଦ୍ ଭଗବତ ଗୀତାର ନବମ ଅଧ୍ୟାୟରେ କୁହାଯାଇଛି, ଅନନ୍ୟା ଚିନ୍ତୟନ୍ତଃ ମାଂ ଯେ ଜନାଃ ପର୍ଯ୍ୟୁପାସତେ ତେଷାଂ ନିତ୍ୟାଭିଯୁକ୍ତାନାଂ ଯୋଗକ୍ଷେମଂ ବାହାମି ଅହଂ। ଯେଉଁମାନେ ମୋର ଦିବ୍ୟ ରୂପକୁ ଧ୍ୟାନ କରି ଭକ୍ତିରେ ମୋତେ ପୂଜା କରନ୍ତି, ମୁଁ ସେମାନଙ୍କର ସମସ୍ତ ଆବଶ୍ୟକତା ବହନ କରେ। ସେମାନଙ୍କର ଯାହା ଅଭାବ ଥାଏ ତାହା ମୁଁ ପୂରଣ କରେ ଏବଂ ଯାହା ସେମାନେ ପ୍ରାପ୍ତ ହୋଇଥାନ୍ତି ତାହା ରକ୍ଷା କରେ। ସେହି ଭକ୍ତିର ପ୍ଲାବନରେ ଭାସିଯାଇ ଭକ୍ତ ଅଲାରନାଥ ଯାଏ। ବ୍ରହ୍ମଗିରି ରାସ୍ତାରେ ଯାଇ ଅଲାରପୁର ଗ୍ରାମରେ ବିଶ୍ୱପ୍ରସିଦ୍ଧ ଅଲାରନାଥଙ୍କ ଭିତରେ ଶ୍ରୀବିଗ୍ରହଙ୍କୁ ଦେଖେ, ତାର ମନ ପୁରିଯାଏ। କାରଣ ଏଇ ପାଖରେ ତ ମାଣିକ ପାଟଣା, ରାସ୍ତାରେ ତୃଷା ନିବାରଣ କରିବା ପାଇଁ ବଳଭଦ୍ର ଜଗନ୍ନାଥ ମାଣିକ ଗୋପାଳଣୀ ହାତରୁ ଦହି ଖାଇଥିଲେ। କବିବର ରାଧାନାଥ ଲେଖିଛନ୍ତି, ଇତିହାସ ରଙ୍ଗସ୍ଥଳୀ ତୁ ଚିଲିକା ତୋର ତୀରେ ପରା ଶ୍ରୀମତୀ ମାଣିକା ହସ୍ତେ ଭୁଞ୍ଜିଥିଲେ ସାଦରେ ଲବଣୀ ଭାବଗ୍ରାହୀ ପ୍ରଭୁ ଭକ୍ତ ଚିନ୍ତାମଣି। ଏହି ବ୍ରହ୍ମଗିରି ଅଞ୍ଚଳର ମଫସଲ ଗାଁ କାଣ୍ଡ ଗୋଦାରେ ବର୍ଷିଆନ ଭକ୍ତ ମନୀ ସାହୁକୁ ପୋଖରୀ ହୁଡ଼ାରେ କାଳିଆ ଠାକୁର ଦର୍ଶନ ଦେଇଥିଲେ। ଏହିଠାରେ ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କ ଭକ୍ତି ଚରମ ଅବସ୍ଥାରେ ପହଞ୍ଚିଥିଲା। ସ୍ନାନ ପୂର୍ଣ୍ଣିମା ପରେ ଶ୍ରୀଜଗନ୍ନାଥଙ୍କୁ ରତ୍ନ ସିଂହାସନରେ ଦର୍ଶନ ନ ପାଇ ସେ ଏକ ପ୍ରକାରର ଭକ୍ତି ଜ୍ୱାଳାରେ ଅତିଷ୍ଠ ହୋଇପଡ଼ିଲେ। ଯେମିତି ଭୋକର ଜ୍ୱାଳା ସେହିଭଳିଆ ଭକ୍ତିର ଜ୍ୱାଳା, ଏଣୁ ସେ ଆସିଲେ ଅଲାରନାଥ। ଏଠି ଏକ ବିରାଟ ପ୍ରସ୍ତର ଉପରେ ବସି ପ୍ରଭୁ ଅଲାରନାଥଙ୍କ ଆରାଧନା କରୁଥିବା ସମୟରେ ତାଙ୍କର ଭକ୍ତି ଜ୍ୱାଳାରେ ପଥର ତରଳିଗଲା। ସେ ପଥର ଏବେ ବି ମନ୍ଦିର ବେଢ଼ା ଭିତରେ ଅଛି। ଶ୍ରୀ ଚୈତନ୍ୟଙ୍କ ମୂର୍ତ୍ତି ମଧ୍ୟ ଶୋଭା ପାଉଛି। ଯେତେବେଳେ କୁରୁକ୍ଷେତ୍ରରେ ଅର୍ଜୁନ ଶ୍ରୀକୃଷ୍ଣଙ୍କର ବିଶ୍ୱରୂପ ଦେଖିଲେ ସେତେବେଳେ ତାଙ୍କର ଏଇଭଳି ଅବସ୍ଥା ହୋଇଥିଲା। ତତଃ ସହ ବିସ୍ମୟାବିଷ୍ଟୋ ହୃଷ୍ଟ ରୋମା ଧନଞ୍ଜୟ ପ୍ରଣମ୍ୟଂ ଶିରସା ଦେବଂ କୃତାଞ୍ଜଳି ହି ଅଭାସତ। ଭକ୍ତି ତରଳ ଅବସ୍ଥାରେ ହିଁ ଥାଏ। ତା ନ ହୋଇଥିଲେ ଶ୍ରୀକେତନ ବ୍ରାହ୍ମଣର ଆଠ ବର୍ଷର ପୁଅ ମଧୁସୂଦନକୁ ଯେତେବେଳେ ତା ମା କହିଲେ, ଯା ବାପା ତ ନାହାନ୍ତି, ତୋ ଉପରେ ପୂଜାର ଦାୟିତ୍ୱ, ଯା ଶ୍ରୀଜୀଉଙ୍କୁ କ୍ଷୀରି ଭୋଗ ଦେଇଆ ଅଲାରନାଥରେ। ବାଳକ କ୍ଷୀରି ଭୋଗ ଠାକୁରଙ୍କ ପାଖରେ ରଖି ଖେଳରେ ମାତିଗଲା। ମା ଦେଖିଲେ ପୁଅ ଖେଳୁଛି, ବିରକ୍ତିରେ କହିଲେ, ମନ୍ଦିରରୁ ପ୍ରସାଦ ନେଇ ଶୀଘ୍ର ଘରକୁ ଆ। ମଧୁସୂଦନ ଦେଖିଲା ଠାକୁର କ୍ଷୀରି ଖାଉନାହାନ୍ତି, ସେମିତି ଅଛି, ବିକଳରେ କ୍ରନ୍ଦନ କଲା। ତାର ଆଖିର ଲୁହ ପ୍ରଭୁ ସହିପାରିଲେ ନାହିଁ, ତରଳିଗଲେ। ତରଳ କ୍ଷୀରି ଚୁପଚାପ ଖାଇଦେଲେ। ବ୍ରାହ୍ମଣୀ ଏକଥା ବିଶ୍ୱାସ କରିପାରିଲେ ନାହିଁ, ପୁଅ ତାଙ୍କର ଅଲାରନାଥଙ୍କୁ କ୍ଷୀରି ଦେଇ

ସେସହଲା ଅନୁଚିନ୍ତା ଉପସ୍ଥାପନ କରିଥିଲେ ତରୁଣକାନ୍ତି ରାଉତ ଆକାଶବାଣୀ କଟକ ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 85ତମ ଭାଗ।

ଭଗବାନ କର୍ଦ୍ଦମ ଋଷିଙ୍କୁ କହିଲେ ଯେ ସେ ତାଙ୍କର ପୁଅ ଭାବରେ ଦେବହୂତିଙ୍କ ଗର୍ଭରୁ ଜନ୍ମ ନେବେ, ତତ୍ତ୍ୱ ସଂହିତା ଆଦି ପ୍ରଣୟନ କରିବେ। କର୍ଦ୍ଦମ ଋଷି ଦେବହୂତିଙ୍କୁ ବିବାହ କରି ଶ୍ରୀବିଷ୍ଣୁଙ୍କ ଧରା ଅବତରଣ ପାଇଁ ଆନନ୍ଦ ସହିତ ଗୃହାଶ୍ରମ ବ୍ରତ ପାଳନ କଲେ।

ଶେଷ ହେଲା ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 85ତମ ଭାଗ। ଏହି ଭାଗରେ କଣ୍ଠଦାନ କରିଥିଲେ ଅରବିନ୍ଦ ମୁଦୁଲି, ସିଦ୍ଧାର୍ଥ ମିଶ୍ର, ମଧୁଲିତା ମହାନ୍ତି ଏବଂ ସାଗରିକା ମହାନ୍ତି। ବେତାର ସମ୍ପାଦନା ଡକ୍ଟର ବୈଷ୍ଣବ ଚରଣ ସାମଲ, ସଙ୍ଗୀତ ପରିଚାଳନା ଓମ୍ ପ୍ରକାଶ ମହାନ୍ତି, ବର୍ଣ୍ଣନା ସଞ୍ଜୟ କୁମାର ଶତପଥୀ ଏବଂ ପ୍ରଯୋଜନା ସୁହାସ ମହାନ୍ତି।

0: ଆକାଶବାଣୀ କଟକ ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଭଉଣୀମାନେ, ଧାନ ବଦଳରେ ଅଣଧାନ ଫସଲ ଯଥା ମକା, ବରୁଗୁଡ଼ି, ହରଡ଼, ବିରି, ମାଣ୍ଡିଆ, ଚିନାବାଦାମ, ଜଡ଼ା ଓ କନ୍ଦମୂଳ ଇତ୍ୟାଦି ଚାଷ କରନ୍ତୁ। ମରୁଡ଼ି ସହଣି ଥିବା ଗଭୀର ଚେର, ଶୀଘ୍ର ବୃଦ୍ଧି ଓ ସ୍ୱଳ୍ପ ଅବଧି କିସମ ନିର୍ବାଚନ କରନ୍ତୁ। ଫସଲର ସଙ୍କଟ ଅବସ୍ଥାରେ ଜଳସେଚନ ପାଇଁ ବର୍ଷା ପାଣିକୁ ସଞ୍ଚୟ କରି ରଖନ୍ତୁ। ଗଡ଼ାଣିଆ ଜମିରେ ଗଡ଼ାଣିର ବିପରୀତ ଦିଗରେ ହୁଡ଼ା ବା ନାଳ ଅଦଳବଦଳ କରନ୍ତୁ। ଏହାଦ୍ୱାରା ମାଟିରେ ଅଧିକ ବର୍ଷା ପାଣି ସଞ୍ଚିତ ହୋଇ ରହିବ। ଅମଳ ମାଟିରେ ଚୂନ, କାଗଜ କଳ ମଇଳା ଇତ୍ୟାଦି ମୃତ୍ତିକା ସଂଶୋଧନ ପାଇଁ ବ୍ୟବହାର କରନ୍ତୁ। ଫଳରେ ଜମିରେ ଘାସ କମ୍ ହେବ, ଅଧିକ ଜଳ ସଞ୍ଚିତ ହୋଇ ଅମଳ ଅଧିକ ମିଳିବ। ଅନୁମୋଦିତ ପ୍ରଣାଳୀରେ ତଳିଘେରା ପ୍ରସ୍ତୁତ କରନ୍ତୁ। ତଳି କିଆରିକୁ ଭଲ ଭାବରେ ଚାଷ କରି ସେଥିରେ 40 ଯୋଡ଼ି ଖତ ଦେଇ 1 ମିଟର ଓସାର ଏବଂ 15 ସେଣ୍ଟିମିଟର ଉଚ୍ଚ ପଟାଳୀ କରନ୍ତୁ। ପଟାଳୀଗୁଡ଼ିକର ଲମ୍ବ ସୁବିଧା ଅନୁଯାୟୀ କରନ୍ତୁ। ଦୁଇ ପଟାଳୀ ମଝିରେ 30 ସେଣ୍ଟିମିଟର ଓସାରର ନାଳ ଛାଡ଼ନ୍ତୁ, କାରଣ ସେହି ନାଳ ଦେଇ ବେଶୀ ବର୍ଷା ହେଲେ ପାଣି ନିଗିଡ଼ିଯିବ ଏବଂ ଯିବା ଆସିବା ପାଇଁ ମଧ୍ୟ ସୁବିଧା ହେବ। ତଳିଘେରାରେ 5 କିଲୋଗ୍ରାମ ଫସ୍ଫରସ୍ ଓ 5 କିଲୋଗ୍ରାମ ପଟାସ୍ ଖାଦ୍ୟସାରକୁ ଭଲ ଭାବରେ ପଟାଳୀଗୁଡ଼ିକରେ ମିଶାଇ ସେଥିରେ 5 ସେଣ୍ଟିମିଟର ଛଡ଼ାରେ ଧାଡ଼ିକୁ ଧାଡ଼ି ବିହନ ବୁଣି ଘୋଡ଼ାଇ ଦିଅନ୍ତୁ। ବର୍ଷା ହେଉନଥିଲେ ପଟାଳୀରେ ପାଣି ସିଞ୍ଚନ କରନ୍ତୁ। ବିହନକୁ ଫିମ୍ପିନାଶକରେ ବିଶୋଧନ କରି ପଟାଳୀରେ ବୁଣନ୍ତୁ। ସହଜ କିସମ ଧାନ ତଳି 20-22 ଦିନର ଓ ବିଳମ୍ବ କିସମ ଧାନ ତଳି 25-30 ଦିନର ହେଲେ ମୁଖ୍ୟ ଜମିରେ ରୋଇ ଦିଅନ୍ତୁ। ଜମି କାଦୁଅ ପାଇଁ ଟ୍ରାକ୍ଟର ଚାଳିତ ପଡଲର ବ୍ୟବହାର କରନ୍ତୁ ଏବଂ ଟ୍ରାକ୍ଟର ଚାଳିତ ଧାନରୁଆ ଯନ୍ତ୍ର ସାହାଯ୍ୟରେ ଧାନ ରୋଇଲେ ଶ୍ରମଜନିତ ଖର୍ଚ୍ଚ କମିଯିବ। ଧାନରୁଆ ଯନ୍ତ୍ର ପାଇଁ ପଲିଥିନରେ ମ୍ୟାଟ୍ ତଳିଘେରା କରି ତଳି ପକାନ୍ତୁ। ସଘନ ଧାନ ଚାଷ ଶ୍ରୀ ପ୍ରଣାଳୀ ପାଇଁ ଖାଦ୍ୟସାର ପରିପୂର୍ଣ୍ଣ ଜୈବିକ ଖତ ତଳିଘେରା କରି ତଳି ଉତାରନ୍ତୁ। ଆବଶ୍ୟକ ସ୍ଥଳେ ଡ୍ରମ୍ ସିଡ୍ର ବ୍ୟବହାର କରି କାଦୁଅ ଜମିରେ ଗଜା ହୋଇଥିବା ଧାନ ବୁଣନ୍ତୁ। ବାଇଗଣ ଲଙ୍କା ମରିଚ ଫସଲ ତଳି ପକାନ୍ତୁ। ଜଳ ନିଷ୍କାସିତ ଉଚ୍ଚ ନିଗିଡ଼ା ଜମିରେ ତଳି ପ୍ରସ୍ତୁତ କରନ୍ତୁ। ଏଥିପାଇଁ 3 ଫୁଟ ଚଉଡ଼ା, 10 ଫୁଟ ଲମ୍ବ ଓ 6 ଇଞ୍ଚ ଉଚ୍ଚର ପଟି ତିଆରି କରନ୍ତୁ। ଦୁଇ ପଟି ମଧ୍ୟରେ ଯିବା ଆସିବା ଓ ପାଣି ନିଗିଡ଼ିବା ପାଇଁ ଜାଗା ଛାଡ଼ନ୍ତୁ। ପଟିର ଚାରିପଟୁ ମାଟି ନେଇ ପଟି ଉପରେ ପକାଇଦେଲେ ବିଲଠାରୁ 6 ଇଞ୍ଚ ଉଚ୍ଚ ହୋଇଯିବ। ପ୍ରତି ପଟିରେ 2-3 ଝୁଡ଼ି ଗୁଣ୍ଡ ଖତ ଦେଇ ମାଟିରେ ମିଶାନ୍ତୁ। ତାପରେ ପ୍ରତି ପଟିରେ 75 ଗ୍ରାମ ୟୁରିଆ, 100 ଗ୍ରାମ ସିଙ୍ଗିଲ ସୁପରଫସ୍ଫେଟ୍ ଓ 25 ଗ୍ରାମ ମ୍ୟୁରେଟ୍ ଅଫ୍ ପଟାସର ଦେଇ ଭଲ ଭାବରେ ମାଟିରେ ମିଶାଇ ଦିଅନ୍ତୁ। ତଳି ପଟିରେ ମଞ୍ଜିଗୁଡ଼ିକୁ 0.5 ଇଞ୍ଚ ଗହିରରେ ଧାଡ଼ି ଧାଡ଼ି କରି ବୁଣନ୍ତୁ। 1 କିଲୋଗ୍ରାମ ମଞ୍ଜିକୁ 2 ଗ୍ରାମ ଟେବୁକୋନାଜଲ ସହିତ ବିଶୋଧନ କରନ୍ତୁ। ମଞ୍ଜି ବୁଣିବା ପରେ ଛଣ ବା ନଡ଼ା କିମ୍ବା ପଲିଥିନ ଦ୍ୱାରା ପତଳା ଭାବେ ଘୋଡ଼ାଇ ଦିଅନ୍ତୁ ଏବଂ ଅଳ୍ପ ଅଳ୍ପ ପାଣି ସିଞ୍ଚନ କରନ୍ତୁ। ତଳିପଟି ଚାରିପଟେ କ୍ଲୋରୋପାଇରିଫସ୍ ଗୁଣ୍ଡ ପକାଇଲେ ପିମ୍ପୁଡ଼ି ମଞ୍ଜିକୁ ନଷ୍ଟ କରିପାରିବେନି। 4-5 ଦିନ ପରେ ମଞ୍ଜି ଗଜା ହେଲେ ପଲିଥିନ ବା ନଡ଼ାଗୁଡ଼ିକୁ କାଢ଼ି ଦିଅନ୍ତୁ। ତଳି 25-30 ଦିନର ହୋଇଗଲେ ଚାରା ବିଶୋଧନ କରି ଜମିରେ ଲଗାନ୍ତୁ।
0: ଶୁଣିଲେ କୃଷି ସୂଚନା। ଏଥର ଶୁଣନ୍ତୁ ପାଣିପାଗର ସୂଚନା। ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ସୂଚନା ଅନୁଯାୟୀ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା କିମ୍ବା ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ରହିଥିବାବେଳେ ସମ୍ବଲପୁର, ଅନୁଗୁଳ, ସୋନପୁର, ବୌଦ୍ଧ, କନ୍ଧମାଳ ଆଦି ଜିଲ୍ଲାମାନଙ୍କର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଶୁଣିଲେ ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ସୂଚନା।

ଆକାଶବାଣୀ କଟକ ସମୟ ବର୍ତ୍ତମାନ ସକାଳ 6:55 ହେବାକୁ ଯାଉଛି। ସଂସ୍କୃତରେ ସମ୍ବାଦ ରେଲି କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ଆକାଶବାଣୀ ବାରିପଦା ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ସକାଳ 7ଟା। ଆଜି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ସାନ୍ତାଳି ଆଖଳା ପ୍ରଚାର କରିବୁ ସକାଳ 7:25। ଆଜି ଏଥିରେ ରହିଛି ନାଟକ ଶିଖନାଥ ଗିଲାହାନ୍ତି ଦାହର, ରଚନା ତାରାଚାନ୍ଦ ମର୍ମୁ ଏବଂ ପ୍ରଯୋଜନା ପରିମଳ ହେମ୍ରମ। ଗୀତାଞ୍ଜଳି ସକାଳ 8:15 ଏବଂ ସକାଳ 8:45। ରାଜ୍ୟସ୍ତରୀୟ ପ୍ରସାରଣରେ କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ମାଧୁରୀ, ରିଲେ କରିବ ଆକାଶବାଣୀ କଟକ କେନ୍ଦ୍ରରୁ ସକାଳ 8:30। ସକାଳ 7:55 ଶୁଣିବେ ସୁଗମ ସଙ୍ଗୀତ, ସକାଳ 9:00 ଏବଂ ପୂର୍ବାହ୍ନ 10:05 କାର୍ଯ୍ୟକ୍ରମ ରିଲେ କରିବ ଆକାଶବାଣୀ ବିବିଧ ଭାରତୀ ପ୍ରସାରଣ ସେବା ଦିଲ୍ଲୀରୁ। ଶିଳ୍ପୀ ପରମାନନ୍ଦ ମହାନ୍ତ ଏବଂ ସାଥୀଙ୍କ ପରିବେଷିତ ଝୁମର ପ୍ରଚାର କରିବ ଆଜି ଦିନ 12:00। ଦିନ 1:20 ନାରୀମହଲ, ରିଲେ କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ଅପରାହ୍ନ 2:45 ସନ୍ଧ୍ୟା 6:00 ଯାଏଁ କାର୍ଯ୍ୟକ୍ରମ ରିଲେ କରିବ ଆକାଶବାଣୀ ବିବିଧ ଭାରତୀ ପ୍ରସାରଣ ସେବା ଦିଲ୍ଲୀରୁ। ସନ୍ଧ୍ୟା 6:00 ପ୍ରଚାର କରିବୁ କେତୋଟି ଭକ୍ତିଗୀତ। ସୁଗମ ସଙ୍ଗୀତ ଶୁଣିବେ ସନ୍ଧ୍ୟା 6:15। ସନ୍ଧ୍ୟା 6:30 ସୂଚନା ଓ ସମ୍ବାଦ। ରାତି 7:00 ଆଦିବାସୀ ସଙ୍ଗୀତ କାର୍ଯ୍ୟକ୍ରମରେ ରହିଛି ମୁଣ୍ଡାରୀ ସମ୍ପ୍ରଦାୟର ଗୀତ, ପରିବେଷଣ କରିଛନ୍ତି ଶିଳ୍ପୀ ସୋମନାଥ ସିଂ ଏବଂ ତାଙ୍କର ସାଥୀ କଳାକାରମାନେ। ପ୍ରାୟୋଜିତ କାର୍ଯ୍ୟକ୍ରମ ବନାନୀ ରାତି 7:30 ରିଲେ କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 8:00 ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ରାତି 8:30 ଆମର ସାପ୍ତାହିକ ବିଜ୍ଞାନ ଭିତ୍ତିକ କାର୍ଯ୍ୟକ୍ରମ ବିଜ୍ଞାନ ବାର୍ତ୍ତା। ଆଜି ଏଥିରେ ରହିଛି ଆଲୋଚନା ବନ ମହୋତ୍ସବର ଗୁରୁତ୍ୱ ଏବଂ ମହତ୍ୱ, ଏ ଶୀର୍ଷକ ଆଲୋଚନା କରିଛନ୍ତି ସ୍ମିତା ଦାସ। ପୁରାତନ ହିନ୍ଦୀ ଏବଂ ଓଡ଼ିଆ ଚଳଚ୍ଚିତ୍ରର ଗୀତକୁ ନେଇ କାର୍ଯ୍ୟକ୍ରମ ଗୀତ ଅତୀତ ରାତି 8:40। ରାତି 9:15 କାର୍ଯ୍ୟକ୍ରମ ରିଲେ କରିବ ଆକାଶବାଣୀ ବିବିଧ ଭାରତୀ ପ୍ରସାରଣ ସେବା ଦିଲ୍ଲୀରୁ। ଆମର ବିଶେଷ କାର୍ଯ୍ୟକ୍ରମ ଅତିଥି ପ୍ରଚାର କରିବ ରାତି 10:00। ଆଜି ଏଥିରେ ଶଙ୍କର ଜେନାଙ୍କ ସହ ଏକ ସାକ୍ଷାତକାର ରହିଛି, ତାଙ୍କୁ ସାକ୍ଷାତ କରିଛନ୍ତି ପ୍ରଦ୍ୟୁମ୍ନ କୁମାର ମହାପାତ୍ର। ଏକକ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ରାତି 10:30। ଏଥିଲା ଆଜି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ବାରିପଦା ପରବର୍ତ୍ତୀ କାର୍ଯ୍ୟକ୍ରମର ଘୋଷଣା ଶୁଣିପାରିବେ କିଛି ସମୟ ପରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟରଞ୍ଜନ ମହାପାତ୍ର। ରାଜ୍ୟର ସହରାଞ୍ଚଳଗୁଡ଼ିକରେ ଲଗାଣ ବର୍ଷାଜନିତ ବନ୍ୟା ଓ ଜଳବନ୍ଦୀ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ବିପର୍ଯ୍ୟୟ ପରିଚାଳନା ପାଣ୍ଠିକୁ ଆବଶ୍ୟକୀୟ ଅର୍ଥ ଯୋଗାଇ ଦିଆଯିବ ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ଭୁବନେଶ୍ୱରଠାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଶ୍ରୀ ପୂଜାରୀ କହିଛନ୍ତି, ଆଗାମୀ ଦିନରେ ନଗର ଉନ୍ନୟନ ବିଭାଗର ସମନ୍ୱୟରେ ପ୍ରାରମ୍ଭିକ ପର୍ଯ୍ୟାୟରେ 10ଟି ସହରାଞ୍ଚଳର ତାଲିକା କରାଯାଇ ଅର୍ଥ ପ୍ରଦାନ କରାଯିବ। ଉତ୍ତର ପୂର୍ବ ରାଜ୍ୟମାନଙ୍କ ମଡେଲ ଆଧାରରେ ରାଜ୍ୟ ସରକାର ଭୂସ୍କଳନ ପରିଚାଳନା ବ୍ୟବସ୍ଥା ବିକାଶ କରିବେ ବୋଲି ମନ୍ତ୍ରୀ କହିଛନ୍ତି।
1: ବର୍ଷା ହେଲେ କୃତ୍ରିମ ବନ୍ୟା ମଧ୍ୟ ସୃଷ୍ଟି ହୋଇଯାଉଛି, ତେଣୁ ଏ କୃତ୍ରିମ ବନ୍ୟାକୁ ରୋକିବା ପାଇଁ ଏବଂ ବହୁ ସମୟରେ ଲୋକଙ୍କର ଯାତାୟତରେ ଯେଉଁ ସମସ୍ୟା ଅଛି ତାକୁ ସମାଧାନ କରିବା ପାଇଁ ବିପର୍ଯ୍ୟୟ ପରିଚାଳନା ବିଭାଗ ତରଫରୁ ପ୍ରଥମ ପର୍ଯ୍ୟାୟରେ ଚଳିତ ବର୍ଷ ଆମେ 10ଟା ସହରାଞ୍ଚଳକୁ ଅର୍ଥ ମଞ୍ଜୁର କରିବୁ। ଯେଉଁ ଅର୍ଥ ମଞ୍ଜୁର
0: ରାଜସ୍ୱ ସେବାକୁ ଅଧିକ ସୁଗମ ଓ ଦକ୍ଷ କରିବା ପାଇଁ ଭୁବନେଶ୍ୱର ଲୋକସେବା ଭବନଠାରେ ବିଭାଗୀୟ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ କ୍ଷେତ୍ର ଅଧିକାରୀଙ୍କ ସହ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ରାଜସ୍ୱ ନିରୀକ୍ଷକ, ଅତିରିକ୍ତ ରାଜସ୍ୱ ନିରୀକ୍ଷକ ଅମିନ ଏବଂ କର୍ମଚାରୀଙ୍କ ବିଭିନ୍ନ ସମସ୍ୟା ସହିତ ରାଜସ୍ୱ ପ୍ରଶାସନକୁ ସୁଦୃଢ଼ କରିବା ଦିଗରେ ବିଭିନ୍ନ ଆନୁଷଙ୍ଗିକ ସୁବିଧା ସୁଯୋଗ ଯୋଗାଇ ଦେବା ଉପରେ ଆଲୋଚନା ହୋଇଥିଲା। ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା ଏସ୍ଆଇଆର୍ ସମସ୍ତ ଯୋଗ୍ୟ ଭୋଟରଙ୍କ ନାମ ଉପଲବ୍ଧ ହେବା ଜରୁରୀ ବୋଲି ଭାରତର ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାର କହିଛନ୍ତି। ନୂଆଦିଲ୍ଲୀଠାରେ ଦେଶର 16ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମିଡିଆ ନୋଡାଲ ଅଫିସରଙ୍କ ସ୍ୱତନ୍ତ୍ର ପ୍ରଶିକ୍ଷଣ ଶିବିରକୁ ସମ୍ବୋଧିତ କରି ଶ୍ରୀ କୁମାର କହିଛନ୍ତି, ପ୍ରକ୍ରିୟାକୁ ସ୍ୱଚ୍ଛ ଏବଂ ନିର୍ଭୁଲ କରିବା ଉପରେ ଗୁରୁତ୍ୱ ଦିଆଯାଉଛି। ଆଗାମୀ ନିର୍ବାଚନ ସମୟରେ ଗଣମାଧ୍ୟମ ସହ ସମନ୍ୱୟ ରକ୍ଷା କରି ସଠିକ୍ ତଥ୍ୟ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ଗୁରୁତ୍ୱପୂର୍ଣ୍ଣ। ଏହି ଅବସରରେ ଏସ୍ଆଇଆର୍ ପ୍ରକ୍ରିୟା ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଇବା ଓ ସ୍ୱଚ୍ଛ ସୂଚନା ପ୍ରଦାନ ଉପରେ ଅଧିକାରୀମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଛି। ପୁରୀ ଶ୍ରୀମନ୍ଦିରରେ ଜ୍ୱରରେ ପୀଡ଼ିତ ଦାରୁବିଗ୍ରହମାନଙ୍କର ଅଣସର ଘରେ ଗୁପ୍ତ ସେବା ଚାଲିଛି। ଗତକାଲି ଶ୍ରୀଜୀଉମାନଙ୍କର ଶରୀରରୁ ବର୍ଷସାରା ଲାଗି ହୋଇଥିବା ଚନ୍ଦନ, ପାଟଡୋରି ଓ ଶ୍ରୀମୁଖରୁ କନା ଆଦି କଢ଼ାଯାଇଛି। ଆଜି ଶ୍ରୀଜୀଉମାନଙ୍କର ଶ୍ରୀଅଙ୍ଗ ଫିଟାନୀତି ପରେ ଫୁଲୁରୀ ତେଲ ଲାଗି ହେବ। ପରମ୍ପରା ଅନୁସାରେ ବଡ଼ ଓଡ଼ିଆ ମଠ ପକ୍ଷରୁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ଫୁଲୁରୀ ତେଲକୁ ଏକ ବର୍ଷ ପୂର୍ବରୁ ମାଟିତଳେ ପୋତାଯାଇ ରଖାଯାଇଥାଏ। ଏହି ଦିବ୍ୟ ତେଲକୁ ଦୈତାପତି ସେବକମାନେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି କରିବେ। ବିଶ୍ୱାସ ରହିଛି ଏହି ତେଲ ପ୍ରଲେପ ପରେ ଜ୍ୱରରେ ପୀଡ଼ିତ ଶ୍ରୀଜୀଉମାନଙ୍କର କଷ୍ଟ ଲାଘବ ହୋଇଥାଏ। ଆଗାମୀ ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ରଥଯାତ୍ରା ସମୟରେ ଶ୍ରଦ୍ଧାଳୁ ଓ ଯାତ୍ରୀଙ୍କ ସୁସ୍ଥ ଓ ସୁରକ୍ଷିତ ଦର୍ଶନ ପାଇଁ ସହରକୁ ସ୍ୱଚ୍ଛ ରଖିବା, ସୁସ୍ଥ ପରିବେଶ ସୃଷ୍ଟି, ଶୌଚାଳୟ ବ୍ୟବସ୍ଥା, ପାର୍କିଂ, ଆଲୋକୀକରଣ ଆଦି ସମସ୍ତ କାର୍ଯ୍ୟର ସୁପରିଚାଳନା ପାଇଁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ ସମସ୍ତ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବିଶ୍ୱପ୍ରସିଦ୍ଧ ରଥଯାତ୍ରାରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସୁଗମ ପରିବହନ ଓ ସୁରକ୍ଷିତ ଯାତାୟତକୁ ନେଇ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଯାଇଛି। ଶ୍ରଦ୍ଧାଳୁଙ୍କ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ସମସ୍ତ ପ୍ରସ୍ତୁତି କାର୍ଯ୍ୟ ଶେଷ କରିବାକୁ ମନ୍ତ୍ରୀ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ସାମର୍ଥ୍ୟ 2026 ଜାତୀୟ ସ୍ତରୀୟ କ୍ଷୁଦ୍ର ଚଳଚ୍ଚିତ୍ର ଉତ୍ସବ ଆୟୋଜନ କରାଯାଉଛି। ଚଳିତ ବର୍ଷ ଉତ୍ସବର ବିଷୟବସ୍ତୁ ରହିଛି ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ ସଫଳତାର କାହାଣୀ। ରାଜ୍ୟକୁ ସମ୍ପୂର୍ଣ୍ଣ ନିଶାମୁକ୍ତ କରିବା ପାଇଁ ଓଡ଼ିଶା ପୁଲିସ୍ ପକ୍ଷରୁ ନିଶାମୁକ୍ତ ଓଡ଼ିଶା ଅଭିଯାନ ଜାରି ରହିଛି। ଏହା ଅଧୀନରେ ଗତ 2 ତାରିଖ ସୁଦ୍ଧା 64,816 କେଜିରୁ ଉର୍ଦ୍ଧ୍ୱ ଗଞ୍ଜେଇ ଜବତ କରାଯାଇ ନଷ୍ଟ କରାଯାଇଛି। ରାଜ୍ୟରେ ବେଆଇନ ମାଦକ ଦ୍ରବ୍ୟ କାରବାର ଓ ଚୋରାଚାଳନ ବିରୋଧୀ ଲଢ଼େଇକୁ ଆହୁରି ତୀବ୍ର କରିବା ପାଇଁ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୂର ଖୁରାନିଆ କହିଛନ୍ତି। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଓଡ଼ିଶା ଉପକୂଳରେ ସୃଷ୍ଟ ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହେବାରେ ଲାଗିଛି। ଲଘୁଚାପର ପ୍ରଭାବରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆହୁରି ସକ୍ରିୟ ହେବା ଫଳରେ ରାଜ୍ୟର ବିଭିନ୍ନ ସ୍ଥାନରେ ଆସନ୍ତା 2 ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

0: 24 ଘଣ୍ଟା ମଧ୍ୟରେ ଅତି ପ୍ରବଳ ବର୍ଷା ହେବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ 9 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32 ମିନିଟ୍ରେ।
1: ବୃକ୍ଷ ଅକ୍ଷମତା ଏ ସମ୍ପର୍କରେ କହିଛନ୍ତି ଡାକ୍ତର ବିବେକାନନ୍ଦ କର।
2: ମନୁଷ୍ୟ ପଞ୍ଜରାର ଦୁଇପଟରେ ସିମ୍ବ ମଞ୍ଜି ପରି 2 ବୃକ୍ଷ ଥାଏ। ଏହାର ପ୍ରଧାନ କାମ ଶରୀରରେ ଥିବା ଦୂଷିତ ପଦାର୍ଥ ନିଷ୍କାସନ, ଲବଣ ମାତ୍ରା ଏବଂ ଜଳୀୟ ଅଂଶର ପରିମାଣକୁ ଠିକ୍ ରଖିବା ଏବଂ ଏରିଥ୍ରୋପୋଏଟିନ୍ ନାମକ ହରମୋନ୍ ଦ୍ୱାରା ଶରୀରରେ ହେମୋଗ୍ଲୋବିନ୍ ପରିମାଣକୁ ଠିକ୍ ରଖିବା। ଏହା ସହିତ ବୃକ୍କ ଡି ମେଟାବଲିଜିମ୍ ଦ୍ୱାରା ଶରୀରରେ ଥିବା ହାଡ଼ଗୁଡ଼ିକୁ ମଧ୍ୟ ଠିକ୍ ରଖିଥାଏ। ଏହା ଦୁଇ ଭାଗରେ ବିଭକ୍ତ, ଅସ୍ଥାୟୀ ବୃକ୍କ ଅକାମୀ ହେବା ଏବଂ ସ୍ଥାୟୀ ବୃକ୍କ ଅକାମୀ ହେବା। ଆମ ଦେଶରେ ଅସ୍ଥାୟୀ ବୃକ୍କ ଅକାମୀ ହେବାର ପ୍ରଧାନ କାରଣ ହେଉଛି ମ୍ୟାଲେରିଆ, ଡାଇରିଆ, ସାପ କାମୁଡ଼ା ଏବଂ କେତେକ ଔଷଧ ସେବନ। ମ୍ୟାଲେରିଆ ରୋଗ ହେଲେ ଶରୀରରେ ରକ୍ତଚାପ କମିଯାଏ ଏବଂ ବୃକ୍କ 2 ରକ୍ତ ଯୋଗାଣ କମିଯାଇଥାଏ। ଡାଇରିଆ ରୋଗରେ ଶରୀରର ଜଳୀୟ ଅଂଶ ମାତ୍ରା କମିଯିବାରୁ ରକ୍ତଚାପ ହ୍ରାସ ପାଏ ଏବଂ ବୃକ୍କ ରକ୍ତ ଯୋଗାଣ କମିଯାଇଥାଏ। କୌଣସି କାରଣରୁ ରକ୍ତସ୍ରାବ ଅଧିକା ହେଲେ ବୃକ୍କକୁ ରକ୍ତ ଯୋଗାଣ ମଧ୍ୟ କମିଯାଇଥାଏ। ସାପ କାମୁଡ଼ାରେ ଇନଫେକ୍ସନ୍ ଦ୍ୱାରା ଶରୀରରେ ପ୍ଲେଟଲେଟ୍ ସଂଖ୍ୟା କମିଯାଏ ଏବଂ ରକ୍ତସ୍ରାବ ହୁଏ ଏବଂ ବୃକ୍କ ଏଥିରେ ମଧ୍ୟ ପ୍ରଭାବିତ ହୋଇଥାଏ। ଏହିସବୁ କ୍ଷେତ୍ରରେ ବୃକ୍କରେ ହୋଇଥିବା ରୋଗକୁ ଆମେ ଆକ୍ୟୁଟ୍ ଟ୍ୟୁବୁଲାର ନେକ୍ରୋସିସ୍ ବା ଏଟିଏନ୍ ବୋଲି କହିଥାଉ। ଏହି ରୋଗରେ ପ୍ରଥମ ପରିସ୍ରା ମାତ୍ରା କମିଯାଏ, ଶରୀରରେ ଜଳୀୟ ଅଂଶ ଜମା ହେବା ଦ୍ୱାରା ଶରୀର ଫୁଲିଯାଏ, ରକ୍ତଚାପ ଧୀରେ ଧୀରେ ବଢ଼ିଚାଲେ, ଲବଣ ଅଂଶର ପରିମାଣରେ ତ୍ରୁଟି ଦେଖାଯାଏ, ଦୂଷିତ ପଦାର୍ଥ ନିଷ୍କାସନ ନ ହେବା ଦ୍ୱାରା ଶରୀରରେ ୟୁରିଆ କ୍ରିଏଟିନ୍ର ମାତ୍ରା ବଢ଼ିଚାଲେ, ରୋଗୀକୁ ସମୟ ସମୟରେ ବାତ ମାରିଥାଏ ଏବଂ ରୋଗୀ ମଧ୍ୟ ବେହୋସ ହୋଇଯାଏ। ୟୁରିଆ ମାତ୍ରା ବଢ଼ିଯିବା ଦ୍ୱାରା ରୋଗୀର ରକ୍ତବାନ୍ତି ମଧ୍ୟ ହୁଏ ଯାହାଦ୍ୱାରା ଶରୀର ରକ୍ତର ପରିମାଣ ହ୍ରାସ ପାଏ। ରୋଗୀର ଅବସ୍ଥା ସଙ୍କଟାପନ୍ନ ହେଲେ ତାକୁ ଆମେ ଆଇସିୟୁ ବା ଇଣ୍ଟେନ୍ସିଭ୍ କେୟାର ୟୁନିଟ୍ରେ ଭର୍ତ୍ତି କରିଥାଉ ଯାହା ବ୍ୟୟ ସାପେକ୍ଷ। ୟୁରିଆ କ୍ରିଏଟିନ୍ର ମାତ୍ରା କମାଇବା ପାଇଁ ରୋଗୀକୁ ଡାଇଲିସିସ୍ କରାଯାଇପାରେ। ଏହା ଏକ ବ୍ୟୟ ସାପେକ୍ଷ ଚିକିତ୍ସା। ଏକ ମେସିନ୍ ଦ୍ୱାରା ଶରୀରରୁ ରକ୍ତ ବାହାର କରାଯାଇ ବିଶୋଧନ କରି ପୁଣି ସେହି ରକ୍ତକୁ ଫେରାଇ ଦିଆଯାଇଥାଏ। ଅସ୍ଥାୟୀ ବୃକ ଅକାମୀର ଡାଇଲିସିସ୍ ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ଚିକିତ୍ସା ଦ୍ୱାରା 7-8 ମଧ୍ୟରେ ବୃକ ଅକାମୀ ଠିକ୍ ହୋଇଯାଇଥାଏ। ସମୟ ସମୟରେ ରୋଗୀ ଯଦି ଠିକ୍ ନ ହୁଏ ତାହେଲେ ଆମେ ତାକୁ ବୃକର ବାୟୋପ୍ସି କରିଥାଉ। ଉପଯୁକ୍ତ ସମୟରେ ଡାଇଲିସିସ୍ ସୁବିଧାରୁ ରୋଗୀ ବଞ୍ଚିତ ହେଲେ ଏହି ରୋଗ ସ୍ଥାୟୀ ବୃକ ଅକାମୀରେ ପରିଣତ ହୋଇଥାଏ। ଯଦି ପୂର୍ବରୁ ଠିକ୍ ସମୟରେ ଏହି ରୋଗର ଜଳୀୟ ଅଂଶକୁ ଠିକ୍ ରଖାଯାଏ ଏବଂ ଅରିଜିନାଲ ରୋଗ ଯଥା ମ୍ୟାଲେରିଆ, ଡାଇରିଆ, ସାପ କାମୁଡ଼ା ରୋଗର ଉପଯୁକ୍ତ ଚିକିତ୍ସା କରାଯାଏ, ହୁଏତ ରୋଗୀକୁ ବ୍ୟୟ ସାପେକ୍ଷ ଡାଇଲିସିସ୍ରୁ ବଞ୍ଚାଇ ଦିଆଯାଇପାରନ୍ତା। କେତେକ ଔଷଧ ଯଥା ବିନ୍ଧା ଔଷଧ ଡାଇକ୍ଲୋଫେନାକ୍ ଏବଂ ଆଣ୍ଟିବାୟୋଟିକ୍ ଆମାଇନୋଗ୍ଲାଇକୋସାଇଡ୍, ଆମିକାସିନ୍, ଜେଣ୍ଟାମାଇସିନ୍ ଏସବୁ ବ୍ୟବହାର କଲେ ବୃକ ଅକାମୀ ରୋଗର ଆମେ ଶିକାର ହୋଇଥାଉ। ସ୍ଥାୟୀ ବୃକ ଅକାମୀର ଆମ ଦେଶରେ ପ୍ରଧାନ କାରଣ ହେଉଛି ଡାଇବେଟିସ୍ ବା ମଧୁମେହ ଏବଂ ଉଚ୍ଚ ରକ୍ତଚାପ ଏବଂ କେତେକ ଇମ୍ୟୁନୋଲୋଜିକାଲ ରୋଗ ଯଥା ସିଷ୍ଟମିକ୍ ଲୁପସ୍ ଏରିଥେମାଟସ୍। ଏସବୁ ରୋଗର ଚିକିତ୍ସା ଜୀବନସାରା ଡାଇଲିସିସ୍ ଏବଂ ବୃକ୍କ ପ୍ରତିରୋପଣ ଯାହା ଆମ ଦେଶରେ ବ୍ୟୟ ସାପେକ୍ଷ। ତେଣୁ ଏହିସବୁ ରୋଗର ଯଦି ଠିକ୍ ସମୟରେ ବିଭାଗୀୟ ବିଶେଷଜ୍ଞ ଯଥା ନେଫ୍ରୋଲୋଜିଷ୍ଟମାନଙ୍କ ଦ୍ୱାରା ଉପଯୁକ୍ତ ଚିକିତ୍ସା କରାଯାଏ ତାହେଲେ ହୁଏତ ଆମେ ସ୍ଥାୟୀ ବୃକ୍କ ଅକାମୀକୁ ଦୂରେଇ ଦେଇପାରନ୍ତୁ। ଆମ ରାଜ୍ୟରେ ବୃକ୍କ ରୋଗର ପରୀକ୍ଷା କରିବା ପାଇଁ ସରକାରୀ ଡାକ୍ତରଖାନାରେ ସବୁ ପ୍ରକାର ବନ୍ଦୋବସ୍ତ ରହିଛି। ସରକାରୀ ଡାକ୍ତରଖାନାରେ ନେଫ୍ରୋଲୋଜିଷ୍ଟ ଅଛନ୍ତି ଏବଂ ମଧୁମେହ ରୋଗ ତଥା ଉଚ୍ଚ ରକ୍ତଚାପର ଚିକିତ୍ସା କରିବା ପାଇଁ ମେଡିସିନ୍ ବିଭାଗର ସ୍ପେଶାଲିଷ୍ଟମାନେ ଅଛନ୍ତି। ଯଦି କୌଣସି ରୋଗୀର ହଠାତ୍ ପରିସ୍ରା କମିଗଲା କିମ୍ବା ପରିସ୍ରା ରଙ୍ଗ ଲାଲ ହେଲା କିମ୍ବା ଗୋଡ଼ ହାତ ଫୁଲିଗଲା କିମ୍ବା ଉଚ୍ଚ ରକ୍ତଚାପ ହେଲା ତୁରନ୍ତ ଯାଇ ସେ ନିକଟସ୍ଥ ମେଡିକାଲ କଲେଜରେ ଥିବା ବିଭାଗର ଡାକ୍ତରମାନଙ୍କୁ ଯଥା ନେଫ୍ରୋଲୋଜିଷ୍ଟଙ୍କର ପରାମର୍ଶ ନେବା ଦରକାର। ପରିସ୍ରାର ପରୀକ୍ଷା କରିବା ଦରକାର, ରକ୍ତର ପରୀକ୍ଷା କରିବା ଦରକାର ଏବଂ ଅଲ୍ଟ୍ରାସାଉଣ୍ଡ ଏବଂ ଏକ୍ସରେ ଦ୍ୱାରା ଉପଯୁକ୍ତ ଡାକ୍ତରମାନଙ୍କ ଦ୍ୱାରା ପରାମର୍ଶ ଅନୁଯାୟୀ ଯଦି ଚିକିତ୍ସା କରନ୍ତି ହୁଏତ ଆମେ ବୃକ ରୋଗ ଯେଉଁ ଅକାମୀ ହେଉଛି ତାକୁ ଆମେ ଦୂରେଇ ଦେଇପାରନ୍ତୁ।
1: ଆମର ସ୍ୱାସ୍ଥ୍ୟରେ ଶୁଣିଲେ ବୃକ ଅକ୍ଷମତା ଏ ସମ୍ପର୍କରେ କହିଲେ ଡାକ୍ତର ବିବେକାନନ୍ଦ କର। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମୟ ସକାଳ 7:15 ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।

ആകാശവാണി. ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ରାଜସ୍ଥାନ ଓ ଗୁଜରାଟ ଗସ୍ତରେ ଯାଇ ଆଜି ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ। ଏଲ୍ନିନୋ ପ୍ରଭାବରେ ସ୍ୱାଭାବିକଠାରୁ କମ୍ ବର୍ଷା ଓ ଏହାର ପ୍ରଭାବ ନେଇ ସ୍ଥିତି ସମୀକ୍ଷା କଲେ ସରକାର। $1 ଟ୍ରିଲିୟନ୍ ରପ୍ତାନୀ ଲକ୍ଷ୍ୟ ପୂରଣ ପାଇଁ ଦେଶ ଅଗ୍ରସର ହେଉଛି, କହିଲେ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ। ଜୈସ୍ ଏ ମହମ୍ମଦ ଆତଙ୍କବାଦୀ ଗୋଷ୍ଠୀ ସହ ସମ୍ପୃକ୍ତି ଅଭିଯୋଗରେ 8 ଜଣଙ୍କୁ ଗିରଫ କଲା ଗୁଜରାଟ ଏଟିଏସ୍। ଏବଂ T20 ଆନ୍ତର୍ଜାତିକ କ୍ରିକେଟ୍ ଶୃଙ୍ଖଳାରେ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହେବ ଭାରତ ଓ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ମ୍ୟାଚ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦିନିକିଆ ରାଜସ୍ଥାନ ଓ ଗୁଜରାଟ ଗସ୍ତରେ ଯାଉଛନ୍ତି। ପ୍ରଥମେ ରାଜସ୍ଥାନ ଯାଇ ଶ୍ରୀ ମୋଦି ଯୋଧପୁର ବିମାନ ବନ୍ଦରର ନୂଆ ଟର୍ମିନାଲ୍ କୋଠାର ଉଦ୍ଘାଟନ କରିବେ। 480 କୋଟି ଟଙ୍କା ବ୍ୟୟଟକଳରେ ନିର୍ମିତ ଏହି ନୂଆ ଟର୍ମିନାଲ୍ କୋଠା ବାର୍ଷିକ 20 ଲକ୍ଷ ଯାତ୍ରୀଙ୍କୁ ସେବା ଯୋଗାଇଦେବ। ଶ୍ରୀ ମୋଦି ଯୋଧପୁରଠାରେ ମଧ୍ୟ ପରିବର୍ତ୍ତିତ ଉଡ଼ାନ୍ ଯୋଜନାର ଶୁଭାରମ୍ଭ କରିବେ। ଏହି ଯୋଜନାରେ ବିମାନ ଉଡ଼ାଣ ଆଧାରିତ ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯିବ। ପରେ ଶ୍ରୀ ମୋଦି ବଲୋତ୍ରା ଗସ୍ତ କରି 1,06,000 କୋଟି ଟଙ୍କାରୁ ଅଧିକ ବିଭିନ୍ନ ବିକାଶମୂଳକ ଯୋଜନାର ଉଦ୍ଘାଟନ ଏବଂ ଶିଳାନ୍ୟାସ କରିବେ। ଏହିସବୁ ପ୍ରକଳ୍ପଗୁଡ଼ିକ ମଧ୍ୟରେ ପେଟ୍ରୋକେମିକାଲ୍ସ, ରେଳ, ସଡ଼କ, ଶକ୍ତି ଏବଂ ସହରାଞ୍ଚଳ ପରିବହନ ଆଦି କ୍ଷେତ୍ର ରହିଛି। ଶ୍ରୀ ମୋଦି ପଚପଦରଠାରେ ବାର୍ଷିକ 9 ମିଲିୟନ୍ ମେଟ୍ରିକ୍ ଟନ୍ କ୍ଷମତା ବିଶିଷ୍ଟ ପ୍ରଥମ ଗ୍ରୀନ୍ ଫିଲ୍ଡ ରିଫାଇନରୀ ତଥା ପେଟ୍ରୋକେମିକାଲ୍ସ କମ୍ପ୍ଲେକ୍ସକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ। ରାଜସ୍ଥାନ ସରକାର ଏବଂ ହିନ୍ଦୁସ୍ତାନ ପେଟ୍ରୋଲିୟମ୍ କର୍ପୋରେସନ ଲିମିଟେଡ୍ ଦ୍ୱାରା ମିଳିତ ଭାବେ 79,450 କୋଟି ଟଙ୍କା ବ୍ୟୟରେ ଏହି ପ୍ରକଳ୍ପ ନିର୍ମାଣ କରାଯାଇଛି। ଗସ୍ତକାଳରେ ପ୍ରଧାନମନ୍ତ୍ରୀ ଜୟପୁର ମେଟ୍ରୋ ରେଳ ପ୍ରକଳ୍ପର ଦ୍ୱିତୀୟ ପର୍ଯ୍ୟାୟର ଶିଳାନ୍ୟାସ କରିବେ। ଏଥିଲାଗି 13,000 କୋଟିରୁ ଅଧିକ ଟଙ୍କା ବ୍ୟୟବରାଦ କରାଯାଇଛି। ପ୍ରଧାନମନ୍ତ୍ରୀ ଏହି ଅବସରରେ 1,000 ମେଗାୱାଟ୍ ବିଶିଷ୍ଟ ବିକାନେର ସୌର୍ଯ୍ୟ ଶକ୍ତି ପ୍ରକଳ୍ପର ଉଦ୍ଘାଟନ ସହ 530 କିଲୋମିଟର ଦୀର୍ଘ ପାୱାର ଟ୍ରାନ୍ସମିସନ୍ ବ୍ୟବସ୍ଥାର ଶିଳାନ୍ୟାସ କରିବେ। ଶ୍ରୀ ମୋଦି ରାଜସ୍ଥାନ ସରକାରଙ୍କ ବିଭିନ୍ନ ବିଭାଗରେ ନିଯୁକ୍ତି ପାଇଁ 54,000 ଜଣଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରିବାର କାର୍ଯ୍ୟସୂଚୀ ରହିଛି। ଆଜି ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଗୁଜରାଟ ଗସ୍ତ କରି ଅହମ୍ମଦାବାଦର ସାନନ୍ଦଠାରେ ସେମି କଣ୍ଡକ୍ଟର ଆସେମ୍ବ୍ଲିଂ ଏବଂ ପରୀକ୍ଷଣ କେନ୍ଦ୍ରର ଉଦ୍ଘାଟନ କରିବେ। 7,500 କୋଟି ଟଙ୍କାରୁ ଅଧିକ ବ୍ୟୟରେ ନିର୍ମିତ ଏହି ପ୍ରକଳ୍ପ ଭାରତର ସେମି କଣ୍ଡକ୍ଟର ନିର୍ମାଣ କ୍ଷେତ୍ରକୁ ଆହୁରି ଉନ୍ନତ କରିବ ବୋଲି କୁହାଯାଇଛି। ଏହି ଅବସରରେ ଆୟୋଜନ ହେବାକୁ ଥିବା ସଭାରେ କେନ୍ଦ୍ର ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଏବଂ ଉପମୁଖ୍ୟମନ୍ତ୍ରୀ ହର୍ଷ ସାଂଘଭି ଉପସ୍ଥିତ ରହିବେ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏବଂ କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନ ଏଲ୍ନିନୋ ପ୍ରଭାବରେ ସ୍ୱାଭାବିକଠାରୁ କମ୍ ବର୍ଷା ଏବଂ ଏହାର ପ୍ରଭାବ ନେଇ ସମୀକ୍ଷା କରିଛନ୍ତି। ବୈଠକରେ ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ବୈଠକରେ ଶ୍ରୀ ଶାହା କହିଛନ୍ତି ସରକାର ସ୍ୱାଭାବିକଠାରୁ କମ୍ ବର୍ଷାଜନିତ ସ୍ଥିତି ଓ ଦେଶର କେତେକ ଅଞ୍ଚଳରେ ସମ୍ଭାବ୍ୟ ମରୁଡ଼ି ପରିସ୍ଥିତି ଉପରେ ନଜର ରଖିଛନ୍ତି। ଶ୍ରୀ ଶାହା କୃଷି ମନ୍ତ୍ରଣାଳୟ ସମେତ ଅନ୍ୟ ମନ୍ତ୍ରଣାଳୟଗୁଡ଼ିକୁ ସତର୍କ ରହିବା ଏବଂ ରାଜ୍ୟ ସରକାରଗୁଡ଼ିକ ସହିତ ସମନ୍ୱୟ ରକ୍ଷା କରି କୃଷକମାନଙ୍କୁ ଆବଶ୍ୟକ ପରାମର୍ଶ ଦେବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଶ୍ରୀ ଶାହା ଜଳସମ୍ପଦ ବିଭାଗକୁ ଦେଶର ସମସ୍ତ ଜଳଭଣ୍ଡାରର ସ୍ଥିତି ନିରୀକ୍ଷଣ କରିବା ଲାଗି ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ସେ କହିଛନ୍ତି କମ୍ ପାଣି ଆବଶ୍ୟକ ପଡ଼ୁଥିବା ମିଲେଟ୍ ଏବଂ ଡାଲିଜାତୀୟ ଫସଲ ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି। ଅନ୍ୟପକ୍ଷରେ କମ୍ ବର୍ଷାଜନିତ ପରିସ୍ଥିତିକୁ ଦୃଷ୍ଟିରେ ରଖି ଶ୍ରୀ ଶାହା ଶକ୍ତି ମନ୍ତ୍ରଣାଳୟକୁ ବିଦ୍ୟୁତ୍ ବିତରଣ ବ୍ୟବସ୍ଥା ଜାରି ରଖିବା ନିମନ୍ତେ ପଦକ୍ଷେପ ନେବାକୁ କହିଛନ୍ତି। ବୈଠକରେ ଶ୍ରୀ ଶାହା କହିଛନ୍ତି ଦେଶରେ ଅତ୍ୟାବଶ୍ୟକ ଖାଦ୍ୟଶସ୍ୟ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରହିଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ତାଙ୍କ ଫ୍ରାନ୍ସ ପ୍ରତିପକ୍ଷ ରୋଲାଣ୍ଡ ରେସ୍କ୍ୟୁର ଗତକାଲି ପ୍ରୋଭେନ୍ସ ସହରରେ ଭାରତ ଫ୍ରାନ୍ସ ଅର୍ଥନୈତିକ ଏବଂ ଆର୍ଥିକ ଆଲୋଚନାରେ ସହଅଧ୍ୟକ୍ଷତା କରିଥିଲେ। ଉଭୟ ନେତା ଆର୍ଥିକ ବିକାଶ ପାଇଁ ଭାରତରେ ଫ୍ରାନ୍ସ ବିକାଶ ଏଜେନ୍ସିର କାର୍ଯ୍ୟକୁ ପ୍ରଶଂସା କରିବା ସହ ଭବିଷ୍ୟତରେ ବିଭିନ୍ନ ପ୍ରକଳ୍ପଗୁଡ଼ିକର ସମ୍ଭାବନାକୁ ସ୍ୱାଗତ କରିଥିଲେ। ଉଭୟ ମନ୍ତ୍ରୀ ଏହି ମଞ୍ଚକୁ ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ଅର୍ଥନୈତିକ, ଆର୍ଥିକ, ପ୍ରଯୁକ୍ତିବିଦ୍ୟା, ନିବେଶ

ଏବଂ ବାଣିଜ୍ୟ ମାମଲାଗୁଡ଼ିକର ସମାଧାନ ଦିଗରେ ବ୍ୟବହାର କରିବାକୁ ପ୍ରତିବଦ୍ଧତା ପ୍ରକାଶ କରିଥିଲେ। କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋଏଲ କହିଛନ୍ତି ଭାରତ 1 ଟ୍ରିଲିୟନ ଆମେରିକୀୟ ଡଲାର ରପ୍ତାନୀ ଲକ୍ଷ୍ୟ ପୂରଣ କରିବା ଲାଗି ଅଗ୍ରସର ହେଉଛି। ଚଳିତ ଆର୍ଥିକ ବର୍ଷର ପ୍ରଥମ 3 ମାସରେ ନିର୍ଦ୍ଧାରିତ ଲକ୍ଷ୍ୟର 15% ପୂରଣ ହୋଇଥିବା ସେ କହିଛନ୍ତି। ଗତକାଲି ନୂଆଦିଲ୍ଲୀରେ ଏକ ବାଣିଜ୍ୟିକ ବୈଠକରେ ଉଦ୍ବୋଧନ ଦେଇ ଶ୍ରୀ ଗୋଏଲ କହିଛନ୍ତି 1 ଟ୍ରିଲିୟନ ଆମେରିକୀୟ ଡଲାର ରପ୍ତାନୀ ଲକ୍ଷ୍ୟ ପୂରଣ ଲାଗି ରପ୍ତାନୀ ପରିମାଣ 440 ବିଲିୟନରୁ 530 ବିଲିୟନ ଆମେରିକୀୟ ଡଲାରକୁ ବୃଦ୍ଧି କରିବାକୁ ପଡ଼ିବ। ସେହିପରି ସେବା ସମ୍ବନ୍ଧୀୟ ରପ୍ତାନୀ ପରିମାଣ 121ରୁ 470 ବିଲିୟନ ଆମେରିକୀୟ ଡଲାରକୁ ବୃଦ୍ଧି କରିବା ଉପରେ ମନ୍ତ୍ରୀ ଶ୍ରୀ ଗୋଏଲ ଗୁରୁତ୍ୱାରୋପ କରିଛନ୍ତି। 2025-26 ଆର୍ଥିକ ବର୍ଷରେ ବିଶ୍ୱସ୍ତରରେ ବ୍ୟବସାୟିକ ଅଭିବୃଦ୍ଧି ନିର୍ଦ୍ଧାରିତ ଆକଳନ ଅନୁଯାୟୀ ହୋଇନଥିବା ବେଳେ ଭାରତର ରପ୍ତାନୀ ପରିମାଣ ସର୍ବାଧିକ 863 ବିଲିୟନ ଆମେରିକୀୟ ଡଲାରରେ ପହଞ୍ଚିଥିବା ସେ କହିଛନ୍ତି। ଇରାନ୍ର ପୂର୍ବତନ ସର୍ବୋଚ୍ଚ ନେତା ସ୍ୱର୍ଗତ ଆୟତୋଲ୍ଲା ସୟେଦ ଅଲି ଖାମନେଇଙ୍କ ଅନ୍ତିମ ସଂସ୍କାରରେ ବିହାର ରାଜ୍ୟପାଳ ଅବସରପ୍ରାପ୍ତ ଲେଫ୍ଟନାଣ୍ଟ ଜେନେରାଲ ସୟେଦ ତାହସନେନ୍ ଏବଂ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ପବିତ୍ର ମାର୍ଗାରିଟା ଯୋଗ ଦେଇଛନ୍ତି। ଉଭୟ ଭାରତର ପ୍ରତିନିଧି ଭାବେ ଇରାନ୍ ଗସ୍ତରେ ଯାଇ ଦିବଂଗତ ନେତା ତଥା ଯୁଦ୍ଧରେ ପ୍ରାଣ ହରାଇଥିବା ଲୋକମାନଙ୍କ ପରିବାର ପ୍ରତି ସମବେଦନା ଜ୍ଞାପନ କରିଛନ୍ତି। ଶ୍ରୀ ମାର୍ଗାରିଟା କହିଛନ୍ତି ସେମାନେ ଭାରତ ସରକାର ଓ ସମସ୍ତ ଭାରତୀୟଙ୍କ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଜମ୍ମୁ କାଶ୍ମୀରରେ ଶ୍ରୀ ଅମରନାଥ ଯାତ୍ରା ପାଇଁ ପ୍ରତିଦିନ ହଜାର ହଜାର ସଂଖ୍ୟକ ଶ୍ରଦ୍ଧାଳୁ ଜମ୍ମୁରେ ପହଞ୍ଚିବା ଆରମ୍ଭ କରିଛନ୍ତି। ଶ୍ରଦ୍ଧାଳୁ ପର୍ଯ୍ୟଟକ ଏବଂ ସ୍ଥାନୀୟ ବାସିନ୍ଦାଙ୍କୁ ନେଇ ଜମ୍ମୁ ଅଞ୍ଚଳ ଉତ୍ସବମୁଖର ହୋଇଛି। ଜମ୍ମୁ ସ୍ମାର୍ଟ ସିଟି ପକ୍ଷରୁ ତାୟୁ ନଦୀରେ ବୋଟିଂ ବ୍ୟବସ୍ଥାର ଶୁଭାରମ୍ଭ କରାଯାଇଛି। ପାକିସ୍ତାନସ୍ଥିତ ପ୍ରତିବନ୍ଧିତ ଆତଙ୍କବାଦୀ ଗୋଷ୍ଠୀ ଜୈସ୍ ଏ ମହମ୍ମଦ ସହ ସମ୍ପୃକ୍ତ 8 ଜଣଙ୍କୁ ଗୁଜରାଟ ଆତଙ୍କବାଦ ନିରୋଧୀ ସ୍କ୍ୱାଡ୍ ଏଟିଏସ୍ ଗିରଫ କରିଛି। ସେମାନଙ୍କୁ ଗତକାଲି ଗୁଜରାଟ ଏବଂ ମଧ୍ୟପ୍ରଦେଶର ବିଭିନ୍ନ ସ୍ଥାନରୁ ଗିରଫ କରାଯାଇଥିବା ଜଣାପଡ଼ିଛି। ଗୁଜରାଟ ଏଟିଏସ୍ର ସୂଚନା ଅନୁଯାୟୀ ଅଭିଯୁକ୍ତମାନେ ପାକିସ୍ତାନର ସନ୍ଦିଗ୍ଧ ବ୍ୟକ୍ତିଙ୍କ ସହ ସମ୍ପର୍କରେ ରହି ଜୈସ୍ ଏ ମହମ୍ମଦ ପାଇଁ କାର୍ଯ୍ୟ କରୁଥିଲେ ଏବଂ ଗୁଜରାଟରେ ସକ୍ରିୟ ନେଟୱାର୍କ ସ୍ଥାପନ ଲାଗି ଉଦ୍ୟମ ଚଳାଇଥିଲେ। ଗିରଫ ବ୍ୟକ୍ତିମାନେ ଜୈସ୍ ଏ ମହମ୍ମଦର ବାର୍ତ୍ତାକୁ ଗୁଜରାଟୀ ଭାଷାରେ ଅନୁବାଦ କରି ସ୍ଥାନୀୟ ଲୋକଙ୍କ ମଧ୍ୟରେ ପ୍ରସାର କରିବା ପାଇଁ ମଧ୍ୟ ଉଦ୍ୟମ ଜାରି ରଖିଥିଲେ। ଏଟିଏସ୍ ପକ୍ଷରୁ ଚଢ଼ାଉ କରାଯାଇ 254 ପୁସ୍ତିକା, ଜୈସ୍ ଏ ମହମ୍ମଦର ପତାକା ସମେତ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି। ଗିରଫ ବ୍ୟକ୍ତିମାନଙ୍କୁ 14 ଦିନିଆ ପୁଲିସ ହେପାଜତକୁ ପଠାଯାଇଥିବା କୁହାଯାଇଛି। ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ 52,000 କୋଟି ଟଙ୍କା ମୂଲ୍ୟର ପ୍ରତିରକ୍ଷା ସାମଗ୍ରୀ କ୍ରୟ ସମ୍ପର୍କିତ ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରିଛି। ଦେଶର ପ୍ରତିରକ୍ଷା ବାହିନୀକୁ ଅଧିକ ସଶକ୍ତ କରିବା ଉଦ୍ଦେଶ୍ୟରେ ବିଭିନ୍ନ ଅତ୍ୟାଧୁନିକ ଯୁଦ୍ଧ ସାମଗ୍ରୀ ଏବଂ ଶତ୍ରୁପକ୍ଷର ଉପଗ୍ରହ ତଥା କ୍ଷେପଣାସ୍ତ୍ରକୁ ଧ୍ୱଂସ କରିବା ନିମନ୍ତେ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରିବା ଲାଗି ଯୁଦ୍ଧାସ୍ତ୍ର ନିମନ୍ତେ ଏହି ଅର୍ଥ ବ୍ୟୟ କରାଯିବ। ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଆକାଶ ତରଙ୍ଗ ଭଳି ଇଲେକ୍ଟ୍ରୋନିକ୍ସ ଯୁଦ୍ଧ ବ୍ୟବସ୍ଥା ସେନାବାହିନୀକୁ ନିଜର ପ୍ରତିରକ୍ଷା ନିମନ୍ତେ ପ୍ରଦାନ କରାଯିବ। ସେହିଭଳି MRSAM ବ୍ୟବସ୍ଥା ମାଧ୍ୟମରେ ବାୟୁସେନାକୁ ଅଧିକ ସୁଦୃଢ଼ କରାଯାଇପାରିବ। ନୌସେନା ଲାଗି ମଲ୍ଟି ଇନ୍ଫ୍ଲୁଏନ୍ସ ଗ୍ରାଉଣ୍ଡ ମାଇଣ୍ଡ ଭଳି ଅତ୍ୟାଧୁନିକ ପ୍ରତିରକ୍ଷା ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବା ନିମନ୍ତେ ଏହି ପ୍ରସ୍ତାବରେ ବ୍ୟବସ୍ଥା ରହିଛି। ଓଡ଼ିଶା ସମେତ ଗୁଜରାଟ, କୋଙ୍କଣ, ଗୋଆ, ମହାରାଷ୍ଟ୍ର ଏବଂ ପଶ୍ଚିମ ମଧ୍ୟପ୍ରଦେଶରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ବିଭାଗ ପକ୍ଷରୁ ଦେଶର ଅନ୍ୟାନ୍ୟ ଅଞ୍ଚଳରେ ମଧ୍ୟ ଆସନ୍ତା 2 ଦିନ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ରହିଥିବା ସୂଚନା ଦିଆଯାଇଛି। ପୁରୁଷ କ୍ରିକେଟରେ ଆଜି ମାଞ୍ଚେଷ୍ଟରରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ T20 ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ ଅନୁଷ୍ଠିତ ହେବ। ଭାରତୀୟ ସମୟ ସନ୍ଧ୍ୟା 7ଟାରେ ମ୍ୟାଚ୍ ଖେଳାଯିବ। 5 ମ୍ୟାଚ୍ ବିଶିଷ୍ଟ ଏହି ସିରିଜ୍ର ପ୍ରଥମ ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ ହୋଇଥିଲା। ଆସନ୍ତା 7 ତାରିଖରେ ନଟିଂହାମ୍ରେ ତୃତୀୟ T20 ମ୍ୟାଚ୍ ଅନୁଷ୍ଠିତ ହେବ। ଶେଷ 2 ମ୍ୟାଚ୍ ବ୍ରିଷ୍ଟଲ୍ ଏବଂ ସାଉଥହାମ୍ପଟନ୍ରେ ଖେଳାଯିବ। ଏହି ସିରିଜ୍ ପରେ ଭାରତ ଇଂଲଣ୍ଡ ମଧ୍ୟରେ 3 ଦିନିକିଆ ମ୍ୟାଚ୍ ଅନୁଷ୍ଠିତ ହେବ। ମୁଖ୍ୟ ସମ୍ବାଦ ପୁଣି ଥରେ। ରାଜସ୍ଥାନ ଓ ଗୁଜରାଟ ଗସ୍ତରେ ଯାଇ ଆଜି ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ। ଏଲ୍ନିନୋ ପ୍ରଭାବରେ ସ୍ୱାଭାବିକଠାରୁ କମ୍ ବର୍ଷା ଓ ଏହାର ପ୍ରଭାବ ନେଇ ସ୍ଥିତି ସମୀକ୍ଷା କଲେ ସରକାର। 1 ଟ୍ରିଲିୟନ ଆମେରିକୀୟ ଡଲାର ରପ୍ତାନୀ ଲକ୍ଷ୍ୟ ପୂରଣ ପାଇଁ ଦେଶ ଅଗ୍ରସର ହେଉଛି କହିଲେ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ।

0: ଆକାଶବାଣୀ ବାରିପଦା, ସମୟ ସକାଳ 8:15, ଆରମ୍ଭ କରୁଛୁ ଆଜିର ଗୀତାଞ୍ଜଳି। ଏମିତି ଏକ ସମୟ ଆସେ ଭଲ ଲାଗେ ଦେଖିବାକୁ ସ୍ୱପ୍ନ, ଇଚ୍ଛା ହୁଏ ଚୁପି ଚୁପି କଥା ହେବାକୁ ଫୁଲ ସହ, ଆଖି ଦେଖିବାକୁ ଇଚ୍ଛା କରେ ଆକାଶର ଜହ୍ନକୁ, ଜହ୍ନକୁ କହିବାକୁ ଇଚ୍ଛା ହୁଏ ମନର କଥା। ରାତି ସିନା ସରିଯାଏ, ହେଲେ ସରେ ନା ସେ କଥା।
1: कार्ड से हो जाते हैं, ये लेन देन करते समय इस बात का ध्यान

ବର୍ଷାର ଛିଟାର ସ୍ପର୍ଶ ଦେହରେ ଖେଳାଇ ଦିଏ ଅପୂର୍ବ ରୋମାଞ୍ଚ, ଆଉ ସେତିକିବେଳେ ତା ବଉଳତା ପାଇଁ ହୋଇଯାଏ ଅତି ନିଚର, ତା ପାଖରେ କହିଦିଏ ତା ମନର ବ୍ୟାକୁଳତା। ରଙ୍ଗୀନ ପ୍ରଜାପତି ପରି ଉଡ଼ିବାକୁ ଚାହୁଁଥିବା ମନ ଖୋଜି ବୁଲେ ଏକ ଫୁଲଭରା ବଗିଚା।

0: ଗୀତାଞ୍ଜଳିର ଅବଶିଷ୍ଟାଂଶ ଶୁଣିବେ ସକାଳ 8:45। ବର୍ତ୍ତମାନ ସମୟ ସକାଳ 8:30। ରାଜ୍ୟସ୍ତରୀୟ ପ୍ରସାରଣରେ କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ମାଧୁରୀ ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ରାଜ୍ୟସ୍ତରୀୟ ପ୍ରସାରଣରେ ଶ୍ରୀକ୍ଷେତ୍ର ମାଧୁରୀ ଆଜି ଏଥିରେ ବିଷୟ ରହିଛି ତିନି ରଥ ଓ ପାର୍ଶ୍ୱ ଦେବଦେବୀ। ଆଲୋଚକ ଡକ୍ଟର ସିଦ୍ଧେଶ୍ୱର ମହାପାତ୍ର, ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ।

ମହାପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ସର୍ବରୂପ ସର୍ବମନ୍ତ୍ରମୟ। ତାଙ୍କୁ ଯିଏ ଯେଉଁ ରୂପରେ ଆରାଧନା କରେ ସେ ତାଙ୍କୁ ସେହି ରୂପରେ ପ୍ରାପ୍ତ ହୋଇଥାଏ। ଶ୍ରୀମନ୍ଦିର ବେଢ଼ା ମଧ୍ୟରେ ଅତିଷ୍ଠିତ ଦେବଦେବୀ ସେମାନଙ୍କର ପ୍ରତିଷ୍ଠା ଓ ପୂଜା ପଦ୍ଧତିକୁ ଅନୁଶୀଳନ କଲେ ଜଣାଯାଏ ଶ୍ରୀକ୍ଷେତ୍ର ହେଉଛି ସର୍ବଦେବ ସମନ୍ୱୟ ପରମ୍ପରାର ମୁଖ୍ୟ ପୀଠ। ଏହା ମଧ୍ୟ ଶ୍ରୀଜଗନ୍ନାଥ ଓ ଉତ୍କଳୀୟ ଧାର୍ମିକ ଚେତନାର ଉଦାର ମନୋଭାବର ସଙ୍କେତ। ଏହାରି ମଧ୍ୟରେ ଜଗନ୍ନାଥଙ୍କର ବଡ଼ପଣ ବଡ଼ ଠାକୁର ବା ଶ୍ରେଷ୍ଠ ଦେବ ଭାବରେ ମହତ୍ୱ ପ୍ରତିପାଦନ କରେ। ତେଣୁ କୁହାଯାଏ ଜଗନ୍ନାଥ ଧର୍ମ ଶୈବ ଶାକ୍ତ ବୈଷ୍ଣବ ଧର୍ମର ସମ୍ମିଳନ ସ୍ୱରୂପ।

0: ରଥ ଘୋଷଯାତ୍ରା ଉଦ୍ଦେଶ୍ୟରେ ପ୍ରସ୍ତୁତ ରଥରେ ମଧ୍ୟ ପ୍ରଭୁ ଅବ୍ୟକ୍ତ ବ୍ରହ୍ମଙ୍କର ପ୍ରତୀକ ଭାବରେ ସବୁ ଦେବଦେବୀଙ୍କୁ ସାଙ୍ଗରେ ଧରି ଗୁଣ୍ଡିଚା ଯାତ୍ରା କରିଥାନ୍ତି। ଠାକୁରଙ୍କର ଏହି ପତିତ ପାବନ ଯାତ୍ରା ପାଇଁ ଉଦ୍ଦିଷ୍ଟ ରଥ ତିନୋଟିରେ ଅଧିଷ୍ଠିତ ହୋଇଥାନ୍ତି ଅନେକ ପାର୍ଶ୍ୱ ଦେବଦେବୀ। ଜଗନ୍ନାଥଙ୍କର ନନ୍ଦିଘୋଷ, ବଳଭଦ୍ରଙ୍କର ତାଳଧ୍ୱଜ, ସୁଭଦ୍ରାଙ୍କର ଦର୍ପଦଳନ ପ୍ରତିବର୍ଷ ନୂତନ ବନଯୋଗ ସହ ନିର୍ମିତ ହୋଇ ତିନି ଠାକୁରଙ୍କୁ ବହନ କରି ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ସବୁ ଦେବଦେବୀଙ୍କ ସହିତ ଯାତ୍ରା କରେ। ସେଇଥିପାଇଁ ଆମର ଆଜିର ମୁଖ୍ୟ ପ୍ରସଙ୍ଗ ହେଉଛି ତିନି ରଥ ଏବଂ ସେଥିରେ ଅଧିଷ୍ଠିତ ପାର୍ଶ୍ୱ ଦେବଦେବୀ। ଏ ସମ୍ପର୍କରେ ଆମକୁ ସୂଚନା ଆଜି ଦେବେ ଡକ୍ଟର ସିଦ୍ଧେଶ୍ୱର ମହାପାତ୍ର।
1: ଜଗନ୍ନାଥଙ୍କ ରଥ ନନ୍ଦିଘୋଷ ବା ଗରୁଡ଼ଧ୍ୱଜ, ସୁଭଦ୍ରାଙ୍କ ରଥ ଦେବଦଳନ ଦର୍ପଦଳନ ବା ପଦ୍ମଧ୍ୱଜ, ବଳଭଦ୍ରଙ୍କ ରଥ ତାଳଧ୍ୱଜ ବା ଲାଙ୍ଗଳଧ୍ୱଜ। ଏହି ତିନୋଟି ରଥ ସମ୍ପର୍କରେ ଆଲୋଚନା କଲାବେଳେ ପ୍ରଥମେ ଓଡ଼ିଶୀ ମନ୍ଦିର ସ୍ଥାପତ୍ୟ ସମ୍ପର୍କରେ ଆଲୋଚନା କରିବା ଆବଶ୍ୟକ। ଓଡ଼ିଶୀ ମନ୍ଦିର ସ୍ଥାପତ୍ୟରେ ତିନି ଗୋଟି ପ୍ରକାରର ମନ୍ଦିର ଦେଖିବାକୁ ମିଳେ। ଗୋଟିଏ ହେଲା ରେଖ ମନ୍ଦିର, ଗୋଟିଏ ହେଲା ପିଢ଼ ବା ଭଦ୍ର ମନ୍ଦିର, ଅନ୍ୟଟି ଖାକରାମୁଣ୍ଡି ମନ୍ଦିର। ଓଡ଼ିଶାର ପ୍ରାୟ ସମସ୍ତ ମନ୍ଦିରରେ ଦେବଦେବୀଙ୍କର ଯେଉଁ ଆସ୍ଥାନ, ଯେଉଁ ଗର୍ଭଗୃହ ବା ବିମାନ, ସେ ମନ୍ଦିରଗୁଡ଼ିକ ଯେଉଁ ଦୀର୍ଘକାୟ ମନ୍ଦିର, ସେଗୁଡ଼ିକ ହେଲା ରେଖ ମନ୍ଦିର ଏବଂ ତାକୁ ଲାଗି ଯେଉଁ ପିରାମିଡ଼ ଆକୃତିର ମନ୍ଦିରଟି ଥାଏ ତାକୁ କୁହାଯାଏ ପିଢ଼ ବା ଭଦ୍ର ମନ୍ଦିର। ଆଉ ଅନ୍ୟ ଗୋଟିଏ ପ୍ରକାର ମନ୍ଦିର ଯାହା ଓଡ଼ିଶାରେ କମ୍ ଦେଖିବାକୁ ମିଳେ ତାହା ହେଲା ଖାକରାମୁଣ୍ଡି ମନ୍ଦିର। ପୁରୀ ମନ୍ଦିର ତଥ୍ୟ ଅନୁସାରେ ଶ୍ରୀବତ୍ସ ଖଣ୍ଡଶାଳା ମନ୍ଦିର। ଏହି ରେଖ ମନ୍ଦିରର ଅନୁକରଣରେ ତିନୋଟି ରଥ ନିର୍ମାଣ କରାଯାଇଥିଲା ଭଳି ମନେହୁଏ। ମନ୍ଦିରକୁ ଲକ୍ଷ୍ୟ କରି ରଥଗୁଡ଼ିକ ତିଆରି ହୋଇଛି, ତେଣୁ ଯେତେବେଳେ ରଥଗୁଡ଼ିକ ବଡ଼ଦାଣ୍ଡରେ ଗୋଟିଏ ପରେ ଗୋଟିଏ ଗତି କରେ ମନେହୁଏ ଏଗୁଡ଼ିକ ଚଳମାନ ରେଖ ମନ୍ଦିର।

ଆମର ଜଗନ୍ନାଥ ମନ୍ଦିରରେ ଦକ୍ଷିଣରେ ରହିବେ ବରାହ ପାର୍ଶ୍ୱ ଦେବତା, ପଶ୍ଚିମ ରହିବେ ନୃସିଂହ, ଏବଂ ଉତ୍ତର ରହିବେ ତ୍ରିବିକ୍ରମ ବାମନ। ଆମ ପୁରୀ ମନ୍ଦିରରେ ମୁଖ୍ୟ ମନ୍ଦିରକୁ ବଳ ଦେଲା ଭଳି ତିନୋଟି ନିଶା ସଂଯୁକ୍ତ ହୋଇଛି ଏବଂ ସେଇଥିରେ ପାର୍ଶ୍ୱ ଦେବତାଙ୍କର ଆସ୍ଥାନ ଭାବରେ ସେଗୁଡ଼ିକ ଗୃହୀତ ହୋଇଛି। ତେଣୁ ନିଶା ବରାହ, ନିଶା ନୃସିଂହ ଏବଂ ନିଶା ବାମନ ତିନି ପାର୍ଶ୍ୱ ରହିଛନ୍ତି। କିନ୍ତୁ ଏମିତି ରଥକୁ ଆସିବା, ଆମେ ଲକ୍ଷ୍ୟ କରିବା ଯେ ଅନ୍ୟ ଦେବଦେବୀମାନେ ପ୍ରତ୍ୟେକ ରଥରେ ନଜଣ ଲେଖାଏଁ ଦେବତା ଅଛନ୍ତି। ସେଗୁଡ଼ିକର ଯେଉଁ ବିନ୍ଧାଣୀ

ସେମାନେ ଏଇ କାର୍ଯ୍ୟଟି କରିଥାନ୍ତି ରୂପକାରମାନେ, ଏବଂ ଏଗୁଡ଼ିକ ସବୁ ବର୍ଷ ହୁଏ ନାହିଁ। ପ୍ରତ୍ୟେକ ବର୍ଷ ନୂଆ ଭାବେ ରଥ କରାଯାଏ, କିନ୍ତୁ ଏଇ ଯେଉଁ ମୂର୍ତ୍ତି ଗୁଡ଼ିକ ସବୁ ବର୍ଷ ହୁଏ ନାହିଁ। ଯେଉଁ ବର୍ଷ ନବକଳେବର ହୁଏ, ନବକଳେବର ବର୍ଷ ସମସ୍ତ ଏ ପାର୍ଶ୍ୱ ଦେବଦେବୀ ନିର୍ମିତ ହୁଅନ୍ତି। ତତ୍ସହିତ ଯେଉଁ ଓଲଟ ଶୁଆ ରଥ ଉପରେ ଲାଗେ, ସାରଥି, ତାପରେ ଘୋଡ଼ା, ଏଇସବୁ ସେତେବେଳେ ନୂଆ ଭାବରେ ତିଆରି ହୁଅନ୍ତି।

0: ନନ୍ଦିଘୋଷ ରଥର ରଥାଧୂପ ହେଉଛନ୍ତି ବୈନତେୟ। ଧ୍ୱଜାରେ ହନୁମାନ ଅବସ୍ଥାନ କରିଥାନ୍ତି। ରଥପାଳ ହେଉଛନ୍ତି ଭୈରବ ନରସିଂହ। ରଥର ଆୟୁଧ ଶଙ୍ଖ ଚକ୍ର। ରଥର ଦେବତା ନୃସିଂହ। ରଥର ଆଭରଣ ପୀତ ଲୋହିତ। ରଥ ଶକ୍ତି ହେଲେ ବିମଳା ଓ ବିରଜା। ତାଳଧ୍ୱଜ ରଥର ରଥାୟୁଧ ହେଉଛନ୍ତି ହଳ ଓ ମୁଷଳ। ରଥ ଆଭରଣ ନୀଳ ଲୋହିତ। ରଥ ଶିରରେ ଅଛନ୍ତି ଅନନ୍ତ ନାଗ, ଆଉ ରଥଶକ୍ତି ହେଲେ ଜୟ ଦୁର୍ଗା। ସେହିପରି ଦର୍ପଦଳନ ରଥର ଧ୍ୱଜାରେ ତ୍ରିପୁର ସୁନ୍ଦରୀ ଥାନ୍ତି। ଆୟୁଧ ହେଉଛନ୍ତି ପଦ୍ମକହ୍ଲାର। ରଥ ଆଭରଣ କୃଷ୍ଣ ଲୋହିତ। ରଥଶକ୍ତି ଚନ୍ଦ୍ରଘଣ୍ଟା।
1: ପ୍ରଥମେ ଆମେ ଆସିବା ଜଗନ୍ନାଥଙ୍କ ରଥକୁ। ତାର ତିନି ପାର୍ଶ୍ୱରେ ଅଛନ୍ତି ହରିହର, ପଣ୍ଡୁ ନୃସିଂହ, ଗିରିଧର କୃଷ୍ଣମୂର୍ତ୍ତି, ଆଉ ଗୋଟିଏ ଅଛି ସେ ଦେବତା ଆମେ କହିବା ନାହିଁ, ସେଇଠି ହେଉଛି ରାବଣ ଛତ୍ରଭଙ୍ଗର ଦୃଶ୍ୟ। ତାପରେ ଷଡ଼ଭୁଜ କୃଷ୍ଣ ଅଛନ୍ତି, ଚିନ୍ତାମଣି କୃଷ୍ଣ, ଦୁଇ ହାତରେ ବଂଶୀ, ଦୁଇ ହାତରେ ଶଙ୍ଖଚକ୍ର ଓ ଦୁଇ ହାତରେ ଧନୁସର। ବିଷ୍ଣୁ କୃଷ୍ଣ ଏବଂ ରାମଙ୍କ ସମନ୍ୱୟ। ଚତୁର୍ଭୁଜ ବିଗ୍ରହ ନାରାୟଣ ମୂର୍ତ୍ତି ଅଛନ୍ତି, ସପ୍ତଫଣା ବିଶିଷ୍ଟ ସର୍ପ ଉପରେ ଆସୀନ ବିଷ୍ଣୁ ସଂଝାଙ୍ଗନା ମଧୁସୂଦନ, ଲକ୍ଷ୍ମଣ ଏବଂ ପଞ୍ଚମୁଖୀ ମହାବୀର। ତାପରେ ଆମେ ଆସିବା ତାଳଧ୍ୱଜ ବା ଲାଙ୍ଗଳଧ୍ୱଜ ରଥକୁ, ମହାଦେବ, ବାଇଶ ଭୁଜଯୁକ୍ତ ନୃସିଂହ, ବଳରାମ, ନୃତ୍ୟ ଗଣପତି, ସ୍କନ୍ଧ ଦେଶରେ ଲକ୍ଷ୍ମଣଙ୍କୁ ଧାରଣ କରିଥିବା ଅଙ୍ଗଦ ମୂର୍ତ୍ତି, ନାଟାମ୍ବର ଅର୍ଥାତ୍ ବୃଷହ ଉପରେ ନୃତ୍ୟରତ ଶିବ, ଷଡ଼ାନନ କାର୍ତ୍ତିକେଶ୍ୱର, ମଧୁକୈଟହ ଦୈତ୍ୟଙ୍କ ସହ ଯୁଦ୍ଧରତ ଭଗବାନ ବିଷ୍ଣୁ ଓ ଅନନ୍ତ ବାସୁଦେବ। ସୁଭଦ୍ରାଙ୍କ ରଥର ପାର୍ଶ୍ୱ ଦେବୀ, ଦେବୀମାନେ ହେଲେ ବିମଳା, ମଙ୍ଗଳା, ବାରାହୀ, ସବାରୁଢ଼ା ଚତୁର୍ଭୁଜା ଭଦ୍ରକାଳୀ, ବନଦୁର୍ଗା ବା କଣ୍ଟା କାଢ଼ି, ବନଦୁର୍ଗା ଯିଏକି ତାଙ୍କର ଦକ୍ଷିଣ ପାଦ ଭାଙ୍ଗିକରି ଠିଆ ହୋଇଥାନ୍ତି, ଏବଂ ଦକ୍ଷିଣ ପାର୍ଶ୍ୱରେ ଥାନ୍ତି ହର, ବାମ ପାର୍ଶ୍ୱରେ ଥାନ୍ତି ହରି। ତାପରେ କାତ୍ୟାୟନୀ, ସେ ହେଲେ ଅଷ୍ଟଭୁଜା ଦୁର୍ଗା, ତାଙ୍କ ସହିତ ଅଛନ୍ତି ମହିଷାସୁର ଏବଂ ସିଂହ, ହରଚଣ୍ଡୀ, ରାମଚଣ୍ଡୀ, ତାପରେ ଅଘୋରା। ଏଇ ଯେଉଁ ନଅ ଜଣ ଦେବୀ, ଏମାନେ ହେଲେ ଭଗବତୀ ସୁଭଦ୍ରାଙ୍କ ରଥର ପାର୍ଶ୍ୱ ଦେବୀ।

0: ମହାପ୍ରଭୁଙ୍କର ଦେଉଳର ଅନ୍ୟ ନାମ ବଡ଼ ଦେଉଳ, ଦାଣ୍ଡର ନାମ ବଡ଼ ଦାଣ୍ଡ, ପ୍ରସାଦର ନାମ ମହାପ୍ରସାଦ, ଏଠାରେ ସମୁଦ୍ରର ନାମ ମହୋଦଧି। ଓଡ଼ିଆ ପାଇଁ ପୁରୀର ସମସ୍ତ ବସ୍ତୁ ପବିତ୍ର, କ୍ଷୁଦ୍ର ରେଣୁ ମଧ୍ୟ ମହାନ। ବଡ଼ ଦାଣ୍ଡରେ ପାଦ ଥୋଇ ସେ ରୋମାଞ୍ଚିତ ହୋଇଉଠେ, ବଡ଼ ଦାଣ୍ଡ ଧୂଳି ମୁଣ୍ଡେ ହୋଇବୋଳି ସେ ପ୍ରଭୁଙ୍କର ଅପୂର୍ବ ସ୍ପର୍ଶ ସୁଖରେ ଆମୋଦିତ ହୋଇପଡ଼ିଥାଏ। ବଡ଼ ଦାଣ୍ଡର ବିସ୍ତୃତି ବୃହତ୍ ନହେଲେ ମଧ୍ୟ ବ୍ୟାପ୍ତି ପ୍ରଶସ୍ତ। ଶ୍ରୀମନ୍ଦିରର ସିଂହଦ୍ୱାରଠାରୁ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ଏହାର ଲମ୍ବ 2 କିଲୋମିଟରରୁ କିଞ୍ଚିତ ଅଧିକ। ପୁରୀ ବଡ଼ଦାଣ୍ଡର ପ୍ରସିଦ୍ଧି ରଥଯାତ୍ରା ପାଇଁ। ଆଷାଢ଼ ଶୁକ୍ଳ ଦ୍ୱିତୀୟା ଜଗନ୍ନାଥଙ୍କର ସବୁଠାରୁ ବଡ଼ ଯାତ୍ରାରେ ଏହି ବଡ଼ଦାଣ୍ଡ ହିଁ ବ୍ୟବହାର କରାଯାଇଛି ଯୁଗ ଯୁଗ ଧରି। ତିନି ଠାକୁର ବଳଭଦ୍ର, ସୁଭଦ୍ରା ଏବଂ ଜଗନ୍ନାଥ ସେମାନଙ୍କର ରଥ, ତାଳଧ୍ୱଜ, ଦେବୀ ଦଳନ ଓ ନନ୍ଦୀଘୋଷ ଚଢ଼ି ଗୁଣ୍ଡିଚା ମନ୍ଦିର ଉପଲକ୍ଷେ ଯାତ୍ରା କରିଥାନ୍ତି। ନବଦିନ ବ୍ୟାପୀ ଏହି ଶ୍ରୀଗୁଣ୍ଡିଚା ଯାତ୍ରା କାଳରେ ବଡ଼ଦାଣ୍ଡ ପୁଣି ଥରେ ଜନସ୍ରୋତରେ ସଜୀବ ହୋଇଉଠେ। ଭକ୍ତମାନଙ୍କ ପାଇଁ ବଡ଼ଦାଣ୍ଡ ଜଗନ୍ନାଥଙ୍କ ସ୍ୱରୂପ ଆବିଷ୍କାରରେ ବିଭିନ୍ନ ସମୟରେ ସହାୟକ ହୋଇଆସିଛି। ଭକ୍ତ ଦାସିଆ ବାଉରୀ ଗରୁଡ଼ ସ୍ତମ୍ଭ ପଛରେ ଠିଆ ହୋଇ ବଡ଼ ଠାକୁରଙ୍କ ସ୍ପର୍ଶରେ ରୋମାଞ୍ଚିତ ହୋଇଆସିଛି। ଜଗନ୍ନାଥଙ୍କୁ ଆରାଧନା କଲାବେଳେ, ତାଙ୍କର ଗୁଣଗାରିମାର ବାର୍ତ୍ତା ପ୍ରଚାର କଲାବେଳେ ଭକ୍ତ କବିମାନେ ତାଙ୍କ ସହିତ ସମ୍ପୃକ୍ତ ସମସ୍ତ ପଦାର୍ଥ ଯେପରି ଯାତ୍ରା, ବେଶ, ଦେବଦେବୀ, କୈବଲ୍ୟ, ମୁକ୍ତିମଣ୍ଡପ, ଆନନ୍ଦ ବଜାର, ନୀଳଚକ୍ର, ଗରୁଡ଼ ସ୍ତମ୍ଭ, ସରଧାବାଲି, ବଡ଼ଦାଣ୍ଡ ପ୍ରଭୃତିକୁ ସ୍ମରଣ କରିଛନ୍ତି।
1: ରଥତ୍ରୟର ନିର୍ମାଣ ପଦ୍ଧତି ଯେପରି ପୂର୍ଣ୍ଣ ଶିଳ୍ପାଚାର ସମ୍ମତ, ସେହିପରି ତତ୍ତ୍ୱପୂର୍ଣ୍ଣ। ଶ୍ରୀଜଗନ୍ନାଥ ସର୍ବଦେବମୟ ହୋଇଥିବାରୁ ତାଙ୍କର ଯାତ୍ରା ରଥ ମଧ୍ୟ ସର୍ବଦେବପ୍ରିୟ। ଯଦ୍ୟପି ପୁରୁଷୋତ୍ତମଙ୍କର ଶ୍ରୀଗୁଣ୍ଡିଚା ଉପଲକ୍ଷେ ବ୍ୟବହୃତ ପବିତ୍ରତମ ରଥମାନଙ୍କରେ ପ୍ରଭୁ ଜଗନ୍ନାଥ, ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରା ରଥୀ ଅଟନ୍ତି, ତଥାପି ସମସ୍ତ ଦେବତା ନ୍ୟାସିତ ହୋଇ ରଥର ବିଭିନ୍ନ ସ୍ଥାନରେ ବିଜେ କରିଥାନ୍ତି। ତେଣୁ ଶିଳ୍ପଶାସ୍ତ୍ରାନୁସାରେ ପୁରୀର ଏହି ଶ୍ରୀଗୁଣ୍ଡିଚା ରଥ ହେଉଛନ୍ତି ସର୍ବଦେବମୟ।

0: ରାଜ୍ୟସ୍ତରୀୟ ପ୍ରସାରଣରେ ପ୍ରଚାର କଲୁ ଶ୍ରୀକ୍ଷେତ୍ର ମାଧୁରୀ। ଆଜିର ବିଷୟ ଥିଲା ତିନିରଥ ଓ ପାର୍ଶ୍ୱଦେବଦେବୀ। ଏ ସମ୍ପର୍କରେ ଆଲୋଚନା କରିଥିଲେ ଡକ୍ଟର ସିଦ୍ଧେଶ୍ୱର ମହାପାତ୍ର, ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ, ସହାୟତା କରିଥିଲେ ଗୋଲକ ବିହାରୀ ମହାପାତ୍ର ଏବଂ ଚିରଞ୍ଜୀବୀ ରାଉତରାୟ।
1: ରାଜ୍ୟସ୍ତରୀୟ ପ୍ରସାରଣ ପରେ ପରେ ଫେରିଆସିବା ଗୀତାଞ୍ଜଳି ପରିସରକୁ। କାହାର କାଉଁରୀ ହାତର ସ୍ପର୍ଶର ଅପେକ୍ଷାରେ ସେ ବୟସ ନଈରେ ପ୍ରେମର ନୌକା ତାର ଭାସି ଭାସି ଚାଲେ, କାହାର ଠିକଣା ଖୋଜି ମନର ଦିଗନ୍ତ ଦରିଆରେ ଅସୁମାରୀ ଆଶା ନେଇ ଭାବିବ ସେ ଅନେକ କିଛି। କିଏ ଆସିବ ଜହ୍ନର ଜ୍ୟୋତ୍ସ୍ନା ତୋଳି ମନରେ ଭରିଦେବାକୁ ଅପୂର୍ବ ଶୀତଳତା।

ଜୀବନର ଅନେକ ସମୟ କଟିଥିଲା ନିରବତାର ଛାଇରେ। ଛାୟା ଲୋର ଲୋଚକାଳି ଖେଳ ଭିତରେ କେତେବେଳେ ମିଶିଯାଇଥିଲା ଦୁଇଟି ମନ। ହୀରା ମୋତିମାଣିକଠାରୁ ଆହୁରି ଅଧିକ ମହଙ୍ଗା ମନେ ହେଉଥିଲା ମିଳନର ପ୍ରତିଟି ମୁହୂର୍ତ୍ତ।

ଏଇଠି ଶେଷ କରୁଛୁ ଆଜିର ଗୀତାଞ୍ଜଳି ଆକାଶବାଣୀ ବାରିପଦା, ସମୟ ସକାଳ 9ଟା। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରୁଛୁ ଆକାଶବାଣୀ ବିବିଧ ଭାରତୀ ପ୍ରସାରଣ ସେବା ଦିଲ୍ଲୀରୁ।

ଶିଳ୍ପୀ ପରମାନନ୍ଦ ମହାନ୍ତ ଏବଂ ସାଥୀଙ୍କ ପରିବେଷିତ ପରେ ପରେ ଶୁଣିଲେ ଝୁମର ଝୁମର ଗୀତର କାର୍ଯ୍ୟକ୍ରମ ଏତିକିରେ ଶେଷ ହେଲା। ଆକାଶବାଣୀ ବାରିପଦା ଦିନ 12:30। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରୁଛୁ ଆକାଶବାଣୀ ବିବିଧ ଭାରତୀ ପ୍ରସାରଣ ସେବା ଦିଲ୍ଲୀରୁ। କିଛି ସମୟ ମଧ୍ୟରେ

ନମସ୍କାର ଭଉଣୀ, ଆପଣ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଏବଂ ସ୍ୱାଗତ। ଆରମ୍ଭ କରୁଛୁ ଆଜିର ନାରୀ ମହଲ, ଆଉ ଉପସ୍ଥାପନାରେ ମୁଁ ଆପଣଙ୍କର ଉପସ୍ଥାପିକା ସ୍ୱାଗତିକା। ଭଉଣୀ, ଆମ ସମସ୍ତଙ୍କ ଜୀବନରେ ମାଆର ସ୍ଥାନ ଅନନ୍ୟ ଏବଂ ଅକଳ୍ପନୀୟ। ମା ଯିଏ ଆମକୁ ଜନ୍ମ ଦିଏ, ନିଜର ସ୍ନେହ ଶ୍ରଦ୍ଧା ଆଦର ଯତ୍ନ ଦେଇ ଆମକୁ ଏ ପୃଥିବୀରେ ମଣିଷଙ୍କ ଭିତରେ ଜଣେ କରି ଗଢ଼ି ତୋଳେ, ତାକୁ ଉପଲକ୍ଷ କରି କିଛି କହିବାକୁ ବୋଧହୁଏ ଆମ ପାଖରେ ସବୁବେଳେ ଶବ୍ଦ ନିଅଣ୍ଟ। ମା ସେ ଆମ ଜୀବନର ଆଧାର, ତା ବ୍ୟତିରେକ ଆମେ ଅସ୍ତିତ୍ୱହୀନ।

0: ଭଉଣୀ, ମା ଯିଏ ଆମକୁ ଏ ସଂସାରକୁ ଆଣେ, ଆମ ଜୀବନକୁ ଗଢ଼େ, ତା ପ୍ରତି, ତାର ଭଲମନ୍ଦ ପ୍ରତି ଆମର ମଧ୍ୟ କିଛି ଦାୟିତ୍ୱ ରହିଛି। ବିଶେଷ କରି ଯେଉଁ ମାଟି ତାର ଶିଶୁ ସନ୍ତାନକୁ ଜନ୍ମ ଦେବାକୁ ଯାଉଥାଏ ଅବା ଜନ୍ମ ଦେଇଥାଏ, ସେହି ମା ମାନଙ୍କର ସୁସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବା, ସେମାନଙ୍କର ଯତ୍ନ ନେବା ଭାବୁଛୁ ଆମ ସମସ୍ତଙ୍କର ଦାୟିତ୍ୱ। ଆଉ ଯେଉଁ ଦାୟିତ୍ୱ ପାଳନର ଗୋଟିଏ ପ୍ରକୃଷ୍ଟ ଉଦାହରଣ ହେଉଛି ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ। ତେବେ ଏହି ଅଭିଯାନ କ'ଣ, କ'ଣ ଏହାର ସୁବିଧା ସୁଯୋଗ, ଆସନ୍ତୁ ଏହି ପରିପ୍ରେକ୍ଷୀରେ ଶୁଣିବା ଗୋଟିଏ ଆଲୋଚନା। ଆଲୋଚନା କରିଛନ୍ତି ଏହି କ୍ଷେତ୍ରରେ ତୃଣମୂଳ ସ୍ତରରେ ନିଜର ଉଦ୍ୟମ ଜାରି ରଖିଥିବା ଆଉ ନିଜର ଦାୟିତ୍ୱ ସମ୍ପନ୍ନ କରୁଥିବା ଆଶାକର୍ମୀ ରଶ୍ମିତା ବେହେରା। ଆଜ୍ଞା ନମସ୍କାର, ଆପଣଙ୍କୁ ଆମ କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛୁ।
1: ନମସ୍କାର।
0: ଯେମିତିକି ଆମର ଆଜିର ଆଲୋଚନାର ବିଷୟବସ୍ତୁ ରହିଛି ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ, ଏ ବିଷୟରେ ଆମ ଶ୍ରୋତା ଭଉଣୀମାନଙ୍କୁ ଟିକେ ଧାରଣା ଦିଅନ୍ତୁ।
1: ପ୍ରଧାନମନ୍ତ୍ରୀ ମାତୃତ୍ୱ ଯୋଜନା ମାନେ ପାମ୍ସା ଆମେ ସେଇଟା କହୁଛୁ, ଏଇଟା ଆମେ ସେକେଣ୍ଡ ସେମିଷ୍ଟାର ଥାର୍ଡ ସେମିଷ୍ଟାର ଗର୍ଭବତୀ ମହିଳାଙ୍କୁ ନଉଛୁ। ଫୋର୍ଥ ମନ୍ଥ ଷ୍ଟାର୍ଟ କରିକି ଆମେ ଗର୍ଭବତୀ ମହିଳାଙ୍କୁ ନଉଛୁ। ସେମାନଙ୍କର ବିପଦ ସଂକୁଳ କୋଉ ମାନେ ଆମେ ସେଇଟା ହାଇ ରିସ୍କ ମଧ୍ୟରେ ଆମେ ଏଇ ପାମ୍ସାରେ ବାହାର କରୁ। ଯେହେତୁ ବ୍ଲଡ୍ ପ୍ରେସର ଯାହାର ହାଇ, ଯାହାର ଟ୍ୱିନ୍ସ ବେବି ଥିବ, ଯାହାର ଥାଇରଏଡ୍ ଥିବ, ଆଉ ଯେଉଁ ମହିଳାଙ୍କର ବାରମ୍ବାର ଗର୍ଭପାତ ହେଇଥିବ, ତାପରେ ତାଙ୍କର ସିଫିଲିସ୍ ଥିବ, ତାପରେ ଏଚ୍ଆଇଭି ରୋଗୀ ଥିବେ, ଏଇମାନଙ୍କୁ ଆମେ ଗର୍ଭବତୀ ମହିଳାଙ୍କ ହାଇ ରିସ୍କ ପାଇଁ ଆମେ ପାମ୍ସାରେ ସେଇଠି ଚିହ୍ନଟକରଣ କରିଥାଉ। ସେଥିପାଇଁ ଏଇ ପ୍ରଧାନମନ୍ତ୍ରୀ ଯୋଜନା ସରକାରଙ୍କ ତରଫରୁ ଏଇଟା ଆରମ୍ଭ ହୋଇଛି।
0: ଏହି ଯୋଜନା ସମ୍ପର୍କରେ ଆମକୁ ଟିକେ କୁହନ୍ତୁ, କ'ଣ ଏହାର ଲକ୍ଷ୍ୟ, କ'ଣ ଏହାର କାମ ସବୁ?
1: ଏହାର କାମ ହେଉଛି ଆମର ମାତୃମୃତ୍ୟୁ ହାର ଶିଶୁ ମୃତ୍ୟୁ କମ୍ କରିବା। ସରକାରଙ୍କର ଏହି ଯୋଜନା ଅନୁସାରେ ଆମେ ସେ ଯେଉଁ ହାଇରିସ୍କ ମଧ୍ୟ ଚିହ୍ନଟ କରୁ, ତାଙ୍କର ଚାରିଥର ନିହାତି ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ଦରକାର। ଆଉ ମେଡିକାଲରେ ଯେମିତି ହେଲେ ଡେଲିଭରି ହେବେ, ଡେଲିଭରି ହେଲେ ହସ୍ପିଟାଲରେ ମା ସୁରକ୍ଷିତ, ଶିଶୁ ସୁରକ୍ଷିତ। ମାର ଧର ହଠାତ୍ ବ୍ଲିଡିଂ ହେଲା କି ବ୍ଲଡ୍ ପ୍ରେସର ହାଇ ହେଇଗଲା, ସେଠି ଡାକ୍ତର ଅଛନ୍ତି, ସାଙ୍ଗେ ସାଙ୍ଗେ ଟ୍ରିଟମେଣ୍ଟ କରିବେ। କିନ୍ତୁ ଧର ନର୍ମାଲ ଡେଲିଭରି ପେନ୍ ହେଉଛି, ହେଇପାରୁନି, ସାଙ୍ଗେ ସାଙ୍ଗେ ସିଜେରିଆନ୍ ଚାହିଁଲେ ବି ହେଇପାରୁଛି। ଆଉ ପିଲା ଜନ୍ମ ହେଲା ସାଙ୍ଗେ ସାଙ୍ଗେ ମା କ୍ଷୀର ଖାଇବେ, ତତେ ଧର ପିଲା କାନ୍ଦିଲା ନାହିଁ, ସାଙ୍ଗେ ସାଙ୍ଗେ ପେଡିଆଟ୍ରିକ୍ ଡକ୍ଟର ଅଛନ୍ତି, ଆମେ ସାଙ୍ଗେ ସାଙ୍ଗେ ଡାକି ଦଉଛୁ, କୌଣସି ବିପଦ ହବ ନାହିଁ। ପିଲା ଗୋଟେ କାନ୍ଦିଲା ନାହିଁ କି ନିଶ୍ୱାସ ପ୍ରଶ୍ୱାସ ନେବାର କଷ୍ଟ ହେଲା, ସେଥିପାଇଁ ବି ଡକ୍ଟର ସାଙ୍ଗେ ସାଙ୍ଗେ ଆଭେଲେବୁଲ ଅଛନ୍ତି। ସେଥିପାଇଁ ଘରୋଇ ପ୍ରସବ ନ କରିକି ହସ୍ପିଟାଲ ପ୍ରସବ କରିବା ନିହାତି ଜରୁରୀ।
0: ଆଜ୍ଞା, ଏଇ ଯୋଉ ଆପଣ କହିଲେ ଯେ ଇନଷ୍ଟିଚ୍ୟୁସନାଲ ଡେଲିଭରି ବା ହସ୍ପିଟାଲରେ ପ୍ରସବ କରିବା କଥା, ଆପଣ ତ ତୃଣମୂଳ ସ୍ତରରେ କାମ କରୁଛନ୍ତି, କ'ଣ ଲକ୍ଷ୍ୟ କରୁଛନ୍ତି? ଆଗରୁ ଗୋଟେ ସମୟ ଥିଲା ଘରେ ପ୍ରସବ ହଉଥିଲା, ଏବେ ସେ ପରିସ୍ଥିତିରେ କେମିତି କ'ଣ ସୁଧାର ବା ପରିବର୍ତ୍ତନ ଆସିଛି?
1: ଏବେ ଆମର ଏରିଆରେ ସବୁ ଆଶା ଦିଦି, ଅଙ୍ଗନବାଡ଼ି ଦିଦି, ଆମର ମହିଳା ସ୍ୱାସ୍ଥ୍ୟକର୍ମୀ ବି ଅଛନ୍ତି। ପ୍ରତ୍ୟେକ ମାସ ଆମର ମମତା ଦିବସ ମଙ୍ଗଳବାର ଶୁକ୍ରବାର ଆମର ମମତା ଦିବସ ପାଳନ କରାଯାଉଛି। ସେଇ ମମତା ଦିବସରେ ପ୍ରତ୍ୟେକ ଗର୍ଭବତୀ ମହିଳାଙ୍କୁ ଆମେ ଚେକଅପ୍ କରାଉଛୁ। ମହିଳା ସ୍ୱାସ୍ଥ୍ୟକର୍ମୀ ଆସିକି ଡାଇବେଟିସ୍, ବ୍ଲଡ୍ ପ୍ରେସର, ତାଙ୍କର ଓଜନ, ତାଙ୍କର ହାଇଟ୍ ଆଉ ହେମୋଗ୍ଲୋବିନ୍ ସବୁ ଟେଷ୍ଟ କରାଯାଉଛି। ସେଇଥିରୁ ଆମେ ଜାଣୁଛୁ କେଉଁ ଧର ମହିଳାଙ୍କର ରକ୍ତହୀନତା ରହିଲା, ତାଙ୍କୁ ସଙ୍ଗେ ସଙ୍ଗେ ଆମେ ଆଇରନ୍ ବଟିକା ଦେଉଛୁ। ଆଇରନ୍ ବଟିକା ଏମିତିରେ ତ ଆଇରନ୍ ବଟିକା ସମସ୍ତେ ଖାଇବେ, ଯାହାର ବେଶୀ ବିପଦ ମାନେ ରକ୍ତହୀନତା ମହିଳା ଯିଏ, ତାଙ୍କୁ ଦୁଇଟା ଲେଖା ଆଇରନ୍ ବଟିକା ଆମେ କହୁଛୁ। ଆଉ ଯଦି ସାତରୁ କମ୍ ରହିଲା ଅତି ରକ୍ତହୀନତା ମହିଳା, ସିଏ ହଉଛନ୍ତି ଆମେ ନେଇକି ଯାଉଛୁ ହସ୍ପିଟାଲରେ, ନେଇକି ତୁରନ୍ତ ତାଙ୍କୁ ଆଇରନ୍ ସୁକ୍ରୋଜ୍ ଆମେ ଦଉଛୁ। ହସ୍ପିଟାଲରେ ଡେଲିଭରି କରିବାଟା ସବୁଠାରୁ ଭଲ। ଏବେ ଆଉ କେହି ଘରୋଇ ଡେଲିଭରି କରୁନାହାନ୍ତି, ସେ ଜାଣୁଛନ୍ତି ବିପଦପୂର୍ଣ୍ଣ ରହୁଛି। ସେଥିପାଇଁ ବି ଏରିଆରେ ଆଶାକର୍ମୀ ଅଛନ୍ତି, ଟିକେ କ'ଣ ହେଲେ ଆମେ ସାଙ୍ଗେ ସାଙ୍ଗେ ଆମକୁ ଫୋନ୍ କରୁଛନ୍ତି।
0: ଆଜ୍ଞା, ଏଇ ଯୋଉ ଗର୍ଭବତୀ ମହିଳାମାନଙ୍କର ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା, ଆମେ ତ ଅନୁଭବ କରୁଛୁ ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ନିହାତି ଆବଶ୍ୟକ, କିନ୍ତୁ ସେଇଟା ଯେ ଜରୁରୀ, ସେ ସମ୍ପର୍କରେ ଆମର ଶ୍ରୋତା ଭଉଣୀଙ୍କୁ ଆପଣ କେମିତି ଅବଗତ କରେଇବେ ଆଉ ତାଙ୍କୁ ବୁଝେଇବାକୁ ଚାହିଁବେ?
1: ସ୍ୱାସ୍ଥ୍ୟ ପରୀକ୍ଷା ନିହାତି ଜରୁରୀ, କାହିଁକି କାରଣ ଜଣେ ଗର୍ଭବତୀ ମହିଳା ଯେତେବେଳେ ଆସୁଛି ଆମର ଅଙ୍ଗନବାଡ଼ିରେ ଏଣ୍ଟ୍ରି ହେଉଛନ୍ତି, ନିହାତି 12 ସପ୍ତାହ ଭିତରେ ଆମର ପଞ୍ଜୀକରଣ ହୋଇଯାଉଛି। ପଞ୍ଜୀକରଣ ହେଲା ସାଙ୍ଗେ ସାଙ୍ଗେ ଆମେ ଦେଖୁଛୁ ଯେ ପ୍ରଥମେ ତାର ହାଇ ରିସ୍କ କିଛି ଅଛି କି, ବିପଦପୂର୍ଣ୍ଣ କିଛି ଅଛି କି, ନା ଫାଷ୍ଟ ଷ୍ଟେଜ୍ରେ ନେଇଛି କି, ତାର ଥାଇରଏଡ୍ ଅଛି କି, ଏଚ୍ଆଇଭି ଅଛି, କ'ଣ ତାର ଲକ୍ଷଣ ଅଛି। ଏଣ୍ଟ୍ରି କରୁଛୁ, ଏଣ୍ଟ୍ରି କଲା ମାନେ ଆମେ ଯେତେବେଳେ ମହିଳା ସ୍ୱାସ୍ଥ୍ୟକର୍ମୀ ଟେଷ୍ଟ କରୁଛନ୍ତି ସବୁ, ସେଇଥିରୁ ଆମେ ଜାଣୁଛୁ ବିପଦପୂର୍ଣ୍ଣ ଅଛନ୍ତି ମହିଳା। ଯେକୌଣସି ମହିଳା ସମସ୍ତେ ତ ବିପଦପୂର୍ଣ୍ଣ ରହୁନାହାନ୍ତି ନା, କିନ୍ତୁ ଆଉ ଯେଉଁମାନେ ରହୁଛନ୍ତି ମହିଳା ବିପଦପୂର୍ଣ୍ଣ, ତାଙ୍କୁ ନିହାତି ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ଦରକାର। ବାରମ୍ବାର ସ୍ୱାସ୍ଥ୍ୟ ପରୀକ୍ଷା କଲେ ତାଙ୍କର ଡାକ୍ତରଙ୍କ ସହିତ ପରାମର୍ଶ କରି ମେଡିସିନ ଖାଇବା ପର୍ଯ୍ୟନ୍ତ ଡେଲିଭରିରେ କୌଣସି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିନଥାଏ।
0: ଏଇ ଗୋଟେ ଭଲ କଥା କହିଲେ ଯେ ଯେତେବେଳେ ସେମାନଙ୍କର ପିଲା ଜନ୍ମ କରିବା ପାଇଁ ସେମାନେ ଯିବେ, ସେଥିପାଇଁ ସେମାନଙ୍କର କୌଣସି ସମସ୍ୟା ନଥିବ ତାଙ୍କୁ ଯଦି ଆମେ ନିୟମିତ ଭାବରେ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିବା। ତେବେ ଗର୍ଭାବସ୍ଥାରେ କୋଉ ସବୁ ଜଟିଳ

0: ସମସ୍ୟା ଅଛି ଯାହା ସମ୍ପର୍କରେ ଆଗୁଆ ଚିହ୍ନଟ କରିବା ନିହାତି ଜରୁରୀ?
1: ଆଗୁଆ ଚିହ୍ନଟ କରିବା, ବ୍ଲଡ ପ୍ରେସର ହାଇ ରହୁଛି, ତାପରେ ଥାଇରଏଡ୍, ତାଙ୍କର ଡାଇବେଟିସ ଯଦି ହାଇ ରହିବ ସିଏ ହେଉଛନ୍ତି ବିପଦପୂର୍ଣ୍ଣ। ଆଉ ଯଦି ବାରମ୍ବାର ତାଙ୍କର ଗର୍ଭପାତ ଆଗରୁ ହେଇଥିବ, ତାପରେ ଟ୍ୱିନ୍ସ ବେବି ବି ଥିବେ, ତାପରେ ତାଙ୍କର ଫାଷ୍ଟ ସିଜେରିଆନ୍ ବି ହେଇଥିବ, ତାପରେ ଗୋଟେ ମା ମାନେ ଜାଣିପାରୁନାହାନ୍ତି ପିଲା ମୁଭମେଣ୍ଟ କରୁଛି ନା ନାହିଁ, ସେଇଟା ତ ଭେରି ଇମ୍ପୋର୍ଟାଣ୍ଟ। ଆମେ ବାରମ୍ବାର ଗର୍ଭବତୀ ମହିଳା କହୁଛୁ ତମେ ମାର୍କ କରୁଥିବ ପିଲା ମୁଭିଂ କରୁଛି ନା ନାହିଁ, ଯଦି ମୁଭିଂ କରିବା ବନ୍ଦ କଲା ସାଙ୍ଗେ ସାଙ୍ଗେ ଆମକୁ କହିବ, ଆମେ ଡାକ୍ତରଖାନାକୁ ନେଇକି ଯିବୁ। ପ୍ରାୟ ଗର୍ଭବତୀ ମା ଜାଣିପାରୁନାହାନ୍ତି ପିଲା ମୁଭିଂ କରୁଛି ବୋଲି, ସେଇଟା ଆମେ ବାରମ୍ବାର ତାଙ୍କୁ ଅଙ୍ଗନବାଡି କେନ୍ଦ୍ରରେ ବୁଝେଇଥାଉ।
0: ଏ ଯୋଉ ଆପଣ କହୁଛନ୍ତି ଯେ ମା ଜାଣିପାରୁନି ଯେ ପିଲାଟି ତାର ଗର୍ଭରେ ଠିକଠାକ୍ ଅଛି ନା ନାହିଁ, ଚଳପ୍ରଚଳ କରୁଛି ନା ନାହିଁ, କେତେବେଳେ ଏଇଟା ହେଇପାରେ?
1: ଏଟା ଠିକ ପାଞ୍ଚ ମାସରୁ ପିଲା ଟିକେ ଟିକେ ଟିକେ ଟିକେ ବୁଲିବା ଷ୍ଟାର୍ଟ କରେ, କିନ୍ତୁ ସାତ ମାସ ବେଳକୁ ପୁରା ମୁଭମେଣ୍ଟଟା ମା ମାନେ ଜାଣିପାରନ୍ତି, କିନ୍ତୁ ଯେତେବେଳେ ଫାର୍ଷ୍ଟ ପ୍ରେଗନେନ୍ସି ସେ ପ୍ରାୟ ଜାଣିପାରୁନାହାନ୍ତି। ତଥାପି ଆମେ ତାଙ୍କୁ କହୁଛୁ ଏଇ ପ୍ରକାର ପିଲା ବୁଲିଲେ, ଏମିତି ବୁଲିଲେ ତମେ ଜାଣିବ ଯେ ପିଲାଟା ମୁଭମେଣ୍ଟ ହଉଛି, ସେଥିପାଇଁ ଏବେ ସବୁ ଜାଣିଲେଣି ଆମେ, ସେଥିପାଇଁ ଅଙ୍ଗନବାଡ଼ି କେନ୍ଦ୍ରରେ ଡାକି ତାଙ୍କୁ ବୁଝାଉଛୁ।
0: ଆଜ୍ଞା, ଆପଣ ଏଠି ଗୋଟେ ଭଲ କଥା କହିଲେ ଯେ ଯୋଉମାନେ ନୂଆକିରି ମା ହେଇଛନ୍ତି ବା ପ୍ରଥମ ସନ୍ତାନ ଜନ୍ମ ଦେବାକୁ ଯାଉଛନ୍ତି ସେମାନେ ହୁଏତ ଜାଣିପାରିବେ ନାହିଁ ଯେ ପିଲା ପେଟରେ ଠିକ୍ରେ ବଢୁଛି ବା ଚଲାବୁଲା କରୁଛି କି ନାହିଁ। ଭାବୁଛୁ ଆମର ଭଉଣୀମାନେ ଏ କଥାକୁ ଧ୍ୟାନ ଦେବେ। ତେବେ ଗ୍ରାମାଞ୍ଚଳରେ ଏଇ ଯୋଉ ସୁରକ୍ଷିତ ମାତୃତ୍ୱ ସେବା ପହଞ୍ଚାଇବାରେ ଆପଣମାନେ ତ ସବୁ କାମ କରୁଛନ୍ତି, କେମିତି କଣ କାମ ଚାଲିଛି ବୋଲି କହିବେ?
1: ଆଶାକର୍ମୀ ଅଛନ୍ତି, ଡୋର୍ ଟୁ ଡୋର୍ ଆମେ ଯାଉଛୁ, ଗର୍ଭବତୀ ମହିଳାଙ୍କ ଘରକୁ ଯାଉଛୁ, ତାଙ୍କର କଣ ଅସୁବିଧା ସୁବିଧା ତାଙ୍କୁ ପଚାରି ବୁଝୁଛୁ। ଆମର ଅଙ୍ଗନବାଡି କାର୍ଡରେ ବି ସବୁ ବିପଦପୂର୍ଣ୍ଣ ସଂକେତ ଲେଖା ହେଇଛି, ଆମେ ବାରମ୍ବାର କହୁଛୁ ତାଙ୍କୁ ଏଇଟା ପଢିବ, ଯେକୌଣସି ଲକ୍ଷଣ ତମେ ଜାଣିଲ ଯେ ଏଇଟା ମତେ ବିପଦ ଲାଗିଲା ଆମକୁ ସାଙ୍ଗେ ସାଙ୍ଗେ ତୁରନ୍ତ ଫୋନ କରିବ, ତେଣୁ ଆମେ ତ ନେଇକି ଯାଉଛୁ ନା ହସ୍ପିଟାଲକୁ ସାଙ୍ଗେ ସାଙ୍ଗେ।
0: ଏଇ ଯୋଉ ସ୍ୱାସ୍ଥ୍ୟକର୍ମୀଙ୍କର ଦାୟିତ୍ୱ ଆଉ ଭୂମିକା ସମ୍ପର୍କରେ ଆପଣ କଣ କହିବେ?
1: ମହିଳା ସ୍ୱାସ୍ଥ୍ୟକର୍ମୀ ପ୍ରତ୍ୟେକ ମଙ୍ଗଳବାର ଆସନ୍ତି ଆଉ ବୁଧବାର ଆସନ୍ତି ଇମ୍ୟୁନାଇସନ କରିବାକୁ। ଇମ୍ୟୁନାଇସନ ଗର୍ଭବତୀ ମାନଙ୍କୁ ଦୁଇଟା ଟିଟି ଦିଆଯାଏ, ତିନି ମାସରେ ଗୋଟେ ଦିଆଯାଏ, ଚାରି ମାସରେ ଗୋଟେ ଦିଏ, ଗୋଟେ ମାସ ଅନ୍ତରରେ ଦିଆଯାଏ, ତେଣୁକରି ଯିଏ ଲେଟ୍ରେ ଧର ରେଜିଷ୍ଟ୍ରେସନ ହେଲେ ତାଙ୍କୁ ବି ଗୋଟେ ମାସ ଅନ୍ତରରେ ଦିଆଯାଇ ପାରିବ। ପ୍ରାୟ ମହିଳାମାନେ ଏବେ ପ୍ରେଗନେନ୍ସି ରହୁଛି ବି ଜାଣିନାହାନ୍ତି, କାରଣ ତାଙ୍କ ପିରିୟଡ୍ ପ୍ରୋବ୍ଲେମ୍ ରହୁଛି, ପିରିୟଡ୍ ହଉଥିବ ସେ ଜାଣନ୍ତି ଆମର ପିରିୟଡ୍ ତ ହଉଛି, ଆମ ପ୍ରେଗନେନ୍ସି ନାହିଁ, ତେଣୁ ବାରମ୍ବାର ଅସୁବିଧା ଦେଖିଲେ ଅଲଟ୍ରାସାଉଣ୍ଡ କଲାଠୁ ବି ସେ ଜାଣିଛନ୍ତି ପ୍ରେଗନେନ୍ସି ତାଙ୍କର ଅଛି ବୋଲି। ସେଥିପାଇଁ ଆମର ମହିଳା ସ୍ୱାସ୍ଥ୍ୟକର୍ମୀ ତାଙ୍କୁ ବାରମ୍ବାର ବୁଝାଉଛନ୍ତି, ପରିବାର ନିଅଛନ୍ତି, ତାର ପ୍ରଥମ ଡେଲିଭରି ହେଇଗଲା, ତାପରେ ସେକେଣ୍ଡ ପିଲା କେତେ ବର୍ଷ ଅନ୍ତରରେ କରିବା, ନିହାତି ତିନି ବର୍ଷ ଅନ୍ତରରେ ଆମେ ଆଉ ଗୋଟେ ପିଲା କରିବା, ତିନି ବର୍ଷ ପରେ, କାରଣ ସେତେବେଳେ ମା ଠିକ ରହିବ, ପିଲା ବି ଠିକ ରହିବ, ଛୁଆ ଠିକ ଭାବେ ସ୍ତନ୍ୟପାନ ଛଅ ମାସ ଖାଇବ, କୌଣସି ପାଣି ଛୁଆଙ୍କୁ ଦେବା ନାହିଁ ଛଅ ମାସ ପର୍ଯ୍ୟନ୍ତ, କେବଳ ମା କ୍ଷୀର, ଛଅ ମାସ ପରେ ଅନୁପୂରକ ଖାଦ୍ୟ ପରିପୂରକ ଖାଦ୍ୟ ଆମେ ଦେଇପାରିବୁ।
0: ଏ ଯୋଉ ଅନୁପୂରକ ପରିପୂରକ ଖାଦ୍ୟ ସେ ସମ୍ପର୍କରେ ଟିକେ କୁହନ୍ତୁ।
1: ଅନୁପୂରକ ଖାଦ୍ୟ ଆମେ ଛଅ ମାସ ପର୍ଯ୍ୟନ୍ତ କେବଳ ମା କ୍ଷୀର, ଛଅ ମାସ ପରେ ଆମେ ପାଣି ଦେବୁ, ତାପରେ ପାଣିଆ ପାଣିଆ କରିକି ଡାଲି ଗାଜର ବିଟ୍ ଏଗୁଡା ସବୁ ଗ୍ରାଇଣ୍ଡିଂ କରି ପୁରା ପତଳା ହୋଇ ଛୁଆ ଯେତିକି ଖାଇପାରିବ କ୍ୱାଣ୍ଟିଟି ଅନୁସାରେ ଦେବ, ଛୁଆ ଟିକେ ଖାଇଲା ତାପରେ କ୍ୱାଣ୍ଟିଟି ବଢେଇ ବଢେଇକି ଆମେ ଆମେ ଦେବୁ, ଡାଲି ପାଣି ଦେବୁ, ସୁଜି କ୍ଷୀରି କରିକି ଦେଇପାରିବୁ, ସିମେଇ ବି ତ ଛୁଆ ଖାଇପାରିବନି, ଆଠ ନଅ ମାସ ହେଲା ବେଳକୁ ଖାଇବ, ଗୋଟେ ଛୁଆ ଖାଉଛନ୍ତି ଗୋଟେ ଛୁଆ ମ୍ୟାଡମ୍ ଖାଇପାରୁନାହାନ୍ତି, ସେସବୁ ଆମେ ଦେଇପାରିବୁ।
0: ଆଉ ସହରାଞ୍ଚଳରେ ଏଇ ଯୋଉ ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନର ପ୍ରଚାର ପ୍ରସାର ପାଇଁ କଣ ସବୁ କାମ କରାହଉଛି ବୋଲି ଆପଣ କହିବେ?
1: ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନରେ ଆମର ନଅ ତାରିଖରେ ସବୁ ମାସ ନଅ ତାରିଖରେ ଆମର ଡାକ୍ତରଖାନାକୁ ଗର୍ଭବତୀ ମହିଳାଙ୍କୁ ଆମେ ନେଇକି ଯାଉଛୁ, ଧର ନଅ ତାରିଖ ଗୋଟେ ଦିନ ଗଭର୍ଣ୍ଣମେଣ୍ଟ ଛୁଟି ପଡ଼ିଲା, ତା ପରଦିନ ଆମର ହଉଛି, ସେ କଥା ଆମକୁ ଇନଫର୍ମ କରୁଛନ୍ତି, ଆମେ ସେଇ ଅନୁସାରେ ଗର୍ଭବତୀ ନେଇ ଯାଉଛୁ। ସେଠି ଗଲେ ତାଙ୍କର ଡାଇବେଟିସ ଟେଷ୍ଟ ହଉଛି, ଓଜନ ଟେଷ୍ଟ ହଉଛି, ବ୍ଲଡ ପ୍ରେସର ମପା ହଉଛି, ତାପରେ ଧର ହାଇ ରିସ୍କ ମଧ୍ୟ ବାହାରିଲା, ତାଙ୍କୁ ଖାଦ୍ୟ ବି ସିଆଡ଼େ ଗଭର୍ଣ୍ଣମେଣ୍ଟ ତରଫରୁ ଦିଆଯାଉଛି, ଖାଦ୍ୟ ବି ମାଗଣା, ସବୁ କିଛି ମାଗଣା, କିଛି ତମକୁ ଟଙ୍କାଟା ପଇସା ଦେବାକୁ ପଡିବ ନାହିଁ, ଗଭର୍ଣ୍ଣମେଣ୍ଟକୁ ଗଲେ ମାନେ ପୁରା ମାଗଣା, ତାଙ୍କୁ ବୁଝାଯାଉଛି ଯେ ତମେ ଡେଲିଭରି ବି ଏଇଠି କରିବ ହସ୍ପିଟାଲରେ ଚିକିତ୍ସା ସବୁ ସୁବିଧାରେ ମିଳେ, କିନ୍ତୁ ଟଙ୍କାଟା ପଇସା ତମକୁ ଦେବାକୁ ପଡିବ ନାହିଁ, ସେଥିପାଇଁ ଆମେ ହସ୍ପିଟାଲ ବି ନେଇକି ଯାଉଛୁ।
0: ଆଜ୍ଞା, ତେବେ ସହରାଞ୍ଚଳରେ ମଧ୍ୟ ଏଇ ସୁରକ୍ଷିତ ମାତୃତ୍ୱ ଅଭିଯାନ ଅନ୍ତର୍ଗତ କାମ ସବୁ ଚାଲିଛି ଠିକ୍ରେ, ଏହି କ୍ଷେତ୍ରରେ ମୁଖ୍ୟ ଅସୁବିଧା ଗୁଡିକ କଣ ଯଦି ଆମେ ପଚାରିବା ତାହେଲେ କଣ କହିବେ?
1: ଅସୁବିଧା ତ ପ୍ରାୟ ମାନେ ଯୋଉମାନେ ପାଠ ସାଠ ପଢି ନାହାନ୍ତି ସେ ଟିକେ ପଛୁଆ ରହିଯାଉଛନ୍ତି, ଜାଣିପାରୁନାହାନ୍ତି କିଛି କି କଣ, ସେଥିପାଇଁ ତ ଆମକୁ ଆଶାକର୍ମୀ ମାନେ ପୋଷ୍ଟିଂ କରାହେଲା ଘରକୁ ଡକ୍ଟର ଯାଇକି ଲୋକଙ୍କୁ ବୁଝେଇବ, କିନ୍ତୁ ଲୋକଙ୍କୁ ଆମେ ଡାକିକି ସେଇଥିପାଇଁ ତ ଅଙ୍ଗନବାଡ଼ିରେ ବୁଝାଉଛୁ। ଅସୁବିଧା ତ ପ୍ରାୟ ସହରାଞ୍ଚଳରେ ହଉନି, ପ୍ରାୟ ଗ୍ରାମାଞ୍ଚଳରେ କେତେ ହଉଛି, ସହରାଞ୍ଚଳରେ ପ୍ରାୟ ଲୋକ ଜାଣିନେଲେଣି, ଆଗେ ଜାଣୁନଥିଲେ, ଏବେ ସମସ୍ତେ ଟିକେ କଥାରେ ସାଙ୍ଗେ ସାଙ୍ଗେ କଣ୍ଟାକ୍ଟ କରୁଛନ୍ତି ଆଶାକର୍ମୀକି।
0: ଆଶାକର୍ମୀ ମାନଙ୍କ ପାଇଁ କଣ ଅସୁବିଧା ରହୁଛି କି?
1: ଆଶାକର୍ମୀ ମାନଙ୍କ ପାଇଁ ମ୍ୟାଡମ୍ କିଛି ଅସୁବିଧା ନାହିଁ, ଏଇ ଟିକେ ରାତି ଅଧରକ ହେଲେ ଟିକେ ଆମେ ଟିକେ ଅସୁବିଧାର ସମ୍ମୁଖୀନ ହଉଛୁ, ଧର ସିଏ ପଳଉଛି ଆମେ ଟିକେ ହସ୍ପିଟାଲ ଯାଇପାରୁନୁ, ମାନେ ଯାଇପାରିବୁ ଯେ, କିନ୍ତୁ ଆମକୁ
0: ନେବା
1: ଆଣିବା, ତାପରେ ଆମ ବି ଆମେ ଉପରେ

0: ଅଛି ନା, କେତେବେଳେ କଣ ଅସୁବିଧା ସୁବିଧା ହବ ଆମେ କହିପାରିବୁନି। ତାପରେ ଆମ ଘର ଲୋକ ବି ସବୁବେଳେ ଆଭେଲେବୁଲ ଥିବା ଦରକାର। ତାପରେ ସିଏ ବି ଆସିକି ଆମ ଘର ପାଖରୁ ନେଇକି ଯାଉଛନ୍ତି ଅଟୋରେ,
1: ଗର୍ଭବତୀ ମହିଳାଙ୍କର ପରିବାର।
0: ଆଜ୍ଞା ଆଜ୍ଞା। ଆଉ ଗୋଟେ କଥା ହେଲା ଯେ ଆମର ରାସ୍ତାଘାଟର ଅସୁବିଧା ରହୁଛି, ଆମ୍ବୁଲାନ୍ସ ବି ରାସ୍ତାରେ ଆସିପାରୁ ନାହାନ୍ତି। ସେଥିପାଇଁ ଭୋଇକି ନେଇକି ଯିବା ଗ୍ରାମାଞ୍ଚଳରେ, ଗର୍ଭବତୀ ମହିଳାକୁ ଇଆଡ଼େ କଷ୍ଟ ପାଉଥିବ ମାଆଟା, ଭୋଇକି ନେଇକି ବହୁତ କଷ୍ଟ ହଉଛି। ତେଣୁ ସରକାରଙ୍କୁ ମୋର ଅନୁରୋଧ, ତାଙ୍କୁ ଟିକେ ରାସ୍ତା ଠିକ ଭାବେ କରାଇଦେଲେ ସେ ଗର୍ଭବତୀ ମା ମାନେ ଯାଇପାରିବେ। ଡେଲିଭରି ହେଇଯାଉଛି ରାସ୍ତାରେ, ଆମେ ବି ଅସୁବିଧା ହେଉଛୁ।
1: ଯାତାୟାତର ଅସୁବିଧା ଟିକେ ରହୁଛି ଏ କ୍ଷେତ୍ରରେ। ଆଜ୍ଞା, ପ୍ରସବ ପୂର୍ବରୁ ଜଣେ ଗର୍ଭବତୀ ମା ବା ମହିଳା କୋଉ ସବୁ ବିଷୟ ପ୍ରତି ମୁଖ୍ୟତଃ ଯତ୍ନ ବା ଧ୍ୟାନ ଦେବା ଆବଶ୍ୟକ ବୋଲି ଆପଣ କହିବେ?
0: ଗର୍ଭବତୀ ମହିଳା ପ୍ରଥମତଃ ଖାଇବା ପ୍ରତି ନିଜର ଧ୍ୟାନ ଦେବ। ଯେତେଥର ତାକୁ ଭୋଗ ନାଗୁଥିବ ଅଳ୍ପ ଅଳ୍ପ କରିକି ଖାଦ୍ୟ ଖାଇପାରିବ। ଯାହାର ରକ୍ତହୀନତା ରହୁଛି ସେ ଖଜୁରୀ ଖାଇପାରିବ, ବେଦନା ଖାଇପାରିବ, ଗାଜର ସେ ଖାଇପାରିବ। ତା ସହିତ ଆଇରନ୍ କ୍ୟାଲସିୟମ ନିହାତି, ଆଉ ପୌଷ୍ଟିକ ଖାଦ୍ୟ ପ୍ରଚୁର ପରିମାଣରେ, ପାଣି ସହିତ ସନ୍ତୁଳିତ ଖାଦ୍ୟ ସେସବୁ ଖାଇବ। କିନ୍ତୁ ପିଲା ମୁଭମେଣ୍ଟ ଯେମିତି ସେ ଜାଣିପାରୁଥିବ, ଆଉ ନିଜର ବିଶ୍ରାମ ନିହାତି 8 ଘଣ୍ଟା ସେ ନବ।
1: ଆଜ୍ଞା,
0: ଦିନରେ 2 ଘଣ୍ଟା, ରାତିରେ 6 ଘଣ୍ଟା।
1: ଆଜ୍ଞା, ଆଉ ପ୍ରସବ ପରେ?
0: ପ୍ରସବ ପରେ ତାଙ୍କୁ ଖାଦ୍ୟ ତ ସବୁ ଖାଇପାରିବ, କିନ୍ତୁ ଶାଶୁମାନେ କହୁଛନ୍ତି ଏଇଟା ଖାଇବୁନୁ ସେଇଟା ଖାଇବୁନୁ, କିନ୍ତୁ ପ୍ରକୃତରେ ଡାକ୍ତର ଆମର ପରାମର୍ଶ ସବୁ ତମେ ଖାଇପାରିବ। ପିଲା ଯେହେତୁ ତମେ ଜନ୍ମ କରିଛ, ତମେ ସିନା ଖାଇଲେ ପିଲାକୁ କ୍ଷୀର ଦବ, ନା ନା ତୁ ଏତେ ଖାନି, ଛୁଆ ଜନ୍ମ କରିଛୁ ଏତେ ଖାଇବୁନୁ। କିନ୍ତୁ ଆମେ କହିଛୁ ସମସ୍ତେ ଡେଲିଭରି ପରେ ଯେମିତି ଖାଇବା କଥା ଖାଦ୍ୟ ଖାଉଛ, କିନ୍ତୁ ଭାତ ସନ୍ତୁଳା ଅବିକା ଦଉଛନ୍ତି ଖାଲି ଖାଇବାକୁ, କିନ୍ତୁ ଅବିକା ରୁଟି କ୍ଷୀର ସବୁ ତମେ ଖାଇପାରିବ। ଆଉ ପିଲା ଯେତେଥର କାନ୍ଦିବ ପର୍ଯ୍ୟନ୍ତ ଅନେଇବ ନାହିଁ, ପ୍ରତି ଘଣ୍ଟା ଘଣ୍ଟା ପିଲାକୁ ଉଠେଇକି ଖୁଆଇବ,
1: କ୍ଷୀର
0: କିନ୍ତୁ ଶୁଆଇକି ଶୁଆଇକି କ୍ଷୀର ଦେବେ ନାହିଁ କେବେ ହେଲେ, ବସିକି ସବୁବେଳେ ପିଲାକୁ କ୍ଷୀର ଦେବା।
1: ଆଚ୍ଛା, ଏଇ ଯୋଉ ଆପଣ ମହିଳାମାନଙ୍କର ପୋଷଣ ଆଉ ତାଙ୍କ ଯତ୍ନ ବିଷୟରେ କହିଲେ, ଗର୍ଭବତୀ ମହିଳାଙ୍କର ପୋଷଣ ଓ ରକ୍ତହୀନତା ଦୂର କରିବା ବା ନିୟନ୍ତ୍ରଣ କରିବା ପାଇଁ କଣ କରାଯିବା ଉଚିତ? ଏଇ ଔଷଧ କଥା ତ ଆପଣ କହିଲେ, ତଥାପି ଆମର ଘରକରଣରେ କଣ ଖାଦ୍ୟ ସବୁ ରହିଛି ବା କଣ ସେଇ ଅଭ୍ୟାସ ଯାହାକୁ କରିବା ଫଳରେ ଏଇ ଗର୍ଭବତୀ ମହିଳାଙ୍କର ପୋଷଣ ଏବଂ ରକ୍ତହୀନତାର ସମସ୍ୟା ଦୂର ହେଇପାରିବ ବା ନିୟନ୍ତ୍ରଣ କରାଯାଇପାରିବ?
0: ରକ୍ତହୀନତା ଆମର ଘରୋଇ ଖାଦ୍ୟ ଖାଇବେ, ଘରୋଇ ଖାଦ୍ୟ ମାନେ ଯେତେ ପ୍ରକାର ସନ୍ତୁଳିତ ଖାଦ୍ୟ ଖାଇବେ, ପୌଷ୍ଟିକ ଖାଦ୍ୟ ଖାଇବେ। ତାପରେ ଯୋଉ ଫଳମୂଳ ସମସ୍ତେ ତ ପାଉନାହାନ୍ତି, ଆଜି ଥର ମୁଁ ଖାଇଲି ବେଦନା ଟିକେ, ତା 2 ଦିନ ବାଦରେ ଗୋଟେ ସେଉ ହଉ ପଛକ ଖାଇପାରିବେ। ଖଜୁରୀ ଯେତେ ଖାଇବ, ଆମର ଅଙ୍ଗନବାଡ଼ିରେ ଖଜୁରୀ ଦଉଛନ୍ତି ଦିଦି, ଛତୁଆ ଦଉଛନ୍ତି, ଯେଉଁମାନେ ପାଉନାହାନ୍ତି ଧର ଘରେ ଖାଇବାକୁ, ଛତୁଆ ଆମର ଅଣ୍ଡା ଆଇରନ୍ ଯୁକ୍ତ ଖାଦ୍ୟ ଆଉ ଯେତିକ ଲୌହଯୁକ୍ତ ଖାଦ୍ୟ ସବୁ ଖାଇପାରିବେ। ସେ ତାଙ୍କ ଘରେ ଧର ଖାଇଲା ତାଙ୍କର ଡାଲି ଆଳୁ ଚଟଣି, ଆଉ ଆଇରନ୍ 2ଟା ପଟିଆ ଲେଖା ଡେଲି ଖାଇବେ, କ୍ୟାଲସିୟମ ବି 2ଟା ଖାଇପାରିବେ, ଯେହେତୁ ପିଲାର ହାଡ଼ ଗୋଡ଼ ଷ୍ଟ୍ରଙ୍ଗ ହବ, ଆଇରନ୍ଟା ରକ୍ତହୀନତାରୁ ଦୂର କରିବ। 2ଟା ଲେଖା ଆଇରନ୍ ଖାଇଲେ ବି ତାଙ୍କ ରକ୍ତ କିଛି ଅଭାବ ରହିବ ନାହିଁ। ଶାଗ ଯେତିକ ମୁଗ ଶାଗ ମୁଗ ପନିପରିବା ସବୁ ପ୍ରଚୁର ପରିମାଣରେ ଖାଇଲେ ତାଙ୍କ ରକ୍ତହୀନତା ଦୂର ହୁଏ। ପ୍ରାୟ ଲୋକ ଏବେ ଖାଉନାହାନ୍ତି, କହୁଛନ୍ତି ଆମ ଏଇଟା ଗନ୍ଧ ହଉଛି ସେଇଟା ଗନ୍ଧ ହଉଛି, କିନ୍ତୁ ଆମେ ତାଙ୍କୁ ପରାମର୍ଶ ଦଉଛୁ ସବୁ ଟିକେ ଟିକେ ହଉ ପଛ ଅଳ୍ପ ଅଳ୍ପ କରିକି ବାନ୍ତି ହଉ ପଛ ଆପଣ ଖାଆନ୍ତୁ।
1: ଏଇ ଯୋଉ ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ, ଏଇ ଅଭିଯାନ ଅନ୍ତର୍ଗତ କଣ ସବୁ ସରକାରୀ ଯୋଜନା ରହିଛି ଯୋଉଟାକି ମା ହବାକୁ ଯାଉଥିବା ମହିଳାମାନେ ବା ପ୍ରସବ କରିସାରିଥିବା ମହିଳାମାନେ ଜାଣି ରଖିବା ଉଚିତ ବୋଲି ଆପଣ କହିବେ?
0: ଆମର ଗର୍ଭବତୀ ମହିଳାମାନଙ୍କ ପାଇଁ ସରକାର କରିଛନ୍ତି, ଯେତେବେଳେ ଡେଲିଭରି ହବ ଗଭର୍ଣ୍ଣମେଣ୍ଟ ତରଫରୁ ଆମର ଆମ୍ବୁଲାନ୍ସର ସୁବିଧା ଅଛି, ସେଠି ଡେଲିଭରି ହବ ବି ମାଗଣା ସୁବିଧା, ରକ୍ତ ବି ଦିଆହେଉଛି ସୁବିଧା, ଆମର ଖାଇବା ବି ପୁରା ମାଗଣା, ଗୋଟେ ରକ୍ତ ଦେଇପାରିବ ବି ମାଗଣା ଦିଆହେଉଛି, ମେଡିସିନ ବି ମାଗଣା ଦିଆହେଉଛି, ଯାତାୟାତ ମାଗଣା ଦିଆହେଉଛି, ସେବା ବି ମାଗଣା ଦିଆଯାଉଛି। ଆଉ ପ୍ରଥମେ ଗର୍ଭବତୀ ରହିଲା ନିହାତି 4 ଥର ସ୍ୱାସ୍ଥ୍ୟ ପରୀକ୍ଷା କରିବାକୁ ଆସିବା, ଅଙ୍ଗନବାଡ଼ି କେନ୍ଦ୍ରକୁ ଆସିବା ପ୍ଲସ୍ ହସ୍ପିଟାଲକୁ ଆମେ ନେଇକି ଯିବା। ହସ୍ପିଟାଲରେ 4 ଥର ସ୍ୱାସ୍ଥ୍ୟ ପରୀକ୍ଷା ନିହାତି କରିବା ଦରକାର। ତାପରେ ପ୍ରସବ ପରେ ଛୁଆ ପ୍ରଥମେ ଜନ୍ମ ହେଲା ପରେ ମା କ୍ଷୀର ସାଙ୍ଗେ ସାଙ୍ଗେ ଖାଇବ, ତାପରେ BCG ଟୀକା ସେ ନବ, ଜିରୋ ପୋଲିଓ ଆଉ ହେପାଟାଇଟିସ ନବ ସାଙ୍ଗେ ସାଙ୍ଗେ ଜନ୍ମ ହେଲା ପରେ। ତାପରେ 1.5 ମାସରେ ଆମର ଶିଶୁ ପାଇଁ ଇଞ୍ଜେକ୍ସନ ଦିଆଯାଉଛି, OPV ଆଉ ପେଣ୍ଟା ଆଉ ରୋଟା ଫାର୍ଷ୍ଟ ଡୋଜ୍, ସେକେଣ୍ଡ ଡୋଜ୍ ବି 2.5 ମାସରେ ଦିଆଯାଉଛି, OPV ଆଉ ପେଣ୍ଟା, ଥାର୍ଡ ଡୋଜ୍ରେ IPV ରୋଟା ପେଣ୍ଟା ଦିଆଯାଉଛି। ଆଉ ତାପରେ 9 ମାସ କମ୍ପ୍ଲିଟ ହେଇକି 10 ମାସ ଭିତରେ ଆମ MRJ ଦିଆଯାଉଛି, ଆଉ ଜାପାନୀ ଜ୍ୱର ଆଉ ମିଳିମିଳା ପାଇଁ। ତାପରେ 1.5 ବର୍ଷରେ 16ରୁ 24 ମାସ ଭିତରେ ପିଲା ନେଇପାରିବ, ବୁଷ୍ଟର ଡୋଜ୍ ଦିଆଯାଉଛି। ଆମେ ପ୍ରତ୍ୟେକ ମାସରେ ପିଲାଙ୍କୁ ଡାକୁଛୁ, ଯାହାର ଯେତେବେଳେ ଇଞ୍ଜେକ୍ସନ ଅଛି ଆମେ ଆଗରୁ ଜଣାଉଛୁ ମାଆକୁ, ଯେ ଅଙ୍ଗନବାଡ଼ି କେନ୍ଦ୍ରକୁ ନେଇକି ଆସିବ, କାର୍ଡ ସହିତ ନେଇକି ଆସିବ
1: ଏଇସବୁ ବିଷୟରେ।
0: ଆଉ ପିଲାକୁ ଯେତେଥର ଖୁଆଇବ ସେତେଥର ହାତ ଧୋଇକି ପିଲାକୁ ଖୁଆଇବ।
1: ଆଜ୍ଞା, ଏ ହାତ ଧୋଇବା କଥାଟା ବହୁତ ଜରୁରୀ। ତେବେ ଏଇ ଯୋଉ ସରକାରୀ ଯୋଜନା ସବୁ ବିଷୟରେ ସଚେତନତା ବୃଦ୍ଧି କରିବାକୁ ଆପଣମାନେ ତ କାମ କରୁଛନ୍ତି, କିନ୍ତୁ ଆଉ କଣ କରାଯିବାର ଆବଶ୍ୟକତା ରହିଛି ବୋଲି ଆପଣ ନିଜ ଅନୁଭୂତିରୁ?

0: କହିବେ।
1: ଆୱାରନେସ୍ ପ୍ରୋଗ୍ରାମ ଆମର ମ୍ୟାଡମ୍ ହଉଛି ସବୁ ଦିବସ ଆମର ପାଳନ କରାଯାଉଛି, ଯେମିତି ଟିବି ଦିବସ, ମହିଳା ଆନ୍ତର୍ଜାତିକ ଦିବସ, ଏଡ୍ସ ଦିବସ, ପ୍ରତ୍ୟେକ ଦିବସ ଆମର ପାଳନ କରାଯାଉଛି। ପ୍ରତ୍ୟେକ ଦିବସରେ ମହିଳାମାନଙ୍କୁ ଆମେ ଡାକିକି ବୁଝାଉଛୁ, ଏଇ ଦିବସରେ ଏଇ ଜିନିଷଟା ହୁଏ, ସେଇ ଜିନିଷଟା ହୁଏ। ଅଙ୍ଗନବାଡ଼ି କାର୍ଡରେ ସବୁ ମ୍ୟାଡମ୍ ଲେଖା ହେଇଛି, ମେନ୍ସନ୍ ହେଇଛି। ସବୁ ମହିଳା ଏବେ ଟିକେ ଟିକେ ପଢିକି ଜାଣି, ନ ପଢିପାରିଲେ ତମ ଆଖପାଖର ଲୋକମାନଙ୍କୁ ପଢେଇକି ବି ଜାଣୁଛନ୍ତି।
0: ଆଜ୍ଞା,
1: ଯେଉଁ ମହିଳାମାନେ ପାଠ ପଢିପାରୁନାହାନ୍ତି କି ସେ ଅଙ୍ଗନବାଡ଼ି କାର୍ଡ ପଢିପାରୁନାହାନ୍ତି, ସେ କିନ୍ତୁ ଅନ୍ୟ ଦ୍ୱାରା ପଢେଇକି ସେ ଜାଣିବା ଦରକାର ଯେ ଏଇ ସୁବିଧା ସବୁ ସରକାର
0: ସେମାନଙ୍କ ପାଇଁ ରହିଛି। ଆଉ ଗୋଟେ କଥା, ପରିବାର ସହଯୋଗ ଆମେ ଅନୁଭବ କରୁ ଯେ ସୁରକ୍ଷିତ ମାତୃତ୍ୱରେ ଗୋଟେ ବଡ଼ ଭୂମିକା ନିଏ। ଆପଣ ଯେତେବେଳେ ଏଇ କାମଟିକୁ କରୁଛନ୍ତି, ପରିବାର ସହଯୋଗ କେମିତି ଆହୁରି ବଢିପାରିବ ବା ବଢିବା ଉଚିତ ବୋଲି ଆପଣ କହିବେ?
1: ପରିବାର ସହଯୋଗ ତ ନିହାତି।

0: ବା ବଢିବା ଉଚିତ ବୋଲି ଆପଣ କହିବେ?
1: ପରିବାର ସହଯୋଗ ତ ନିହାତି, ପରିବାର ସହଯୋଗ ନହେଲେ ସେ ମାଆଟି ଘରୁ ଗୋଡ କାଢି ପାରିବନି। ପରିବାର ଏତିକି ଆମେ ତାଙ୍କୁ ଘର ପରିବାରକୁ ଜଣେଇବାକୁ ଚାହୁଁଛୁ କି ନିହାତି ଗୋଟେ ତମ ଘରେ ଯଦି ଗର୍ଭବତୀ ମା ରହିଲା, ତମେ ନିଜ ଝିଅ ଭାବିକି ନିଜ ଝିଅ ଭଳିଆ ତାକୁ ଖାଇବା ପିଇବା, ତାର ବିଶ୍ରାମ ନେବା, ତାର ସବୁ ପ୍ରକାର ସ୍ୱାସ୍ଥ୍ୟ ପରୀକ୍ଷା କରେଇବା, ନେଇକି ହସ୍ପିଟାଲକୁ ନେଇକି ଆସୁଛନ୍ତି ଯେ। କିନ୍ତୁ ଗୋଟେ ଶାଶୁ କହୁଛନ୍ତି ଏତେଥର କାହିଁକି ଯିବୁ, ଆମ ଘର କଣ ଜଣେ ଜନ କରୁଥିଲୁ, ଆମେ ସବୁ ଘରେ ଯାଇଥିଲୁ, ତୋର ଏମିତି ହେଉଛି ସେମିତି ହେଉଛି। ତଥାପି ତାଙ୍କୁ ଯାଇକି ତାଙ୍କ ଶାଶୁଙ୍କୁ ଆମେ ବୁଝିବା ଦରକାର, କିନ୍ତୁ ବୁଝୁଛନ୍ତି ଶାଶୁମାନେ ଏବେ ବୁଝିଲେଣି, ବହୁତ ବୁଝିଲେଣି, ଆଗେ ବୁଝୁନଥିଲେ ମାନେ ଏବେ ବହୁତ ବୁଝିଲେଣି। ଯେତେବେଳେ ଆମେ ମମତା ଜୀବନ କରୁ, ଶାଶୁମାନେ ହିଁ ନେଇକି ଆସନ୍ତି, ସ୍ୱାମୀମାନେ ବି ସପୋର୍ଟିଂ କଲେଣି।
0: ଆଜ୍ଞା, ବାସ୍ତବିକ ପରିବାରର ସହଯୋଗ ନ ରହିଲେ ଗୋଟେ ମା ସେ ସୁରକ୍ଷିତ ଭାବରେ ଗର୍ଭବତୀ ହବା ବା ତା ଶିଶୁକୁ ଜନ୍ମ କରିବା, ତାପରେ ତାର ଛୁଆର ଯତ୍ନ ନେବା ସମ୍ଭବ ହବନି, ନୁହେଁ କି? ଆଉ ଗୋଟେ କଥା, ଆମେ ଯେତେବେଳେ ଆଲୋଚନା କରୁଛୁ ମାତୃତ୍ୱ ସୁରକ୍ଷା ବିଷୟରେ, ଗୋଟେ କଥା ମନକୁ ଆସୁଛି, ମାତୃ ମୃତ୍ୟୁ ହାର, ଆପଣ ତ ଏ କ୍ଷେତ୍ରରେ କାମ କରୁଛନ୍ତି, ଦେଖି ଆସୁଥିବେ, ଏଇ ଯୋଉ ମାତୃ ମୃତ୍ୟୁ ହାର, ଆକୁ କମେଇବାରେ ଏଇ ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ କେତେ ପ୍ରଭାବଶାଳୀ ବୋଲି ଆପଣ କହିବେ?
1: ବହୁତ ପ୍ରଭାବଶାଳୀ ମ୍ୟାଡମ, ବହୁତ ପ୍ରଭାବଶାଳୀ। କାରଣ ପାମ୍ସା ଏଇ ଯୋଉ ପ୍ରଧାନମନ୍ତ୍ରୀ ମାତୃତ୍ୱ ସୁରକ୍ଷିତ ଯୋଜନା ହେଲା ଦିନଠୁ ଆମର ମାତୃମୃତ୍ୟୁ ଆଉ ଶିଶୁ ମୃତ୍ୟୁ ବହୁତ କମିଛି। ଆଗେ ହଉଥିଲା ବହୁତ ଗର୍ଭବତୀ ମା ମରୁଥିଲେ କି ଡେଲିଭରି ହେଲା ସାଙ୍ଗେ ସାଙ୍ଗେ ବି ମୃତ୍ୟୁବରଣ କରୁଥିଲେ, କିନ୍ତୁ ଏବେ ଏଇ ଯୋଜନା ହେଲା ଦିନଠାରୁ ଯେହେତୁ ଚାରିଥର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି, ଗର୍ଭବତୀ ବିପଦ ସଂକୁଳ ମା ଚିହ୍ନଟ କରାଯାଉଛି, ମେଡିସିନ ଠିକ୍ ଭାବେ ଖାଉଛନ୍ତି, ସବୁ ପ୍ରକାର ଠିକ୍ ଭାବେ ଖାଉଛନ୍ତି ବୋଲି ଏବେ ଗର୍ଭବତୀ ମା ଶିଶୁ ମୃତ୍ୟୁର ମାତୃମୃତ୍ୟୁର ବହୁତ ପରିମାଣରେ କମିଛି।
0: ଆଜ୍ଞା, ଆପଣ ଏଇ ଟିକକ ଆଗରୁ କହୁଥିଲେ ଯେ ଶାଶୁମାନେ ବେଳେବେଳେ କହିଦିଅନ୍ତି ଯେ କ'ଣ ପାଇଁ ବୋହୁକୁ ଏତେଥର ଡାକ୍ତରଖାନା ଯିବା ଦରକାର, ଆମେ ବି ଗୋଟେ ସମୟରେ ମା ହେଇଛୁ, ଛୁଆ ଜନ୍ମ କରିଛୁ, ଏଇ ଯୋଉ ଗୋଟେ ଭାବନା ଆମେ ତାକୁ କହିପାରିବା ସୂଚନା ବିଷୟରେ କମ୍ ଜାଣିବା ବା ଅଶିକ୍ଷା, ଏଇ ଗୁଡ଼ିକ ସୁରକ୍ଷିତ ମାତୃତ୍ୱ କ୍ଷେତ୍ରରେ କେମିତି ବାଧା ସୃଷ୍ଟି କରିଥାଏ ବୋଲି ଆପଣ କହିବେ?
1: ବାଧା ସୃଷ୍ଟି କରୁଛି, କିନ୍ତୁ ଯୋଉମାନେ ଟିକେ ପାଠଶାଠ ପଢିନାହାନ୍ତି ସିଏ ଏଇ କଥା କହୁଛନ୍ତି ଯେ କାହିଁକି ତୁ ଏତେଥର ହସ୍ପିଟାଲକୁ ଯିବୁ, ଏତେଥର କଣ ପାଇଁ ଆଶା ଦିଦି ଆସିକି ଡାକୁଛନ୍ତି ଅଙ୍ଗନବାଡି କେନ୍ଦ୍ରକୁ ଯିବୁ। ସେଥିପାଇଁ ଆମେ ଶାଶୁମାନଙ୍କୁ ବି ବୁଝଉଛୁ, ମାଉସୀ ତମେ ଦେଖ ଆଗ ଯୁଗରେ କଣ ଥିଲା, ଏବେ ଯୁଗ ବହୁତ ପରିବର୍ତ୍ତନ ହେଇଛି। ତମ ଯୁଗରେ ଥିଲା ମାଉସୀ ଘରେ ଡେଲିଭରି ହଉଥିଲ କି ତମର ଦାଈ ଆସିକି କାମ କରୁଥିଲେ, ଏବେ ଘରେ ବି ପ୍ରସବ ତ ବିଲକୁଲ ଆମର ମନା ହେଇଛି। ସେଥିପାଇଁ ତାଙ୍କୁ ଶାଶୁମାନଙ୍କୁ ବୁଝଉ, ଶାଶୁମାନେ ବୁଝିଲେଣି, ଏବେକୁ ମହିଳା ସ୍ୱାସ୍ଥ୍ୟକର୍ମୀ ବି ବହୁତ ପରିମାଣରେ ବୁଝଉଛନ୍ତି। ଆଉ ପରିବାର ନିୟୋଜନ, ଧର ଗୋଟେ ମା ଡେଲିଭରି ହେଇସାରିଲା ତାପରେ ପ୍ରସବ ପରେ ତାର କଣଟା ନେଲେ ସେ ଆଉ 3 ବର୍ଷ ପର୍ଯ୍ୟନ୍ତ ପିଲା ରଖିବ ନାହିଁ। ଆମର କପଟେ ଦିଆହଉଛି, ଇମ୍ପ୍ଲାଣ୍ଟ ଦିଆହଉଛି, ମ୍ୟାଡମ ମାଲାଇନ୍ ବି ଖାଇପାରେ, କିନ୍ତୁ 6 ମାସ ପରେ ମାଲାଇନ୍ଟା ମା କ୍ଷୀର ଶୁଖି ଯାଇପାରେ, ସେଥିପାଇଁ 6 ମାସ ପରେ ମାଲାଇନ୍ ଖାଇବ। ତାପରେ ସିଜରିଆନ୍ ବେଳେ ପିପି ଔଷଧ ଆମର ଦିଆଯାଉଛି, ଦିଆଯାଉଛି, ସବୁ ପ୍ରକାର ଦିଆଯାଉଛି। ଆମେ ତାପରେ 3 ବର୍ଷ ପରେ ଆଉ ଗୋଟେ ସେ କଣ୍ଡମଟା ମ୍ୟାଡମ ଦିଆଯାଉଛି। ଆଉ ଆମେ 5ଟା ପ୍ରକାର ବୁଝଉଛୁ ସେ କୋଉଟା ଚୁଜ୍ କରିବେ, କପଟି ନେବେ କି ମାଲାଇନ୍ ଖାଇବେ
0: କି
1: କୌଣସି କଣ୍ଡମ ନେବେ। ଆମେ ତ ତାଙ୍କୁ କହୁଛୁ, ତାଙ୍କ ସ୍ୱାମୀ ସେ ବୁଝିକି କହୁଛନ୍ତି, ଆମେ ସେ ଅନୁସାରେ ତାଙ୍କୁ ପରିବାର ନିୟୋଜନ ବିଷୟରେ ବୁଝେଇ ଦେଉଛୁ। ମହିଳା ସ୍ୱାସ୍ଥ୍ୟକର୍ମୀ ବହୁତ ଆମକୁ ଏ ବିଷୟରେ ସାହାଯ୍ୟ କରୁଛନ୍ତି।
0: ମାନେ ଆପଣଙ୍କ କଥାରେ ଆମେ ଅନୁଭବ କରୁଛୁ ଯେ ଯୋଉ ଗୋଟେ ଦିନ ଥିଲା ଯେତେବେଳେ ଘରର ବଡ ମାନେ ହୁଏତ ଏଇସବୁ ଜିନିଷ ପ୍ରତି ଟିକେ ଅମନୋଯୋଗ ହଉଥିଲେ ବା ଟିକେ ଦ୍ୱନ୍ଦ ଆଶଙ୍କା ଭିତରକୁ ଯାଉଥିଲେ, ମନା କରୁଥିଲେ, ଏବେ ସେସବୁରୁ
1: ଦୂରରେ ହେଲେଣି, ଲୋକ ବି ଗ୍ୟାପ୍ ରଖୁଛନ୍ତି, 3 ବର୍ଷ ପରେ ଆଉ ଗୋଟେ ପିଲା କରୁଛନ୍ତି।
0: ଆଜ୍ଞା, ବୁଝୁଛନ୍ତି ଯେ ଏଇ ପରିବାର ନିୟୋଜନ କେତେ ଜରୁରୀ ସେଗୁଡିକ ବୁଝିପାରୁ।
1: ଏବେ ତ ଟିକେ କଥାରେ ଆଶା ଦିଦିଙ୍କୁ ଫୋନ କର, ଆଶା ଦିଦି ଫୋନ କର। ଆଜ୍ଞା,
0: ବହୁତ ବଢିଆ କଥା। ଆଜିର ସମାଜରେ ସୁରକ୍ଷିତ ମାତୃତ୍ୱକୁ ନେଇକରି ଆମେ ଦେଖୁଛୁ, ତାର ଭବିଷ୍ୟତକୁ ନେଇକରି ଆମେ ଯାହା ଲକ୍ଷ୍ୟ କରୁଛୁ, ଏ ଗୋଟେ ବାସ୍ତବିକ ଗୋଟେ ଭଲ ଯୋଜନା, ଭଲ ଅଭିଯାନ। ତେବେ ଆକୁ ଗୋଟେ ଜନ ଆନ୍ଦୋଳନ ପରି କରିକିରି ତାର ପ୍ରଚାର ପ୍ରସାର କରିବାରେ ସମାଜ, ସରକାର ଏବଂ ପରିବାର ଏମାନଙ୍କର ମିଳିତ ଦାୟିତ୍ୱ ସମ୍ପର୍କରେ ଆପଣ କ'ଣ କହିବେ?
1: ମିଳିତ ଦାୟିତ୍ୱ ପରେ ଆମର ହସ୍ପିଟାଲ, ଧର ସିଟି ହସ୍ପିଟାଲରେ ଆମର 9 ତାରିଖରେ ଏଇ ପ୍ରଧାନମନ୍ତ୍ରୀ ମାତୃ ଯୋଜନାର ହଉଛି, ତାପରେ ଏସ୍ସିବି ହସ୍ପିଟାଲ ବି ହଉଛି, ଆମର 12ଟା PSC କଟକରେ PSC ସବୁ ହେଇଯାଇଛି। ଆମର 12ଟା PSCରେ ଆମେ ସବୁ ଆଶା ଦିଦି ମାନେ ସେଇ 9 ତାରିଖ 5ଟାରେ ସବୁ ଗର୍ଭବତୀ ମାନଙ୍କୁ ନେଇକି ଯାଉଛୁ। ସେଠି ସେ ଦେଖୁଛନ୍ତି, ହଁ ପ୍ରକୃତରେ ଆଶା ଦିଦି ମାନେ ଆମେ କୋଉ ମିଛ କଥା କହୁଛୁ ସେ ଭାବୁଥିବେ, କିନ୍ତୁ ଆମେ ନେଇକି ଗଲା ପରେ ସେ ଦେଖୁଛନ୍ତି, ଦିଦି ଏଠି ଏତେ ସୁବିଧା, ଆମେ ସବୁ ମାସ 9 ତାରିଖ ଏଠିକି ଆସିବୁ, ଚେକଅପ୍ କରିବୁ, ଅଲ୍ଟ୍ରାସାଉଣ୍ଡ କରିବୁ, ବ୍ଲଡ୍ ପ୍ରେସର ଦେଖିବୁ, ଓଜନ ଚେକ୍ କରିବୁ, ମୋର ଓଜନଟା ବଢୁଛି ନା ନାହିଁ, ପିଲାଟା ମୋର ଠିକ୍ ଭାବେ ବଢୁଛି ନା ନାହିଁ, ଏ ମାସରେ ଗୋଟେ 60 କେଜି ଅଛି, ଆର ମାସକୁ 2 କେଜି ବଢିଛି, 1 କେଜି ବଢିଛି, ଓଜନ ଦ୍ୱାରା ଆମେ ଜାଣିପାରିବୁ। ସେ ଅନୁସାରେ ତାକୁ ମା ତୁ ଠିକ୍ ଠାକ୍ ଖାଇବା କର, ଠିକ୍ ବିଶ୍ରାମ ନେ, ଯେତେ ଥର ଭୋକ ଲାଗୁଛି ଟିକେ ଟିକେ ଅଳ୍ପ ଅଳ୍ପ କରିକି ପଛ 10 ଥର ଖାଇ। ଆୱେରନେସ୍ ପ୍ରୋଗ୍ରାମ ମ୍ୟାଡମ ଆମର ତ ବି ହଉ।

0: ଗଭର୍ଣ୍ଣମେଣ୍ଟ ସରକାରଙ୍କ ତରଫରୁ ବହୁତ କିଛି ଗର୍ଭବତୀ ମାଆଙ୍କ ପିଲାଙ୍କ ପାଇଁ, ତାପରେ ଆପଣ ଯାହା କହିଲେ ଠିକ, ପରିବାର ସହଯୋଗ ଏହାକୁ ନିହାତି ଦରକାର, ପରିବାର ସହଯୋଗ, ପରିବାର ସହଯୋଗ ନହେଲେ ଗୋଟେ ସ୍ତ୍ରୀ ଲୋକ କେବେ ହେଲେ ଗୋଡ ଘରୁ ଆଖାର କରିପାରିବ ନାହିଁ। ପୁଅ ପିଲା ତ ତାଙ୍କର କର୍ମକ୍ଷେତ୍ରରେ ପଳାଉଛନ୍ତି, ନିଜ ଶାଶୁ ଆଉ ଯିଏ ନଣନ୍ଦ ସବୁ ଅଛନ୍ତି, ସେ ନିହାତି ସହଯୋଗ କଲେ ଗୋଟେ ମା, ଗର୍ଭବତୀ ମା ଛୁଆ ଭଲ ଭାବେ ସୁରକ୍ଷିତ ରହିବ।
1: ଆଜ୍ଞା, ବହୁତ ସୁନ୍ଦର କଥା କହିଲେ। ତେବେ ଶେଷରେ ଆଜି ଆପଣଙ୍କୁ ଶୁଣୁଥିବା ଆମ ନାରୀ ମହଲର ଶ୍ରୋତା ଭଉଣୀମାନଙ୍କୁ ଆପଣ ଏଇ ଯୋଉ ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ ସମ୍ପର୍କରେ କ'ଣ କହିବାକୁ ଚାହିଁବେ?
0: ଆମର ପ୍ରିୟ ମା ଭଉଣୀମାନଙ୍କୁ ଆମେ କହିବାକୁ ଚାହୁଁଛୁ, ତମ ଘରେ ଯେକୌଣସି ଗର୍ଭବତୀ ମା ରହୁଛନ୍ତି, ତାଙ୍କୁ ଟିକେ ସହଯୋଗ କରନ୍ତୁ, ଆଉ ତାଙ୍କୁ ଟିକେ ବିଶ୍ରାମ ଦେବାରେ ସାହାଯ୍ୟ କରନ୍ତୁ, ଖାଇବା ପିଇବା ତାଙ୍କର ଟିକେ ଭଲରେ ଟ୍ରିଟମେଣ୍ଟ ନେଲେ ସେ ଆହୁରି ଭଲରେ ଖୁସିରେ ରହିଲେ ସେ ଆହୁରି ଭଲ ପିଲାଟା ବଢ଼ିବ ଭଲରେ, ତାକୁ ଟିକେ ସହଯୋଗ କରନ୍ତୁ।
1: ଆଜ୍ଞା, ଆଜି ଆପଣ ଆମ ଷ୍ଟୁଡିଓକୁ ଆସିଲେ ଆଉ ଆମର ଆଜିର ଯେଉଁ ଆଲୋଚନାର ବିଷୟ ଥିଲା ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ, ସେ ସମ୍ପର୍କରେ ଏଇ ଆଲୋଚନାରେ ଆମ ସହିତ ଅଂଶଗ୍ରହଣ କଲେ, ସେଥିପାଇଁ ଅନୁଷ୍ଠାନ ତରଫରୁ ଆପଣଙ୍କୁ ଧନ୍ୟବାଦ ଜଣାଉଛୁ। ନମସ୍କାର। ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ ଏହି ଶୀର୍ଷକରେ ଶୁଣୁଥିଲେ ଆମର ଏହି ଆଲୋଚନା। ଆଲୋଚନାରେ ଆମ ସହିତ ଅଂଶଗ୍ରହଣ କରିଥିଲେ ଆଶାକର୍ମୀ ରଶ୍ମିତା ବେହେରା। ବାସ୍ତବିକ ଭଉଣୀ, ମା ଆମ ଜୀବନର ସେହି ମଣିଷ ଯାହାର ନାଁ ଉଚ୍ଚାରଣ କରିବା ମାତ୍ରେ ହିଁ ଆମକୁ ମିଳିଯାଏ ଅସୀମ ସ୍ନେହ, ଆଦର ଆଉ ନିରାପତ୍ତାର ଅନୁଭବ। ଆଉ କହିବାକୁ ଗଲେ ସେହି ମା ଆଖିର ଖୁସି, ତା ମୁହଁର ହସ ପ୍ରତ୍ୟେକ ସନ୍ତାନ ଜୀବନର ସବୁଠୁ ବଡ଼ ଆଶୀର୍ବାଦ। ତେଣୁ ସେହି ମା କେମିତି ଭଲରେ ରହିବ ତାହା ଆମ ସମସ୍ତଙ୍କର ଦାୟିତ୍ୱ। ଆପଣମାନେ ଆଜିର କାର୍ଯ୍ୟକ୍ରମରେ ସୁରକ୍ଷିତ ମାତୃତ୍ୱ ଅଭିଯାନ ସମ୍ପର୍କରେ ଆମର ଆଲୋଚନାଟି ଶୁଣିଲେ। ଏହି ଅଭିଯାନ ଅନ୍ତର୍ଗତ କ'ଣ ସବୁ ସୁବିଧା ସୁଯୋଗ ଉପଲବ୍ଧ ତାହା ତ ଆପଣମାନେ ଜାଣିଲେ, ଭାବୁଛୁ ଆବଶ୍ୟକ ସ୍ଥଳେ ନିଶ୍ଚୟ ତାକୁ କାମରେ ଲଗାଇବେ। ତେବେ ଏଇଠି ଗୋଟିଏ କଥା କହି ରଖିବାକୁ ଚାହିଁବୁ ଯେ ଗୋଟିଏ ସୁସ୍ଥ ନିରୋଗ ଗର୍ଭବତୀ ମା କେମିତି ଭଲରେ ତାର ସମୟ କାଟିବ ଆଉ ସନ୍ତାନକୁ ଜନ୍ମ ଦେବା ପରେ ବି କେମିତି ସୁସ୍ଥ ରହିପାରିବ, ସେଥିପ୍ରତି ପରିବାର ବର୍ଗଙ୍କର ମଧ୍ୟ ଗୋଟିଏ ଗୁରୁ ଦାୟିତ୍ୱ ରହିଛି। ମାର ମାନସିକ ସ୍ଥିତି କେମିତି ଭଲ ରହିବ, ତାର ଶରୀର ସୁସ୍ଥ ରହିବ, ତାର ଖାଦ୍ୟପେୟ କେମିତି ଠିକ୍ ରହିବ, ଏଥିପାଇଁ ବି ଧ୍ୟାନ ଦେବାର ନିହାତି ଆବଶ୍ୟକତା ରହିଛି। କାରଣ ମା ସୁସ୍ଥ ରହିଲେ ଯାଇ ତାର ସନ୍ତାନ ସୁସ୍ଥ ରହିବ ଆଉ ଖୁସିରେ ରହିପାରିବ ସାରା ପରିବାର।

ତେବେ ଭଉଣୀ ଆଜି ତ ସମୟ ହୋଇଯାଇଛି। ଆମର ଆଜିର କାର୍ଯ୍ୟକ୍ରମ ଆପଣମାନଙ୍କୁ କେମିତି ଲାଗିଲା ଆମକୁ ଚିଠି ଖଣ୍ଡେ ଲେଖି ମତାମତ ନିହାତି ଜଣେଇବେ ବୋଲି ଅନୁରୋଧ କରୁଛୁ। ଆମର ଠିକଣା ତ ଆପଣମାନଙ୍କୁ ଜଣା, ତଥାପି ଆଉଥରେ କହି ରଖୁଛୁ, ନାରୀମହଲ କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ କଟକ 3753001। ତେବେ ଭଉଣୀ ଆଜିର କାର୍ଯ୍ୟକ୍ରମରୁ ମୁଁ ଆପଣଙ୍କର ଉପସ୍ଥାପିକା ସ୍ୱାଗତିକା ଏଠୁ ବିଦାୟ ନେଇ ରହୁଛି। ନମସ୍କାର।

ଆକାଶବାଣୀ କଟକ ବର୍ତ୍ତମାନ ସମୟ ଦିନ ଗୋଟାଏ ବଜି ପଚାଶ ମିନିଟ୍ ହେବାକୁ ଯାଉଛି। ପ୍ରଥମେ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ଏବଂ ପରେ ପରେ ପ୍ରଥମେ ଇଂରାଜୀରେ ଏବଂ ପରେ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।

0: ആകാശവാണി. സംവാദ പഠുച്ചന്തി മളയരഞ്ജൻ മിശ്ര. മുഖ്യ സംവാദ: ରାଜସ୍ଥାନ ଓ ଗୁଜରାଟକୁ ଦିନିକିଆ ଗସ୍ତରେ ଯାଇଛନ୍ତି ପ୍ରଧାନମନ୍ତ୍ରୀ. ଯୋଧପୁର ବିମାନ ବନ୍ଦରର ନୂତନ ଟର୍ମିନାଲ୍ କୋଠା ଉଦ୍ଘାଟନ ସହ ବାଲୋତ୍ରାଠାରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର କଲେ ଲୋକାର୍ପଣ ଓ ଶିଳାନ୍ୟାସ. ଅହମ୍ମଦାବାଦ ମୁମ୍ବାଇ ହାଇସ୍ପିଡ୍ ରେଳ କରିଡର 2029 ସୁଦ୍ଧା ସମ୍ପୂର୍ଣ୍ଣ ହେବା ନେଇ ଘୋଷଣା କଲେ ରେଳମନ୍ତ୍ରୀ. ସମବାୟ କ୍ଷେତ୍ରକୁ ସଶକ୍ତ କରିବା ଏବଂ ଏ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟ ନେଇ ଆଜି ପାଳନ କରାଯାଉଛି ଆନ୍ତର୍ଜାତିକ ସମବାୟ ଦିବସ. ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ ଅଧୀନରେ ପାକିସ୍ତାନରେ ଥିବା 23 ଜଣଙ୍କୁ ଆତଙ୍କବାଦୀ ଘୋଷଣା କଲା ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ. ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଘାନାକୁ 1-0 ପରାସ୍ତ କଲା କଲମ୍ବିଆ. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦିନିକିଆ ରାଜସ୍ଥାନ ଓ ଗୁଜରାଟ ଗସ୍ତରେ ଯାଇଛନ୍ତି. ପ୍ରଥମେ ରାଜସ୍ଥାନ ଗସ୍ତରେ ଯାଇ ଶ୍ରୀ ମୋଦି ଯୋଧପୁର ବିମାନ ବନ୍ଦରର ନୂତନ ଟର୍ମିନାଲ୍ କୋଠାର ଉଦ୍ଘାଟନ କରିଛନ୍ତି. ଯୋଧପୁରଠାରେ ପରିବର୍ତ୍ତିତ ଉଡ଼ାଣ ଯୋଜନାର ମଧ୍ୟ ପ୍ରଧାନମନ୍ତ୍ରୀ ଉଦ୍ଘାଟନ କରିଛନ୍ତି. ଆଗାମୀ 10 ବର୍ଷ ମଧ୍ୟରେ ଉଡ଼ାଣ ଯୋଜନା ପାଇଁ 28,840 କୋଟି ଟଙ୍କା ବ୍ୟୟବରାଦ ହୋଇଥିବା ଜଣାପଡ଼ିଛି. ବାଲୋତ୍ରାଠାରେ ଶ୍ରୀ ମୋଦି 1,06,000 କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିଛନ୍ତି. ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ପେଟ୍ରୋକେମିକାଲ୍ସ, ସହରାଞ୍ଚଳ ପରିବହନ, ରେଳ ଏବଂ ସଡ଼କ ଯୋଗାଯୋଗ, ନବୀକରଣୀୟ ଶକ୍ତି ଓ ବିଦ୍ୟୁତ୍ ପରିବହନ ଆଦି କ୍ଷେତ୍ର ରହିଛି. ଏହି ଅବସରରେ ସମାବେଶକୁ ସମ୍ବୋଧନ କରି ଶ୍ରୀ ମୋଦି ସରକାରଙ୍କ କଲ୍ୟାଣକାରୀ ଯୋଜନାଗୁଡ଼ିକ ଉପରେ ଆଲୋକପାତ କରିଛନ୍ତି. ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ଗୁଜରାଟ ଗସ୍ତ କରି ଅହମ୍ମଦାବାଦର ସାନନ୍ଦଠାରେ ସେମି କଣ୍ଡକ୍ଟର ଆସେମ୍ବ୍ଲିଂ ଏବଂ ପରୀକ୍ଷା କେନ୍ଦ୍ରର ଉଦ୍ଘାଟନ କରିବେ. 7,500 କୋଟି ଟଙ୍କାରୁ ଅଧିକ ବ୍ୟୟରେ ନିର୍ମିତ ଏହି ପ୍ରକଳ୍ପ ଭାରତର ସେମି କଣ୍ଡକ୍ଟର ନିର୍ମାଣ କ୍ଷେତ୍ରକୁ ଆହୁରି ଉନ୍ନତ କରିବ ବୋଲି କୁହାଯାଇଛି. ଏହି ଅବସରରେ ଆୟୋଜନ ହେବାକୁ ଥିବା ସଭାରେ କେନ୍ଦ୍ର ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦର ପଟେଲ ଏବଂ ଉପମୁଖ୍ୟମନ୍ତ୍ରୀ ହର୍ଷ ସାଂଘଭି ପ୍ରମୁଖ ଯୋଗଦେବେ. ଅହମ୍ମଦାବାଦ ଓ ମୁମ୍ବାଇକୁ ସଂଯୋଗ କରୁଥିବା ହାଇସ୍ପିଡ୍ ରେଳ କରିଡର 2029 ସୁଦ୍ଧା ସମ୍ପୂର୍ଣ୍ଣ ହେବ ବୋଲି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି. ଗୁଜରାଟରେ ଚାଲିଥିବା ବିଭିନ୍ନ ରେଳ ପ୍ରକଳ୍ପର ସମୀକ୍ଷା କରିବା ଅବସରରେ ଗଣମାଧ୍ୟମ ସହ ଆଲୋଚନା ବେଳେ ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି, ବୁଲେଟ୍ ଟ୍ରେନ୍ ପ୍ରକଳ୍ପ ଦ୍ରୁତଗତିରେ ଆଗେଇ ଚାଲିଛି. ଗୁଜରାଟ ସେକ୍ସନରେ 80% କାର୍ଯ୍ୟ ଇତିମଧ୍ୟରେ ସମ୍ପୂର୍ଣ୍ଣ ହୋଇସାରିଛି. ହାଇସ୍ପିଡ୍ ରେଳ ନେଟ୍ୱର୍କ ପର୍ଯ୍ୟାୟକ୍ରମେ ବିକଶିତ କରାଯାଉଛି. ସୁରଟକୁ ବିଲିମୁରା ସହ ସଂଯୁକ୍ତ କରୁଥିବା ପ୍ରଥମ ପ୍ରକଳ୍ପ ଆସନ୍ତା ବର୍ଷ କାର୍ଯ୍ୟକାରୀ କରିବା ନେଇ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି ବୋଲି ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି.
1: ବୁଲେଟ୍ ଟ୍ରେନ୍ କା କନ୍ଷ୍ଟ୍ରକ୍ସନ ବି ବହୁତ ତେଜି ସେ ଚାଲ ରହା ହେ ଔର ଅଗଲେ ସାଲ ସୁରତ ସେ ବିଲିମୋରା କା ପହଲା ସେକ୍ସନ ଆରମ୍ଭ କରେଙ୍ଗେ ଉସକେ ବାଦ ମେ ୱାପିସ୍ ସେ ସୁରତ କା ସେକ୍ସନ ଆରମ୍ଭ କରେଙ୍ଗେ ଉସକେ ବାଦ ମେ ୱାପିସ୍ ସେ ଅହମ୍ମଦାବାଦ କା ପୁରା କମ୍ପ୍ଲିଟ କରେଙ୍ଗେ ଫିର ଅହମ୍ମଦାବାଦ ସେ ଠାଣେ ଔର ଉସକେ ବାଦ ମେ ଅହମ୍ମଦାବାଦ ସେ ମୁମ୍ବାଇ ଇସ୍ ତରହ ସେ ସେକ୍ସନ ବାଇ ସେକ୍ସନ ଫେଜ ବାଇ ଫେଜ 2029 କେ ଏଣ୍ଡ ତକ କମ୍ପ୍ଲିଟ କରେଙ୍ଗେ ପ୍ରୋଜେକ୍ଟ ବହୁତ 80% କାମ
0: ଏହି ଅବସରରେ ମନ୍ତ୍ରୀ ଶ୍ରୀ ବୈଷ୍ଣବ ନିର୍ମାଣାଧୀନ ପ୍ରକଳ୍ପ ନେଇ ବୈଷୟିକ

ବିଶେଷଜ୍ଞ ଏବଂ ଅଂଶୀଦାରଙ୍କ ସହ ଆଲୋଚନା କରିଛନ୍ତି। ଅହମ୍ମଦାବାଦକୁ ଦିନିକିଆ ଗସ୍ତ ଅବସରରେ ମନ୍ତ୍ରୀ ଶ୍ରୀ ବୈଷ୍ଣବ ସହରର ପ୍ରମୁଖ ରେଳ ଭିତ୍ତିଭୂମି ଏବଂ ବିକାଶମୂଳକ ପଦକ୍ଷେପଗୁଡ଼ିକର ସ୍ଥିତି ନେଇ ସମୀକ୍ଷା କରିଛନ୍ତି। ମହାନ ଦାର୍ଶନିକ ଦେଶପ୍ରେମୀ ତଥା ସନାତନ ଧର୍ମ ପ୍ରଚାରକ ସ୍ୱାମୀ ବିବେକାନନ୍ଦଙ୍କର ଆଜି ପୁଣ୍ୟତିଥି। ଏହି ଅବସରରେ ଦେଶବ୍ୟାପୀ ତାଙ୍କ ସ୍କରଣାର୍ଥେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱାମୀଜୀଙ୍କ ପୁଣ୍ୟତିଥିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ରାଧାକ୍ରିଷ୍ଣନ କହିଛନ୍ତି, ଭାରତର ସଭ୍ୟତା ଚେତନାକୁ ସ୍ୱାମୀ ବିବେକାନନ୍ଦ ପୁନର୍ଜୀବିତ କରିବା ସହ ଦେଶର କାଳଜୟୀ ଜ୍ଞାନକୁ ବିଶ୍ୱସ୍ତରରେ ପହଞ୍ଚାଇଛନ୍ତି। ସ୍ୱାମୀଜୀଙ୍କ ଆତ୍ମବିଶ୍ୱାସ, ଜ୍ଞାନ ଦର୍ଶନ ଏବଂ କରୁଣା ଭାରତର ବିକାଶ ଯାତ୍ରାକୁ ମାର୍ଗଦର୍ଶନ କରିଚାଲିଛି ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ବାର୍ତ୍ତାରେ ଭାରତର ସଂସ୍କୃତି, ଆଧ୍ୟାତ୍ମିକତା ଏବଂ ଜାତୀୟ ଚେତନାକୁ ବିଶ୍ୱସ୍ତରରେ ପହଞ୍ଚାଇବାରେ ସ୍ୱାମୀ ବିବେକାନନ୍ଦଙ୍କ ଅବଦାନ ଉପରେ ଆଲୋକପାତ କରିଛନ୍ତି। ସ୍ୱାମୀଜୀଙ୍କ ଆଧ୍ୟାତ୍ମିକ ଶିକ୍ଷା ଏବଂ ପ୍ରେରଣାଦାୟକ ଚିନ୍ତାଧାରା ଯୁବବର୍ଗଙ୍କୁ ମାର୍ଗଦର୍ଶନ ଏବଂ ଜ୍ଞାନ ପ୍ରଦାନ କରୁଛି ବୋଲି ଶ୍ରୀ ମୋଦି କହିଛନ୍ତି। ସମବାୟ କ୍ଷେତ୍ରକୁ ଅଧିକ ସଶକ୍ତ କରିବା ଏବଂ ଏ ସମ୍ପର୍କରେ ସଚେତନତା ସୃଷ୍ଟି ଲକ୍ଷ୍ୟ ନେଇ ଆଜି ଆନ୍ତର୍ଜାତିକ ସମବାୟ ଦିବସ ପାଳନ କରାଯାଉଛି। ପ୍ରତିବର୍ଷ ଜୁଲାଇ ମାସ ପ୍ରଥମ ଶନିବାର ଏହି ଦିବସ ପାଳନ କରାଯାଇଥାଏ। ଚଳିତ ବର୍ଷର ବିଷୟବସ୍ତୁ ରହିଛି ଶାନ୍ତିପୂର୍ଣ୍ଣ ବିଶ୍ୱ ପାଇଁ ସମବାୟ। ସାମ୍ପ୍ରତିକ ସଂଘର୍ଷମୟ ପରିସ୍ଥିତିରେ ଏକ ଏକୀକୃତ, ସୁଦୃଢ଼ ଏବଂ ଶାନ୍ତିପୂର୍ଣ୍ଣ ସମାଜ ଗଠନରେ ସମବାୟର ଭୂମିକା ଉପରେ ଏହି ପ୍ରସଙ୍ଗ ପ୍ରତିଫଳନ କରୁଛି। ଏହି ଦିବସ ପାଳନ ଅବସରରେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଏବଂ ସ୍ୱରାଷ୍ଟ୍ର ସମବାୟ ମନ୍ତ୍ରୀ ଅମିତ ଶାହା ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଉପରାଷ୍ଟ୍ରପତି କହିଛନ୍ତି, ସ୍ୱାଧୀନତା ପୂର୍ବ ସମୟରୁ ସମବାୟ ସମିତି ରାଷ୍ଟ୍ର ନିର୍ମାଣ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଆସିଛି। କୃଷକ, ମହିଳା ଏବଂ କ୍ଷୁଦ୍ର ଉଦ୍ୟୋଗୀଙ୍କ ସଶକ୍ତିକରଣ, ସୁଦୃଢ଼ ସମ୍ପ୍ରଦାୟ ଏବଂ ସମାବେଶୀ ଅଭିବୃଦ୍ଧିରେ ସମବାୟ କ୍ଷେତ୍ର ଏକ ଶକ୍ତିଶାଳୀ ମାଧ୍ୟମ ହୋଇପାରିଛି ବୋଲି ଉପରାଷ୍ଟ୍ରପତି କହିଛନ୍ତି। ସମବାୟ ମନ୍ତ୍ରୀ ଶ୍ରୀ ଶାହା କହିଛନ୍ତି, ସମବାୟ କ୍ଷେତ୍ର ଦେଶର ସଂସ୍କୃତି, ସାମୂହିକ ଶକ୍ତି ଏବଂ ଆତ୍ମନିର୍ଭରଶୀଳତାର ମୂଳଦୁଆ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସମବାୟ କ୍ଷେତ୍ର ବ୍ୟାପକ ହେବା ସହ ଅଧିକ ଗତିଶୀଳ ହୋଇପାରିଛି ବୋଲି ଶ୍ରୀ ଶାହା କହିଛନ୍ତି। ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ ୟୁଏପିଏ ଅନୁଯାୟୀ ପାକିସ୍ତାନରେ ଥିବା 23 ଜଣଙ୍କୁ ଆତଙ୍କବାଦୀ ଭାବେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଘୋଷଣା କରିଛି। ଜୈସ୍ ଏ ମହମ୍ମଦ, ଲସ୍କର ଏ ତୟବା ଏବଂ ଅନ୍ୟାନ୍ୟ ଆତଙ୍କବାଦୀ ସଂଗଠନ ସହ ସେମାନେ ଜଡ଼ିତ ଥିବା ମନ୍ତ୍ରଣାଳୟ କହିଛି। ଦେଶବାସୀଙ୍କୁ ସୁରକ୍ଷା ଦେବା ପାଇଁ ପ୍ରତ୍ୟେକ ଆତଙ୍କବାଦୀ କାର୍ଯ୍ୟକଳାପକୁ ପ୍ରତିହତ କରିବାକୁ ସରକାର ଅଙ୍ଗୀକାରବଦ୍ଧ ବୋଲି ମନ୍ତ୍ରଣାଳୟ କହିଛି। ୟୁଏପିଏ ସଂଶୋଧନ ମାଧ୍ୟମରେ ସରକାର ଏବଂ ତଦନ୍ତକାରୀ ସଂସ୍ଥାଗୁଡ଼ିକର କ୍ଷମତା ଅଧିକ ବ୍ୟାପକ ହେବା ସହ ଆତଙ୍କବାଦ ବିରୋଧୀ ଆଇନଗତ ଢାଞ୍ଚା ମଜବୁତ ହୋଇପାରିଛି। ଆଇନ ଅଧୀନରେ କେନ୍ଦ୍ର ସରକାର କୌଣସି ସଂଗଠନ ବା ବ୍ୟକ୍ତିବିଶେଷଙ୍କୁ ଆତଙ୍କବାଦୀ ଭାବରେ ଘୋଷଣା କରିବାର କ୍ଷମତା ରହିଛି। ଘୋଷିତ 23 ଜଣ ଆତଙ୍କବାଦୀଙ୍କ ମଧ୍ୟରେ 17 ଜଣ ପାକିସ୍ତାନ ଏବଂ 6 ଜଣ ଭାରତୀୟ ନାଗରିକ ରହିଛନ୍ତି। ସେମାନେ ପାକିସ୍ତାନ ଏବଂ ପାକ୍ ଅଧିକୃତ ଜାମ୍ମୁ କାଶ୍ମୀରରୁ ଆତଙ୍କବାଦ କାର୍ଯ୍ୟକଳାପ ପରିଚାଳନା କରୁଥିବା ଜଣାପଡ଼ିଛି। 2019 ୟୁଏପିଏ ସଂଶୋଧନ ହେବା ପରଠାରୁ କେନ୍ଦ୍ର ସରକାର ଇତିମଧ୍ୟରେ 80 ଜଣଙ୍କୁ ଆତଙ୍କବାଦୀ ଭାବେ ଘୋଷଣା କରିଛନ୍ତି। ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ଆସନ୍ତା ସୋମବାର ଦିନ ଏକ ବୈଠକର ଆହ୍ୱାନ କରାଯାଇଛି। ସ୍ୱତନ୍ତ୍ର ତଦନ୍ତକାରୀ ଦଳ ତରଫରୁ ଦାନ ଅର୍ଥ ହେରଫେର ସଂକ୍ରାନ୍ତ ତଥ୍ୟ ସମ୍ପର୍କରେ ପ୍ରଶାସନିକ ଏବଂ ଅର୍ଥ ସମ୍ବନ୍ଧୀୟ ବୈଠକରେ ଆଲୋଚନା ହେବ। ଟ୍ରଷ୍ଟ ବୋର୍ଡର ଅଧ୍ୟକ୍ଷଙ୍କ ଅନୁମୋଦନ କ୍ରମେ କୋଷାଧ୍ୟକ୍ଷ ସ୍ୱାମୀ ଗୋବିନ୍ଦଗିରି ଗତ ଜୁନ୍ 28 ତାରିଖରେ ଆନୁଷ୍ଠାନିକ ଭାବେ ଏହି ବୈଠକ ଆହ୍ୱାନ କରିଥିଲେ। ଟ୍ରଷ୍ଟ ବୋର୍ଡର ସାଧାରଣ ସମ୍ପାଦକ ଚମ୍ପତ ରାୟ ଏବଂ ଟ୍ରଷ୍ଟି ଡକ୍ଟର ଅନିଲ ମିଶ୍ରଙ୍କ ଇସ୍ତଫାପତ୍ର ସମ୍ପର୍କିତ ବିଷୟ ଏଥିରେ ସ୍ଥାନିତ ହେବ। ଏହି ବୈଠକ ରାମମନ୍ଦିର ଭବିଷ୍ୟତ ସୁପରିଚାଳନା ନେଇ ବ୍ୟବସ୍ଥା ଗ୍ରହଣ କରାଯିବ। ଡେମୋକ୍ରାଟିକ୍ ରିପବ୍ଲିକ୍ କଙ୍ଗୋରେ 1502 ଜଣ ବ୍ୟକ୍ତିଙ୍କଠାରେ ଇବୋଲା ଭୂତାଣୁ ଠାବ କରାଯାଇଛି। ଏଥିରେ 473 ଜଣ ବ୍ୟକ୍ତି ମୃତ୍ୟୁବରଣ କରିଥିବା ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଚିନ୍ତା ପ୍ରକଟ କରିଛି। ଇବୋଲା ରୋଗୀଙ୍କ ମଧ୍ୟରୁ 628 ଜଣଙ୍କୁ ସମ୍ପ୍ରତି ସଙ୍ଗରୋଧରେ ରଖାଯାଇ ଚିକିତ୍ସା କରାଯାଉଛି। ଏମାନଙ୍କ ମଧ୍ୟରୁ 229 ଜଣ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ପ୍ରକୃତି କେ ବାଦ୍ ଆକାଶବାଣୀ କେ ସାଥ ଧାରାବାହିକ କାର୍ଯ୍ୟକ୍ରମର ଅଂଶସ୍ୱରୂପ ଆଜି ପରିବେଶବେତୀ ଦେବେନ୍ଦର ସୁରାଙ୍କ ସହ ସାକ୍ଷାତ ଆଲୋଚନା ପ୍ରଚାର କରାଯିବ। ଚାରାରୋପଣ ଏବଂ ପରିବେଶ ସଂରକ୍ଷଣ ଦିଗରେ ଶ୍ରୀ ସୁରା ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି। ଏହି କାର୍ଯ୍ୟକ୍ରମ ଅପରାହ୍ନ 5:10ରେ 100.1 ଆକାଶବାଣୀ ଗୋଲ୍ଡ ଚ୍ୟାନେଲ୍ରେ ପ୍ରସାରଣ କରାଯିବ। ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଅଫିସିଆଲ୍ ଟ୍ୟୁବ୍ ଚ୍ୟାନେଲ୍ରେ ମଧ୍ୟ ଏହି କାର୍ଯ୍ୟକ୍ରମ ପ୍ରସାରିତ ହେବ। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ କଲମ୍ବିଆ ଘାନାକୁ 1-0 ଗୋଲ୍ରେ ପରାସ୍ତ କରିଛି। ପୂର୍ବରୁ

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି 308.6 meter ତଥା 972 kilohertz ଯୋଗେ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ, ଶୁଣିପାରିବେ ଏହି ବିଜ୍ଞାପନ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ
1: ସବୁରି ଭାଷାରେ କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ସରକାର ଏବଂ ଆନ୍ଦୋଳନରତ ଡାକ୍ତରଙ୍କ ମଧ୍ୟରେ ରାଜ୍ୟ ସଚିବାଳୟରେ ଆଲୋଚନା ଜାରି। 2025-26 ରବି ଋତୁରେ ଧାନ ସଂଗ୍ରହ ଲକ୍ଷ୍ୟ ପୂରଣ ହୋଇଛି କହିଲେ ସମବାୟ ମନ୍ତ୍ରୀ। ପୁରୀ ଶ୍ରୀମନ୍ଦିର ଅଣସର ଘରେ ଚତୁର୍ଦ୍ଧା ମୂର୍ତ୍ତିଙ୍କର ଚାଲିଛି ଗୁପ୍ତ ସେବା ନୀତି, ଆଜି ଲାଗି ହେବ ଫୁଲୁରି ତେଲ। ଏବଂ ଲଘୁଚାପ ପ୍ରଭାବରେ ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅଧିକ ସକ୍ରିୟ ହେବା ସହ ବିଭିନ୍ନ ଅଞ୍ଚଳରେ ଜାରି ରହିଛି ବର୍ଷା। ରାଜ୍ୟରେ ରୋଗୀ ସେବାକୁ ସୁବ୍ୟବସ୍ଥିତ କରିବା ଲକ୍ଷ୍ୟ ନେଇ ଆନ୍ଦୋଳନରତ ଡାକ୍ତର ଏବଂ ସରକାରଙ୍କ ମଧ୍ୟରେ ବୈଠକ ଜାରି ରହିଛି। ଭୁବନେଶ୍ୱର ରାଜ୍ୟ ସଚିବାଳୟଠାରେ ଜାରି ରହିଥିବା ବୈଠକରେ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ, ସ୍ୱାସ୍ଥ୍ୟ ବିଭାଗର ଉଚ୍ଚପଦସ୍ଥ ଅଧିକାରୀ ଏବଂ ଡାକ୍ତରଙ୍କ ପ୍ରତିନିଧିମଣ୍ଡଳୀ ଆଲୋଚନା କରୁଛନ୍ତି। ସୂଚନାଯୋଗ୍ୟ, ଡାକ୍ତରଙ୍କ ଆନ୍ଦୋଳନ ଆଜି ଚତୁର୍ଥ ଦିନରେ ପହଞ୍ଚିଛି। ରାଜ୍ୟରେ 2025-26 ବର୍ଷରେ ରବିଧାନ ସଂଗ୍ରହ ଲକ୍ଷ୍ୟ ପୂରଣ ହୋଇଥିବା ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ କହିଛନ୍ତି। ସେ କହିଛନ୍ତି 25-26 ରବିଧାନ ସଂଗ୍ରହ ପାଇଁ 20 ଲକ୍ଷ ମେଟ୍ରିକ୍ ଟନ୍ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ବେଳେ ଗତକାଲି ସୁଦ୍ଧା 20.20 ଲକ୍ଷ ମେଟ୍ରିକ୍ ଟନ୍ ଧାନ କ୍ରୟ କରାଯାଇଛି। 3,69,000 ଅଧିକ ଚାଷୀ ଧାନ ବିକ୍ରି କରିଥିବା ବେଳେ ସେମାନଙ୍କୁ 4,69,00,000 ସର୍ବନିମ୍ନ ସହାୟକ ମୂଲ୍ୟ ଓ 1,255,00,000 ଇନ୍ପୁଟ୍ ସହାୟତା ପ୍ରଦାନ କରାଯାଇଛି। ତେବେ ଧାନ କିଣା ସମୟ ଆଉ ବୃଦ୍ଧି କରାଯିବ ନାହିଁ ବୋଲି ମନ୍ତ୍ରୀ ଶ୍ରୀ ବଳସାମନ୍ତ କହିଛନ୍ତି। ଚଳିତ ବର୍ଷ ରାଜ୍ୟରେ ସାର ଅଭାବ ରହିବ ନାହିଁ ବୋଲି ସମବାୟ ମନ୍ତ୍ରୀ କହିଛନ୍ତି। ରାଜ୍ୟର ସବୁ ପ୍ୟାକ୍ସରେ ପର୍ଯ୍ୟାପ୍ତ ପରିମାଣର ୟୁରିଆ ସାର ମହଜୁଦ ରହିଥିବା ଶ୍ରୀ ବଳସାମନ୍ତ କହିଛନ୍ତି। ସୂଚନା ଅନୁଯାୟୀ ଏବେ ରାଜ୍ୟରେ 81,000 ଟନ୍ ସାର ଗଚ୍ଛିତ ଥିବାବେଳେ ଆଗାମୀ ଦିନରେ ଅଧିକ ସାର ଆସିବ ବୋଲି ସେ କହିଛନ୍ତି। ଚଳିତ ବର୍ଷ 80,000 ଟନ୍ରୁ ଅଧିକ ୟୁରିଆ, 9,000 ଟନ୍ ଏମ୍ଓପି, 17,000 ଟନ୍ ବିଏପି ଓ 29,000 ଟନ୍ ଏନ୍ପିକେଏସ୍ ସାର ମହଜୁଦ ରହିଥିବା ସୂଚନା ମିଳିଛି। ରାଜ୍ୟରେ ଘରୋଇ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା ଏବଂ ପରିଚାଳନା ପାଇଁ ନୂତନ ସଂଶୋଧିତ ନିୟମାବଳୀ ଜାରି କରାଯାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଓଡ଼ିଶା ଶିକ୍ଷା ଆଇନ 1969 ଏବଂ ଶିକ୍ଷା ଅଧିକାର ଆଇନ 2009ର ବିଭିନ୍ନ ଧାରାକୁ ଆଧାର କରି ଏହି ନୂତନ ସଂଶୋଧିତ ନିୟମାବଳୀ ପ୍ରସ୍ତୁତ କରାଯାଇଛି। ଏଣିକି ସରକାରଙ୍କ ଅନୁମତି ବିନା ଏବଂ ସ୍ୱୀକୃତି ପ୍ରମାଣପତ୍ର ନଥିଲେ ରାଜ୍ୟରେ କୌଣସି ବିଦ୍ୟାଳୟ ପ୍ରତିଷ୍ଠା କିମ୍ବା ପରିଚାଳନା କରାଯାଇପାରିବ ନାହିଁ। ନୂତନ ସଂଶୋଧିତ ନିୟମ ଅନୁଯାୟୀ ଘରୋଇ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ସୁରକ୍ଷିତ ଓ ସ୍ୱାସ୍ଥ୍ୟକର ପରିବେଶ, ପାନୀୟ ଜଳ, ଖେଳପଡ଼ିଆ ଓ

0: ଭଳି ମୌଳିକ ସୁବିଧାକୁ ବାଧ୍ୟତାମୂଳକ କରାଯାଇଥିବା ବେଳେ ଶିକ୍ଷାବର୍ଷ ଆରମ୍ଭ ହେବା ପୂର୍ବରୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଅନୁମତି ପରେ ହିଁ ନୂତନ ବିଦ୍ୟାଳୟ ଖୋଲାଯାଇପାରିବ। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଆଜି ନବରଙ୍ଗପୁର ଜିଲ୍ଲା ଗସ୍ତରେ ଯାଇ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ମନ୍ତ୍ରୀ ଶ୍ରୀ ଗଣ୍ଡ ଉମରକୋଟ ବ୍ଲକ ଗସ୍ତ କରି ଉମରକୋଟ ରାଇଘର ସଂଯୋଗୀକରଣ ସେତୁର ଲୋକାର୍ପଣ କରିଛନ୍ତି। ପୂର୍ତ୍ତ ବିଭାଗ ଦ୍ୱାରା ଭାସ୍କେଲ ନଦୀ ଉପରେ 4,08,00,000 ବ୍ୟୟ ଅଟକଳରେ ଏହି ସେତୁ ନିର୍ମାଣ କରାଯାଇଛି। ରାଜ୍ୟ ରାଜପଥ ସଂଲଗ୍ନ ଏହି ସଂଯୋଗୀକରଣ ସେତୁ ଗମନାଗମନ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବ ବୋଲି ମନ୍ତ୍ରୀ ଶ୍ରୀ ଗଣ୍ଡ କହିଛନ୍ତି। ଆଧ୍ୟାତ୍ମିକ ଗୁରୁ, ସଂସ୍କାରକ, ଦାର୍ଶନିକ, ଶିକ୍ଷାବିତ୍ ଓ ସନାତନ ଧର୍ମକୁ ବିଶ୍ୱସ୍ତରରେ ପରିଚିତ କରାଇଥିବା ସ୍ୱାମୀ ବିବେକାନନ୍ଦଙ୍କ ଆଜି ତିରୋଧାନ ଦିବସ। ଧରାପୃଷ୍ଠରେ ଯେଉଁ କେତେଜଣ ପ୍ରସିଦ୍ଧ ସନ୍ନ୍ୟାସୀଙ୍କ କଥା ଆଲୋଚିତ ହୋଇଥାଏ ସେମାନଙ୍କ ମଧ୍ୟରୁ ସ୍ୱାମୀ ବିବେକାନନ୍ଦ ଅନ୍ୟତମ। ଆଧ୍ୟାତ୍ମିକ ଗୁରୁ ରାମକୃଷ୍ଣ ପରମହଂସଙ୍କ ଶିଷ୍ୟ ବିବେକାନନ୍ଦ ବେଦ ଓ ଯୋଗଦର୍ଶନ ପାଇଁ ସମଗ୍ର ବିଶ୍ୱରେ ଲୋକପ୍ରିୟ ଥିଲେ। 1893 ସେପ୍ଟେମ୍ବର 11 ତାରିଖରେ ଆମେରିକାର ଚିକାଗୋ ସହରରେ ଆୟୋଜିତ ଧର୍ମସଭାରେ ସମ୍ବୋଧନ ଦେଇ ସେ ତାଙ୍କର ଓଜସ୍ୱିନୀ ବକ୍ତୃତାର ପରିଚୟ ଦେଇଥିଲେ। ଭାରତୀୟ ସଂସ୍କୃତି ଉପରେ ଆଧାରିତ ସ୍ୱାମୀ ବିବେକାନନ୍ଦଙ୍କ ଚିକାଗୋର ପାଣ୍ଡିତ୍ୟପୂର୍ଣ୍ଣ ଭାଷଣ ତାଙ୍କୁ ଏକ ସ୍ୱତନ୍ତ୍ର ପରିଚୟ ଦେବା ସହିତ ଭାରତୀୟ ମୂଲ୍ୟବୋଧକୁ ପରିଚିତ କରାଇଥିଲା। 1897 ମସିହାରେ ତାଙ୍କର ଗୁରୁ ସନ୍ଥ ଶ୍ରୀରାମକୃଷ୍ଣ ପରମହଂସଙ୍କ ନାମରେ ସମାଜସେବା ପାଇଁ ସେ ରାମକୃଷ୍ଣ ମିଶନ ପ୍ରତିଷ୍ଠା କରିଥିଲେ। ସ୍ୱାମୀ ବିବେକାନନ୍ଦ ଥିଲେ ଯୁବ ସମାଜର ମାର୍ଗଦର୍ଶକ। 1902 ମସିହା ଆଜିର ଦିନରେ ମାତ୍ର 39 ବର୍ଷ ବୟସରେ କୋଲକାତାର ବେଲୁର ମଠରେ ଏହି ମହାନାତ୍ମାଙ୍କର ଦେହାବସାନ ଘଟିଥିଲା। ସ୍ୱାମୀ ବିବେକାନନ୍ଦଙ୍କର ତିରୋଧାନ ଦିବସରେ ଦେଶବାସୀ ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପୁରୀ ଶ୍ରୀମନ୍ଦିରରେ ଜ୍ୱରରେ ପୀଡ଼ିତ ଦାରୁ ବିଗ୍ରହମାନଙ୍କର ଅଣସର ଘରେ ଗୁପ୍ତ ସେବା ନୀତି ଚାଲିଛି। ଗତକାଲି ଶ୍ରୀଜୀଉମାନଙ୍କ ଶରୀରରୁ ବର୍ଷସାରା ଲାଗି ହୋଇଥିବା ଚନ୍ଦନ, ପାଟଡୋରି ଓ ଶ୍ରୀମୁଖରୁ କନା ଆଦି କଢ଼ାଯାଇଛି। ଆଜି ଶ୍ରୀଜୀଉମାନଙ୍କର ଶ୍ରୀଅଙ୍ଗ ଫିଟା ନୀତି ପରେ ଫୁଲୁରୀ ତେଲ ଲାଗି ହେବ। ପରମ୍ପରା ଅନୁଯାୟୀ ବଡ଼ ଓଡ଼ିଆ ମଠ ପକ୍ଷରୁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ଫୁଲୁରୀ ତେଲକୁ ଏକ ବର୍ଷ ପୂର୍ବରୁ ମାଟି ତଳେ ପୋତାଯାଇ ରଖାଯାଇଥାଏ। ଏହି ଦିବ୍ୟ ତେଲକୁ ଦୈତାପତି ସେବକମାନେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି କରିବେ। ବିଶ୍ୱାସ ରହିଛି ଏହି ତେଲ ପ୍ରଲେପ ପରେ ଜ୍ୱରରେ ପୀଡ଼ିତ ଶ୍ରୀଜୀଉମାନଙ୍କର କଷ୍ଟ ଲାଘବ ହୋଇଥାଏ। ଫୁଲୁରୀ ତେଲ ସମ୍ପର୍କରେ ବଡ଼ ଓଡ଼ିଆ ମଠର ମହନ୍ତ ବଂଶୀଧର ଦାସ ଗୋସ୍ୱାମୀ ଆକାଶବାଣୀକୁ କହିଛନ୍ତି,
1: ଫୁଲୁରୀ ତେଲ ଗୋଟିଏ ସମ୍ପୂର୍ଣ୍ଣ ଆୟୁର୍ବେଦିକ ଶାସ୍ତ୍ର ନିର୍ଣ୍ଣୟ ଅନୁସାରେ ପ୍ରସ୍ତୁତ କରାଯାଇଥାଏ ଏବଂ ଗୁପ୍ତ ସେବା ଅନ୍ତର୍ଭୁକ୍ତ ହେତୁ ସେଟାକୁ କେବଳ ମଠାଧୀଶ ଏବଂ ମଠର ଉତ୍ତରାଧିକାରୀ ଏବଂ ମଠର ପୁରୋଧା ଏହି 3 ଜଣ ହିଁ ପ୍ରସ୍ତୁତ କରିଥାନ୍ତି। ସ୍ୱତନ୍ତ୍ର ଭାବରେ ଇଏ ପ୍ରସ୍ତୁତ କରାଯାଇଥାଏ। ଏହାର ମୁଖ୍ୟ ଉପାଦାନ ହେଉଛି ଘଣାପେଡ଼ା ରାଶି ତେଲ, ମହାପ୍ରଭୁ ଲାଗି ହେଉଥିବା କିଛି ସୁବାସିତ ଫୁଲ ଆଉ କିଛି ଔଷଧୀୟ ଚେରମୂଳି, ଏ ସମସ୍ତ ମିଶ୍ରିତ ହୋଇ ମାଟି ତଳେ ଗୋଟିଏ ବର୍ଷ ପୂର୍ବରୁ ହେରା ପଞ୍ଚମୀ ଦିନ ପୋତା ଯାଇଥାଏ। ଶନିବାର ପୂର୍ବ ଦିନ ସେ ବାହାରି ମହାପ୍ରଭୁଙ୍କ ପାଇଁ ଗୋଟିଏ ଘରେ ରଖାଯାଇ ପୂଜା କରାଯାଉଛି ଏବଂ ତା ଦେହରେ ଚୁଆ, କର୍ପୂର, କସ୍ତୁରୀ, କେଶର ଇତ୍ୟାଦି ସେଠି ମିଶ୍ରିତ ହେଲା ପରେ ମହାପ୍ରଭୁ ସଂସ୍କାରିତ କରିକି ପ୍ରତିଭାବ୍ଦ ସମସ୍ତ ଦୈତାପତିମାନେ ମହାପ୍ରଭୁଙ୍କ ଶରୀରରେ ଲେପନ କରିଥାନ୍ତି।
0: ଆଗାମୀ ରଥଯାତ୍ରାକୁ ଶୃଙ୍ଖଳିତ ଓ ଅଘଟଣ ଶୂନ୍ୟ କରିବା ଲାଗି ଆଜି ପୁରୀରେ ପୁଲିସ୍ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ସମୀକ୍ଷା କରୁଛନ୍ତି। ବୈଠକରେ ଭିଡ଼ ନିୟନ୍ତ୍ରଣ, ଟ୍ରାଫିକ୍ ବ୍ୟବସ୍ଥା ତଥା ଶ୍ରଦ୍ଧାଳୁମାନଙ୍କ ସୁରକ୍ଷା ନେଇ ସମୀକ୍ଷା କରାଯାଉଛି। ବୈଠକରେ ଅତିରିକ୍ତ ମହାନିର୍ଦ୍ଦେଶକ ଆର୍ପି କୋଚିଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ପୁଲିସ୍ ଅଧିକାରୀମାନେ ଯୋଗ ଦେଇଥିଲେ। ଗତକାଲି ପୁରୀରେ 24 ଘଣ୍ଟିଆ ପରିମଳ ବ୍ୟବସ୍ଥା ନେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ସମବାୟ କ୍ଷେତ୍ରକୁ ଅଧିକ ସଶକ୍ତ କରିବା ଏବଂ ଏ ସମ୍ପର୍କରେ ସଚେତନତା ସୃଷ୍ଟି ଲକ୍ଷ୍ୟ ନେଇ ଆଜି ଆନ୍ତର୍ଜାତିକ ସମବାୟ ଦିବସ ପାଳନ କରାଯାଉଛି। ପ୍ରତିବର୍ଷ ଜୁଲାଇ ମାସ ପ୍ରଥମ ଶନିବାର ଦିନ ଏହି ଦିବସ ପାଳନ କରାଯାଇଥାଏ। ଚଳିତ ବର୍ଷର ବିଷୟବସ୍ତୁ ରହିଛି ଶାନ୍ତିପୂର୍ଣ୍ଣ ବିଶ୍ୱ ପାଇଁ ସମବାୟ। ସାମ୍ପ୍ରତିକ ସଂଘର୍ଷମୟ ପରିସ୍ଥିତିରେ ଏକ ଏକୀକୃତ, ସୁଦୃଢ଼ ଏବଂ ଶାନ୍ତିପୂର୍ଣ୍ଣ ସମାଜ ଗଠନରେ ସମବାୟର ଭୂମିକା ଉପରେ ଏହି ପ୍ରସଙ୍ଗ ପ୍ରତିଫଳନ କରୁଛି। ନୂଆପଡ଼ା ଜିଲ୍ଲାରେ ସମସ୍ତ ଚାଷୀଙ୍କ ଧାନ କ୍ରୟ କରିବା ଲାଗି ଜିଲ୍ଲାପାଳ ପ୍ରତିଶ୍ରତି ଦେବା ପରେ 100% ଚାଷୀଙ୍କ ଆଇସ୍କାନ୍ ଶେଷ ହୋଇଛି। ଗତକାଲି ବିଳମ୍ବିତ ରାତି ସୁଦ୍ଧା ଆଇସ୍କାନ୍ କାର୍ଯ୍ୟ ଶେଷ ହୋଇଥିବା ସୂଚନା ମିଳିଛି। ଯାଜପୁର ଜିଲ୍ଲା ପରିବେଶ ସମିତି ଆନୁକୂଲ୍ୟରେ ସତ୍ୟଭାମା ଗଣେଶ ଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟରେ ଜିଲ୍ଲାସ୍ତରୀୟ ବନ ମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି। ଅତିଥିମାନେ ଜଳବାୟୁ ପରିବର୍ତ୍ତନର କାରଣ, ନିରାକରଣ, ଜଙ୍ଗଲ ସୃଷ୍ଟି ଓ ତା'ର ରକ୍ଷଣାବେକ୍ଷଣ ଉପରେ ଛାତ୍ରଛାତ୍ରୀମାନଙ୍କୁ ସଚେତନ କରାଇଥିଲେ। ଭଦ୍ରକ ଜିଲ୍ଲା ଚାନ୍ଦୱାଲି ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ପୂର୍ଣ୍ଣଚନ୍ଦ୍ର ଉଚ୍ଚ ବିଦ୍ୟାଳୟରେ ବନ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବନଖଣ୍ଡ ଅଧିକାରୀ ଯୋଗଦେଇ ଜଳବାୟୁ ପରିବର୍ତ୍ତନ, ପରିବେଶ ପ୍ରଦୂଷଣ ଓ ଚାରାରୋପଣ ଉପରେ ଆଲୋଚନା କରିଥିଲେ। ବୌଦ୍ଧ ଜିଲ୍ଲାରେ ନିର୍ମାଣାଧୀନ ସ୍ୱାସ୍ଥ୍ୟ ପ୍ରକଳ୍ପଗୁଡ଼ିକର ଅଗ୍ରଗତି

ପ୍ରଦୂଷଣ ଓ ଚାରାରୋପଣ ଉପରେ ଆଲୋଚନା କରିଥିଲେ। ବୌଦ୍ଧ ଜିଲ୍ଲାରେ ନିର୍ମାଣାଧୀନ ସ୍ୱାସ୍ଥ୍ୟ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ସମ୍ପର୍କରେ ଜିଲ୍ଲାପାଳ ବିଭୂତିଭୂଷଣ ନାୟକ ସମୀକ୍ଷା କରିଛନ୍ତି। ମନମୁଣ୍ଡାରେ ଚାଲିଥିବା 50 ଶଯ୍ୟା ବିଶିଷ୍ଟ ମାତୃ ଓ ଶିଶୁ ଚିକିତ୍ସା କେନ୍ଦ୍ର ଏବଂ ପଲସାଗୁରାସ୍ଥିତ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ନୂତନ କୋଠା ନିର୍ମାଣ କାର୍ଯ୍ୟକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାର ସମସ୍ତ ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀମାନଙ୍କୁ ଜରୁରୀକାଳୀନ ଚିକିତ୍ସା ସେବା ଯୋଗାଇଦେବା ଉପରେ ଜିଲ୍ଲାପାଳ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଭୁବନେଶ୍ୱରରେ ଅନୁଷ୍ଠିତ ଉତ୍ତର ପୂର୍ବାଞ୍ଚଳ ଦୃଷ୍ଟିବାଧିତ ଫୁଟବଲ ପ୍ରତିଯୋଗିତାରେ ଓଡ଼ିଶା ମହିଳା ଦଳ ସ୍ୱର୍ଣ୍ଣପଦକ ହାସଲ କରିଛି। ପୁରୁଷ ଦଳକୁ କାଂସ୍ୟ ପଦକ ମିଳିଛି। ମହିଳା ବର୍ଗରେ ଅନୁଷ୍ଠିତ ଫାଇନାଲ୍ ମ୍ୟାଚ୍ରେ ଓଡ଼ିଶା 1-0 ଗୋଲ୍ରେ ପଶ୍ଚିମବଙ୍ଗକୁ ପରାସ୍ତ କରି ଚମ୍ପିୟନ୍ ହୋଇଛି। ଦଳ ପକ୍ଷରୁ ପଦ୍ମିନୀ ଟୁଡୁ ଗୋଟିଏ ଗୋଲ୍ କରିଥିଲେ। ସୂଚନା ଅନୁଯାୟୀ ଓଡ଼ିଶାର ଉଭୟ ପୁରୁଷ ଏବଂ ମହିଳା ଦଳ ଆଗାମୀ IBFF ଜାତୀୟ ଦୃଷ୍ଟିବାଧିତ ଫୁଟବଲ ଚମ୍ପିୟନ୍ସିପ୍ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ପାଣିପାଗ ଓଡ଼ିଶା ଉପକୂଳ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଫଳରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ଲଘୁଚାପ ପ୍ରଭାବରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆହୁରି ସକ୍ରିୟ ହେବା ଫଳରେ ରାଜ୍ୟର ବିଭିନ୍ନ ସ୍ଥାନରେ ଆସନ୍ତା 2 ଦିନ ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ 9 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଲଘୁଚାପ ପ୍ରଭାବରେ ଘଣ୍ଟା ପ୍ରତି 45-55 ଓ ସ୍ଥଳବିଶେଷରେ ଘଣ୍ଟା ପ୍ରତି 65 କିଲୋମିଟର ପର୍ଯ୍ୟନ୍ତ ପବନ ବହିବାର ସମ୍ଭାବନା ଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନ ଯିବାକୁ ପରାମର୍ଶ ଦିଆଯାଇଛି। ଗତ 24 ଘଣ୍ଟା ମଧ୍ୟରେ ବରଗଡ଼ ଜିଲ୍ଲାର ସୋହେଲାଠାରେ ସର୍ବାଧିକ 202 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ମୁଖ୍ୟ ସମ୍ବାଦ ପୁଣିଥରେ ସରକାର ଏବଂ ଆନ୍ଦୋଳନରତ ଡାକ୍ତରଙ୍କ ମଧ୍ୟରେ ରାଜ୍ୟ ସଚିବାଳୟରେ ଆଲୋଚନା ଜାରି। 2025-26 ରବି ଋତୁରେ ଧାନ ସଂଗ୍ରହ ଲକ୍ଷ୍ୟ ପୂରଣ ହୋଇଛି କହିଲେ ସମବାୟ ମନ୍ତ୍ରୀ। ପୁରୀ ଶ୍ରୀମନ୍ଦିର ଅଣସର ଘରେ ଚତୁର୍ଦ୍ଧା ମୂର୍ତ୍ତିଙ୍କର ଚାଲିଛି ଗୁପ୍ତ ସେବା ନୀତି। ଆଜି ହେବ ଫୁଲୁରୀ ଲାଗି ତେଲ। ଲଘୁଚାପ ପ୍ରଭାବରେ ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅଧିକ ସକ୍ରିୟ ହେବା ସହ ବିଭିନ୍ନ ଅଞ୍ଚଳରେ ଲାଗି ରହିଛି ବର୍ଷା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଏତେବେଳ ଯାଏ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ବିବିଧ ଭାରତୀ ବିଜ୍ଞାପନ ପ୍ରସାରଣ ସେବା ଦିଲ୍ଲୀରୁ ଆକାଶବାଣୀ ବାରିପଦା ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ ସନ୍ଧ୍ୟା 6ଟା ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଭକ୍ତିଗୀତ ଭକ୍ତିଗୀତର ପ୍ରଥମ ଶିଳ୍ପୀ ସମବେତ କଣ୍ଠରେ ନମିତା ଅଗ୍ରୱାଲ କଣ୍ଠରେ ତାଙ୍କର ହୃଦାନନ୍ଦ ଦାସଙ୍କ ରଚନା।

ଶୁଣୁଥିଲେ ଆଜି ସନ୍ଧ୍ୟାର କେତୋଟି ଭକ୍ତି ଗୀତ। ଶିଳ୍ପୀମାନେ ଥିଲେ ନମିତା ଅଗ୍ରୱାଲ, ପ୍ରଶାନ୍ତ ପାଢ଼ୀ ଏବଂ ପିନାକୀ ନାୟକ। ଆକାଶବାଣୀ ବାରିପଦା, ଏଥର ଆସନ୍ତୁ ଶୁଣିବା ସୁଗମ ସଙ୍ଗୀତ। ସୁଗମ ସଙ୍ଗୀତର ପ୍ରଥମ ଶିଳ୍ପୀ ବାବୁଲ ସୁପ୍ରିୟ, ଗୀତ ରଚନା ନିର୍ମଳ ନାୟକ।

ଶୁଣୁଥିଲେ କେତୋଟି ସୁଗମ ସଙ୍ଗୀତ। ଆଜିର ଶିଳ୍ପୀମାନେ ଥିଲେ ବାବୁଲ ସୁପ୍ରିୟ, ସୁଭାଶିଷ ଏବଂ ସୁସ୍ମିତା ଦାସ। ଆକାଶବାଣୀ ବାରିପଦା ଆରମ୍ଭ କରୁଛୁ କାର୍ଯ୍ୟକ୍ରମ ସୂଚନା ସମ୍ବାଦ। ଆଜିର ସୂଚନା ସହ ମୁଁ କନକ ମଞ୍ଜରୀ ବାରିକ।

ଶ୍ରୋତା ବନ୍ଧୁ, ଡେଙ୍ଗୁ ଜ୍ୱର ପ୍ରତି ସତର୍କ ସଚେତନ ରୁହନ୍ତୁ। ଏହି ରୋଗଠାରୁ ଦୂରରେ ରହିବା ପାଇଁ କ'ଣ କରିବେ? ପାଣି ରଖିଥିବା ପାତ୍ର, ଟାଙ୍କି, ରୁମ୍, କୁଲର ଇତ୍ୟାଦି 2-3 ଦିନରେ ଥରେ ସଫା କରି ପାଣି ବଦଳାଇ ଦେବେ। ନିୟମିତ ମଶାରୀ ବ୍ୟବହାର କରିବେ। ପୁରା ଦେହକୁ ଘୋଡ଼ାଇ ରଖିଲା ପରି ପୋଷାକ ପିନ୍ଧିବେ। ଏହାର ଲକ୍ଷଣ: ଜ୍ୱର ସହ ଭୀଷଣ ହାଡ଼ ଓ ଗଣ୍ଠି ବିନ୍ଧା, ଦେହରେ ଲାଲ ଦାଗ ଦେଖାଦେବା, ଅନେକ କ୍ଷେତ୍ରରେ ବାନ୍ତି ଓ ମୁଣ୍ଡବିନ୍ଧା ହେବା ଇତ୍ୟାଦି ଦେଖାଯାଏ। ଏହାର ପ୍ରତିକାର: ଏପରି ଲକ୍ଷଣ ଦେଖିବା ମାତ୍ରେ ଅତିଶୀଘ୍ର ନିକଟସ୍ଥ ସ୍ୱାସ୍ଥ୍ୟକର୍ମୀ କିମ୍ବା ଡାକ୍ତରଖାନାରେ ପରାମର୍ଶ କରି ରୋଗ ଚିହ୍ନଟ ଓ ପ୍ରତିକାର ବ୍ୟବସ୍ଥା କରନ୍ତୁ। ଜଣାଇଛନ୍ତି ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା ସରକାର।

ବର୍ଜ୍ୟବସ୍ତୁ ମୁକ୍ତ ଅଞ୍ଚଳ ଅଭିଯାନ ସମ୍ପର୍କରେ ଆଉ ଏକ ସୂଚନା। ପରିଷ୍କାର ପରିଚ୍ଛନ୍ନତା ଏବଂ ସ୍ୱଚ୍ଛତା ହିଁ ପବିତ୍ରତା ଓ ସଭ୍ୟତା। ତେବେ ଆସନ୍ତୁ ଆମ ଘର ଚାରିପାଖ ସଫା ରଖିବା ସହିତ ସର୍ବସାଧାରଣ ଗମନାଗମନ, ରାସ୍ତାଘାଟ, କର୍ମକ୍ଷେତ୍ର, ଶିକ୍ଷା ଅନୁଷ୍ଠାନ ଓ ଅନ୍ୟାନ୍ୟ ସର୍ବସାଧାରଣ ବ୍ୟବହାର କରୁଥିବା ସ୍ଥାନକୁ ପରିଷ୍କାର ରଖିବା। ଅଳିଆ ଆବର୍ଜନା ଏଣେତେଣେ ନ ପକାଇ ବର୍ଜ୍ୟବସ୍ତୁ ପରିଚାଳନା କ୍ଷେତ୍ରରେ ପକାଇବା। ସର୍ବୋପରି ମୁକ୍ତ ଓ ଖୋଲା ଜାଗାରେ ଅଳିଆ ଆବର୍ଜନା ପକାଇବା ବନ୍ଦ କରିବା ଉଚିତ। ତାହେଲେ ଯାଇ ଆମେ ଓ ସମସ୍ତ ଜୀବଜନ୍ତୁ ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରିବା। ସୂଚନାଟି ଏତିକିରେ ଶେଷ ହେଲା।

0: ଆକାଶବାଣୀ କଟକ ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଆସନ୍ତା 20 ତାରିଖରୁ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ। ସରକାରଙ୍କ ସହ ଆଲୋଚନା ପରେ ଡାକ୍ତରଙ୍କ ଆନ୍ଦୋଳନ ସ୍ଥଗିତ। ପୁରୀ ଶ୍ରୀମନ୍ଦିର ଗର୍ଭଗୃହ ବୈଷୟିକ ଯାଞ୍ଚ ଆସନ୍ତା 18 ତାରିଖରେ ଅନୁଷ୍ଠିତ ହେବା ନେଇ ଶ୍ରୀମନ୍ଦିର ପ୍ରଶାସନର ନିଷ୍ପତ୍ତି ଏବଂ ରାଜ୍ୟର ବିଭିନ୍ନ ସ୍ଥାନରେ ଆସନ୍ତା 2 ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ନେଇ ଅନୁମାନ କରିଛି ପାଣିପାଗ ବିଭାଗ। ସଂସଦର ମୌସୁମୀ ଅଧିବେଶନ ଆସନ୍ତା 20 ତାରିଖରେ ଆରମ୍ଭ ହେବ। ଏ ସମ୍ପର୍କରେ ସୂଚନା ଦେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ କହିଛନ୍ତି, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସରକାରଙ୍କ ଏ ସଂକ୍ରାନ୍ତ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ଆସନ୍ତା ମାସ 13 ତାରିଖ ପର୍ଯ୍ୟନ୍ତ ଅଧିବେଶନ ଚାଲିବ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ରିଜିଜୁ କହିଛନ୍ତି, ଅଧିବେଶନ କାଳରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଏବଂ ବିଲ୍ ଉପରେ ଆଲୋଚନା ହେବା ନେଇ ନିଷ୍ପତ୍ତି ଗ୍ରହଣ କରାଯିବ। ପିଆଜର କୁଇଣ୍ଟାଲ ପିଛା କ୍ରୟ ମୂଲ୍ୟ ସରକାର ବୃଦ୍ଧି କରିଛନ୍ତି। 1,875 ଟଙ୍କାରୁ ଏହା ବୃଦ୍ଧି ପାଇ 2,125 ଟଙ୍କା ହୋଇଛି। ଉପଭୋକ୍ତା ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରଣାଳୟ କହିଛି, ସଂଶୋଧିତ କ୍ରୟ ମୂଲ୍ୟ ଆଜିଠାରୁ ଲାଗୁ ହୋଇଛି। କୁଇଣ୍ଟାଲ ପିଛା ଦର 13% ବୃଦ୍ଧି ପାଇଛି। ଏହି ବର୍ଦ୍ଧିତ କ୍ରୟ ମୂଲ୍ୟ ଚାଷୀଙ୍କୁ ଆର୍ଥିକ ସୁଫଳ ପ୍ରଦାନ କରିବା ସହିତ ପିଆଜର ମହଜୁଦ ପରିମାଣ ମଧ୍ୟ ବୃଦ୍ଧି କରିବ। ଜାତୀୟ କୃଷି ସମବାୟ ବିପଣନ ମହାସଂଘ ଲିମିଟେଡ୍ ନାଫେଡ୍ ଏବଂ ଜାତୀୟ ସମବାୟ ଉପଭୋକ୍ତା ମହାସଂଘ ଲିମିଟେଡ୍ ଏନ୍ସିସିଏଫ୍ ମାଧ୍ୟମରେ ଏବେ ପିଆଜ କ୍ରୟ ପ୍ରକ୍ରିୟା ଜାରି ରହିଥିବା ମନ୍ତ୍ରଣାଳୟ ସୂଚନା ଦେଇଛି। କୃଷି ଓ କୃଷକ କଲ୍ୟାଣ ବିଭାଗର ଆକଳନ ଅନୁଯାୟୀ ପିଆଜ ଉତ୍ପାଦନ 307 ଲକ୍ଷ ଟନ୍ରୁ ଅଧିକ ହେବ। ପିଆଜ ରପ୍ତାନୀ ସ୍ୱାଭାବିକ ରହିଥିବା ବେଳେ ଗତ ଜୁନ୍ ମାସରେ 1,50,000 ଟନ୍ ପିଆଜ ରପ୍ତାନୀ ହୋଇଥିବା ଜଣାପଡ଼ିଛି। ରାଜ୍ୟରେ ଚାଲିଥିବା ଡାକ୍ତରଙ୍କ ଆନ୍ଦୋଳନ ସ୍ଥଗିତ ରହିଛି। ଭୁବନେଶ୍ୱର ରାଜ୍ୟ ସଚିବ

0: ବଳଠାରେ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଏବଂ ଡାକ୍ତର ପ୍ରତିନିଧି ମଣ୍ଡଳୀଙ୍କ ମଧ୍ୟରେ ଆଲୋଚନା ପରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ବୈଠକ ପରେ ଏ ସମ୍ପର୍କରେ ସୂଚନା ଦେଇ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମହାଲିଙ୍ଗ କହିଛନ୍ତି, ଆନ୍ଦୋଳନରତ ଡାକ୍ତରମାନେ ଆଜିଠାରୁ କାର୍ଯ୍ୟରେ ଯୋଗ ଦେଉଛନ୍ତି। ଆଲୋଚନା ବେଶ୍ ଫଳପ୍ରଦ ହୋଇଛି। ଓମ୍ସାର 10 ଦଫା ଦାବି ନେଇ ବୈଠକରେ ବିସ୍ତୃତ ଆଲୋଚନା ହୋଇଥିବା ସେ କହିଛନ୍ତି। ଦାବି ସମ୍ପର୍କରେ ଅଧିକ ବିଚାର ବିମର୍ଶ ପାଇଁ ଅର୍ଥ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି। ଆସନ୍ତା 22 ତାରିଖରେ କମିଟିର ପ୍ରଥମ ବୈଠକ ବସିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।
1: ଓଡ଼ିଶା ମେଡିକାଲ ସର୍ଭିସ ଆସୋସିଏସନ ଯୋଉ ଷ୍ଟ୍ରାଇକକୁ ଯାଇଥିଲେ ତାକୁ ସ୍ଥଗିତ ରଖିବା ପାଇଁ ନିଷ୍ପତ୍ତି ହେଲା, ଏବଂ ତାଙ୍କର ଯୋଉ 10 ଦାଫି ଯୋଉ ଥିଲା ଡିମାଣ୍ଡ, ତା ଉପରେ ଆମର ମଧ୍ୟ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା ହେଇଛି, ଏବଂ ତାଙ୍କର ଡିମାଣ୍ଡ ଗୁଡ଼ାକୁ ପୁଙ୍ଖାନୁପୁଙ୍ଖ ଭାବରେ ରିଏକ୍ସାମିନ ଡିମାଣ୍ଡକୁ କେମିତି ଆମେ ଆଗାମୀ ଦିନରେ ସମୟ ଅନୁସାରେ ତାକୁ କାର୍ଯ୍ୟକାରୀ କରିପାରିବା ତା ପାଇଁ ଗୋଟେ କମିଟି, ହାଇ ପାୱାର କମିଟି ଗୋଟେ ଗଠନ।
0: ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସହରାଞ୍ଚଳ ଦ୍ୱିତୀୟ ପର୍ଯ୍ୟାୟ ଅଧୀନରେ ବାରିପଦା ପୌରପାଳିକାର 61 ଜଣ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ହସ୍ତାନ୍ତର କରାଯାଇଛି। ପୌରପାଳିକାରେ ଆୟୋଜିତ ଆଜି ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ଏହି କାର୍ଯ୍ୟାଦେଶ ପ୍ରଦାନ କରିଛନ୍ତି। ସମାବେଶକୁ ସମ୍ବୋଧନ କରି ଡକ୍ଟର ମହାପାତ୍ର କହିଛନ୍ତି, ଗରିବ ଏବଂ ମଧ୍ୟବିତ୍ତ ପରିବାରଙ୍କ ଜୀବନଶୈଳୀରେ ଉନ୍ନତି ଆଣିବାକୁ ସରକାର ପ୍ରାଥମିକତା ପ୍ରଦାନ କରୁଛନ୍ତି। ପ୍ରତ୍ୟେକ ଯୋଗ୍ୟ ହିତାଧିକାରୀଙ୍କ ପାଖରେ ଏହି ଯୋଜନା ସୁଫଳ ପହଞ୍ଚାଇବାକୁ ସରକାର ପ୍ରୟାସ ଜାରି ରଖିଛନ୍ତି ବୋଲି ସେ କହିଛନ୍ତି। ବ୍ରହ୍ମପୁର ଉଧାନା ଅମୃତ ଭାରତ ଏକ୍ସପ୍ରେସ୍ ଆସନ୍ତା ସୋମବାରଠାରୁ ନିୟମିତ ଚଳାଚଳ କରିବ। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ଯାତ୍ରାର ଶୁଭାରମ୍ଭ କରିବେ। ପୂର୍ବରୁ ଏହି ଏକ୍ସପ୍ରେସ୍ ଟ୍ରେନ୍ ସପ୍ତାହକୁ ଥରେ ଏବଂ ପରେ 3 ଦିନ ଚଳାଚଳ କରୁଥିଲା। ତେବେ ଜିଲ୍ଲାର ପ୍ରାୟ 8 ଲକ୍ଷରୁ ଅଧିକ ଲୋକ ରାଜ୍ୟ ବାହାରେ ବିଶେଷକରି ସୁରଟରେ କାମ କରୁଥିବାରୁ ଆବଶ୍ୟକତାକୁ ଦୃଷ୍ଟିରେ ରଖି ରେଳବାଇ ବୋର୍ଡ ପକ୍ଷରୁ ବ୍ରହ୍ମପୁର ଉଧାନା ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ୍କୁ ପ୍ରତିଦିନ ଚଳାଚଳ କରିବା ଲାଗି ନିଷ୍ପତ୍ତି ଗ୍ରହଣ କରାଯାଇଛି। ରାୟଗଡ଼ା ଜିଲ୍ଲା ଆମ୍ବାଦୋଳା ଥାନା ଅନ୍ତର୍ଗତ ରଘୁବାରୀ ସଂରକ୍ଷିତ ଜଙ୍ଗଲରୁ ବିପୁଳ ମାଓ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି। ସିଆର୍ପିଏଫ୍, ଡିଭିଏଫ୍ ଏବଂ ଏସ୍ଓଜି ଯବାନଙ୍କ ମିଳିତ ତଲାସୀ ଅଭିଯାନ ବେଳେ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଗଚ୍ଛିତ ରହିଥିବା ଏହି ସାମଗ୍ରୀଗୁଡ଼ିକୁ ଜବତ କରାଯାଇଛି। ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ସୂଚନା ଆଧାରରେ ଏହି ତଲାସୀ ଅଭିଯାନ କରାଯାଇଥିଲା। ଜବତ ସାମଗ୍ରୀ ମଧ୍ୟରେ ଷ୍ଟେନ୍ଗନ୍, ରାଇଫଲ, ଅଫୁଟା ଗୁଳି, ମ୍ୟାଗାଜିନ୍, ଗନ୍ ପାଉଡର ଆଦି ରହିଥିବା ଜଣାପଡ଼ିଛି। ପୁରୀ ଶ୍ରୀମନ୍ଦିର ଗର୍ଭଗୃହ ବୈଷୟିକ ଯାଞ୍ଚ ଆସନ୍ତା 18 ତାରିଖରେ ଅନୁଷ୍ଠିତ ହେବ। ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଆଜି ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ମନ୍ଦିରରେ ସଫାସୁତୁରା କାର୍ଯ୍ୟ ସହ ନାଟମଣ୍ଡପ ଏବଂ ଭୋଗମଣ୍ଡପର ଯାଞ୍ଚ ତଥା ମରାମତି ଉପରେ ଏହି ଅବସରରେ ଗୁରୁତ୍ୱ ପ୍ରଦାନ କରାଯିବ। ଯାଞ୍ଚ ପରେ ବୈଠକ ଅନୁଷ୍ଠିତ ହୋଇ କମିଟିର ପରାମର୍ଶ ଆଧାରରେ ପରବର୍ତ୍ତୀ ପଦକ୍ଷେପ ନେଇ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ଶ୍ରୀମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରାଥମିକ ପର୍ଯ୍ୟାୟରେ ଦିଲ୍ଲୀ ଆଇଆଇଟି ବିଶେଷଜ୍ଞଙ୍କ ଉପସ୍ଥିତିରେ ଏଏସ୍ଆଇ ଏବଂ ଶ୍ରୀମନ୍ଦିର କୋର୍ କମିଟି ସଦସ୍ୟଙ୍କୁ ନେଇ ଯୁଗ୍ମ ଯାଞ୍ଚ କରାଯିବାକୁ ନିଷ୍ପତ୍ତି ହୋଇଛି। ପୁରୀ ଶ୍ରୀକ୍ଷେତ୍ର ଆଗାମୀ ରଥଯାତ୍ରାକୁ ଶୃଙ୍ଖଳିତ ତଥା ବ୍ୟବସ୍ଥିତ ଢଙ୍ଗରେ ସମ୍ପନ୍ନ କରିବା ଲକ୍ଷ୍ୟ ନେଇ ଆଜି ପୁରୀ ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟଠାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ପୁଲିସ୍ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସୁରକ୍ଷା ବ୍ୟବସ୍ଥା, ଟ୍ରାଫିକ୍ ନିୟମାବଳୀ ଆଦି ବିଭିନ୍ନ ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା ହୋଇଛି। ରଥଯାତ୍ରା ସମୟରେ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ମୋଟ 12,000ରୁ ଅଧିକ ପୁଲିସ୍ ମୁତୟନ କରାଯିବାକୁ ନିଷ୍ପତ୍ତି ହୋଇଛି। ଏଥିସହ ଅନ୍ୟାନ୍ୟ ସୁରକ୍ଷା ସଂସ୍ଥା ମଧ୍ୟ ନିୟୋଜିତ ହେବେ। ଏ ସମ୍ପର୍କରେ ସୂଚନା ଦେଇ ଶ୍ରୀ ଖୁରାନିଆ କହିଛନ୍ତି,
2: ଆମର ପାଇଁ ଗୋଟେ ଯୋଉ ଚ୍ୟାଲେଞ୍ଜ ରହିବ, ଯେମିତି ଆପଣମାନେ ଦେଖୁଛନ୍ତି ଜୋରରେ ବର୍ଷା ହେଉଛି, ସେଥିରେ ଯୋଉ ଚ୍ୟାଲେଞ୍ଜ ସୃଷ୍ଟି ହେବ ତାର ବିଷୟରେ ବି ଚର୍ଚ୍ଚା କରାଯାଇଛି। ଫୋର୍ସ ଯୋଉ ଆସିବ ସେମାନଙ୍କର ଆକୋମୋଡେସନର ବିଷୟରେ ଆମେ ଚର୍ଚ୍ଚା ହେଇଛୁ। ଭକ୍ତମାନେ ଯେମିତି ସୁରୁଖୁରୁରେ ପୁରୀରେ ପହଞ୍ଚି ପାରିବ, ଭଲରେ ଦର୍ଶନ କରିପାରିବ ଓ ଫେରି ପାରିବ, ସେସବୁ ବିଷୟରେ ଆମେ ଚର୍ଚ୍ଚା କରିଛୁ। ଓ ଆମେ ଆଶା କରୁଛୁ ଜନସାଧାରଣର ସହଯୋଗରେ 2026ର ରଥଯାତ୍ରା ଭଲରେ ପାରିତ ହେବ।
0: ତୁଳସୀ କ୍ଷେତ୍ର କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଙ୍କର ରଥଯାତ୍ରା ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ରଘୁରାମ ଆର୍ ଆୟାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନେତ୍ରୋତ୍ସବ, ନବଯୌବନ ବେଶ, ରଥଯାତ୍ରା ଏବଂ ବାହୁଡ଼ାଯାତ୍ରା ସମେତ ଠାକୁରଙ୍କର ବିଭିନ୍ନ ନୀତିକାନ୍ତି ନେଇ ଆଲୋଚନା ହୋଇଛି। ବିଦ୍ୟୁତ୍ ଓ ଜଳଯୋଗାଣ, ରାସ୍ତାଘାଟ ମରାମତି, ଜନସ୍ୱାସ୍ଥ୍ୟ ସମ୍ପର୍କିତ ପଦକ୍ଷେପ, ଅଗ୍ନି ନିର୍ବାପକ ବ୍ୟବସ୍ଥା ଆଦି ବିଭିନ୍ନ ପ୍ରସଙ୍ଗ ନେଇ ବିଭାଗୀୟ ଅଧିକାରୀ ସେମାନଙ୍କ ପ୍ରସ୍ତୁତି ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିଛନ୍ତି। ବୈଠକରେ ବିଧାୟକ ଗଣେଶ୍ୱର ବେହେରା, ଦୁର୍ଗା ପ୍ରସନ୍ନ ନାୟକଙ୍କ ସମେତ ଜିଲ୍ଲାସ୍ତରୀୟ ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ।

0: ଗଞ୍ଜାମ ଜିଲ୍ଲାରେ ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ, ରାଜସ୍ୱ ଆଦାୟ, ଖାଦ୍ୟ ସାମଗ୍ରୀ ବଣ୍ଟନ ଆଦି ବିଭିନ୍ନ ଯୋଜନାର ସ୍ଥିତି ନେଇ ଦକ୍ଷିଣାଞ୍ଚଳ ଆର୍ଡିସି ସଂଗ୍ରାମ କିଶୋରୀ ମହାପାତ୍ର ସମୀକ୍ଷା କରିଛନ୍ତି। ଜିଲ୍ଲାପାଳ ଭି କୀର୍ତ୍ତିଭାସନଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଶ୍ରୀ ମହାପାତ୍ର ବିଭିନ୍ନ ଯୋଜନାର କାର୍ଯ୍ୟକାରିତା ତଥା ପ୍ରକଳ୍ପଗୁଡ଼ିକର ସ୍ଥିତି ନେଇ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ରାଜ୍ୟ ତଥା ଜିଲ୍ଲାସ୍ତରୀୟ ଆଇନସେବା ପ୍ରାଧିକରଣ ପକ୍ଷରୁ ଆଜି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଏବଂ ଚାରାରୋପଣ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣ ଆନୁକୂଲ୍ୟରେ କଟକସ୍ଥିତ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ ପରିସରରେ ଚାରାରୋପଣ କରାଯାଇଛି। କାର୍ଯ୍ୟକ୍ରମରେ ହାଇକୋର୍ଟର ମୁଖ୍ୟ ବିଚାରପତି ତଥା ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣର ମୁଖ୍ୟ ପୃଷ୍ଠପୋଷକ ବିଚାରପତି ଜଷ୍ଟିସ୍ ହରିଶ ଟଣ୍ଡନ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ହାଇକୋର୍ଟର ବିଚାରପତି ତଥା ଜିଲ୍ଲାସ୍ତରୀୟ ବିଚାର ବିଭାଗୀୟ ଅଧିକାରୀ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଗଞ୍ଜାମ ଜିଲ୍ଲା ଛତ୍ରପୁର ତାଲୁକା ଆଇନସେବା କମିଟି ପକ୍ଷରୁ ବନ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। କମିଟିର ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲା ଦୌରାଜଜ୍ ପ୍ରଦୀପ କୁମାର ସାମଲଙ୍କ ପୌରୋହିତ୍ୟରେ ସ୍ଥାନୀୟ ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ପରିସରରେ ଏହି ଉପଲକ୍ଷେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କନ୍ଧମାଳ ଜିଲ୍ଲା କୋର୍ଟ ପରିସରରେ ଏହି ଅବସରରେ ଏକ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ନୟାଗଡ଼ ଜିଲ୍ଲା ଆଇନସେବା ପ୍ରାଧିକରଣ ଆନୁକୂଲ୍ୟରେ ମଧ୍ୟ ନୟାଗଡ଼ଠାରେ ଅନୁରୂପ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଯାଜପୁର ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ବନ ମହୋତ୍ସବ ଅବସରରେ ଆଙ୍କୁଲାସ୍ଥିତ ନ୍ୟାୟିକ ବିଭାଗ କାର୍ଯ୍ୟାଳୟ ପରିସରରେ ଚାରାରୋପଣ କରାଯାଇଛି। କଳାହାଣ୍ଡି ଜିଲ୍ଲା ଆଇନସେବା ପ୍ରାଧିକରଣ ତତ୍ତ୍ୱାବଧାନରେ ଭବାନୀପାଟଣା ଅନ୍ତର୍ଗତ ଦୁଆରଶୁଣୀସ୍ଥିତ ହାଇଟେକ୍ ପବ୍ଲିକ୍ ସ୍କୁଲ ପରିସରରେ ଚାରାରୋପଣ କାର୍ଯ୍ୟ ଅନୁଷ୍ଠିତ ହୋଇଛି। ମାଲକାନଗିରି ଜିଲ୍ଲାରେ ଜାରି ରହିଥିବା ବିଭିନ୍ନ ବିକାଶମୂଳକ କାର୍ଯ୍ୟର ସ୍ଥିତି ନେଇ ଜିଲ୍ଲାପାଳ ପ୍ରଥମେ ସରବିନ୍ଦ ରାଜଶିର୍କେ ସମୀକ୍ଷା କରିଛନ୍ତି। ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ କ୍ଷେତ୍ରୀୟ ପରିଦର୍ଶନରେ ଯାଇ ଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ପାଣିପାଗ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ତତ୍ସଂଲଗ୍ନ ଉତ୍ତର ପଶ୍ଚିମ ଓଡ଼ିଶା ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ରାଜ୍ୟରେ ଅଧିକ ସକ୍ରିୟ ହୋଇଛି। ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି। ପ୍ରବଳ ବର୍ଷା ନେଇ ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲାକୁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଲଘୁଚାପ ପ୍ରଭାବରେ ପବନ ବହିବା ସହିତ ସମୁଦ୍ର ଅଶାନ୍ତ ରହୁଥିବାରୁ ଆସନ୍ତା ସାତ ତାରିଖ ପର୍ଯ୍ୟନ୍ତ ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ ଆସନ୍ତା 20 ତାରିଖରୁ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ। ସରକାରଙ୍କ ସହ ଆଲୋଚନା ପରେ ଡାକ୍ତର ଆନ୍ଦୋଳନ ସ୍ଥଗିତ। ପୁରୀ ଶ୍ରୀମନ୍ଦିର ଗର୍ଭଗୃହ ବୈଷୟିକ ଯାଞ୍ଚ ଆସନ୍ତା 18 ତାରିଖରେ ଅନୁଷ୍ଠିତ ହେବା ନେଇ ଶ୍ରୀମନ୍ଦିର ପ୍ରଶାସନର ନିଷ୍ପତ୍ତି ଏବଂ ରାଜ୍ୟର ବିଭିନ୍ନ ସ୍ଥାନରେ ଆସନ୍ତା 2 ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ନେଇ ଅନୁମାନ କରିଛି ପାଣିପାଗ ବିଭାଗ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆଜିର ପ୍ରସଙ୍ଗ ଶାନ୍ତିପୂର୍ଣ୍ଣ ବିଶ୍ୱ ପାଇଁ ସମବାୟ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନା ମହେନ୍ଦ୍ର କୁମାର ମାଝୀ। ସମବାୟ ହେଉଛି ମିଳିମିଶି କାମ କରିବା ଏବଂ ଏହା ସାମାଜିକ ଓ ଆର୍ଥିକ ବିକାଶର ମୂଳଦୁଆ। ସମବାୟ ମାଧ୍ୟମରେ ସମଗ୍ର ଦେଶରେ ବିକାଶର ଧ୍ୱନି ପ୍ରତିଧ୍ୱନିତ ହେଉଛି। ଚାଷ କ୍ଷେତ୍ରଠାରୁ ଆରମ୍ଭ କରି ମହିଳା ଏବଂ କ୍ଷୁଦ୍ର ଉଦ୍ୟୋଗୀଙ୍କୁ ସଶକ୍ତ କରିବାରେ ସମବାୟ କ୍ଷେତ୍ର ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ସମବାୟ ହେଉଛି ଏଭଳି ଏକ ଲୋକକୈନ୍ଦ୍ରିକ ଉଦ୍ୟୋଗ ଯାହାର ମାଲିକାନା, ନିୟନ୍ତ୍ରଣ ଏବଂ ପରିଚାଳନା ସେହି ଗୋଷ୍ଠୀର ସଦସ୍ୟଙ୍କ ଦ୍ୱାରା ସମ୍ପନ୍ନ ହୋଇଥାଏ। ଆର୍ଥିକ, ସାମାଜିକ ଏବଂ ସାଂସ୍କୃତିକ ଆବଶ୍ୟକତା ତଥା ଆକାଂକ୍ଷା ପୂରଣ କରିବାରେ ସମବାୟ କ୍ଷେତ୍ର ଏକ ଉତ୍କୃଷ୍ଟ ମଞ୍ଚ ପ୍ରଦାନ କରୁଛି। ତୃଣମୂଳ ସ୍ତରରୁ ଲୋକ ସଶକ୍ତ ହେଉଛନ୍ତି। ବିଶ୍ୱସ୍ତରରେ ଏହାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ବର୍ଷ ଜୁଲାଇ ମାସ ପ୍ରଥମ ଶନିବାରକୁ ଅନ୍ତର୍ଜାତୀୟ ସମବାୟ ଦିବସ ଭାବେ ପାଳନ କରାଯାଉଛି। ସମବାୟ କ୍ଷେତ୍ର ନେଇ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଏବଂ ଏହାର ଗୁରୁତ୍ୱକୁ ପ୍ରତିପାଦନ କରିବା ଲକ୍ଷ୍ୟ ନେଇ ଆଜି ଏହି ଦିବସ ପାଳନ କରାଯାଇଥାଏ। ସମଗ୍ର ଦେଶରେ ଏହି ଉପଲକ୍ଷେ ଆଜି ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଚଳିତ ବର୍ଷର ବିଷୟବସ୍ତୁ ରହିଛି ଶାନ୍ତିପୂର୍ଣ୍ଣ ବିଶ୍ୱ ପାଇଁ ସମବାୟ। ସାମ୍ପ୍ରତିକ ସଂଘର୍ଷମୟ ବୈଶ୍ୱିକ ପରିସ୍ଥିତିରେ ଏକ ଏକୀକୃତ, ସୁଦୃଢ଼ ଓ ଶାନ୍ତିପୂର୍ଣ୍ଣ ସମାଜ ଗଠନରେ ସମବାୟର ଭୂମିକା ଉପରେ ଏହି ପ୍ରସଙ୍ଗ ଆଲୋକପାତ କରୁଛି। ଅନ୍ତର୍ଜାତୀୟ ସମବାୟ ଦିବସ ପ୍ରଥମେ 1923 ପାଳନ କରାଯାଇଥିଲା। ତେବେ 1995 ମିଳିତ ଜାତିସଂଘ ଏହାକୁ ଆନୁଷ୍ଠାନିକ ଭାବେ ସ୍ୱୀକୃତି ପ୍ରଦାନ କରିଥିଲା। ମିଳିମିଶି କାମ କରିବା

0: କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ବାରିପଦା ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ରାତି 7ଟା। ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଆଦିବାସୀ ସଙ୍ଗୀତ, ଉପସ୍ଥାପନା ମହେନ୍ଦ୍ରନାଥ ମୁର୍ମୁ। ଆଜି ଏଥିରେ ଶୁଣିବା ମୁଣ୍ଡାରୀ ସମ୍ପ୍ରଦାୟର ଗୀତ। ପରିବେଷଣ କରିଛନ୍ତି ଶିଳ୍ପୀ ସୋମନାଥ ସିଂ ଏବଂ ତାଙ୍କର ସାଥୀ କଳାକାର।
1: ଆଜିର ଆଦିବାସୀ ସଙ୍ଗୀତ କାର୍ଯ୍ୟକ୍ରମରେ ମୁଣ୍ଡାରୀ ସମ୍ପ୍ରଦାୟର ଗୀତ ଶୁଣନ୍ତୁ। ପରିବେଷଣ କରିଛନ୍ତି ସୋମନାଥ ସିଂ ଏବଂ ତାଙ୍କର ସାଥୀ କଳାକାରମାନେ। ଯମୁନା ନଦୀକୂଳ ବୃନ୍ଦାବନରେ ଶ୍ରୀକୃଷ୍ଣ ଯେତେବେଳେ ବଂଶୀ ବଜାଉଥିଲେ, ସେତେବେଳେ ସେହି ନଦୀକୂଳ କଦମ୍ବ ଗଛ ମୂଳ ବଂଶୀର ସ୍ୱରରେ କମ୍ପି ଯାଉଥିଲା ଏବଂ ସମସ୍ତଙ୍କର ମନକୁ ଟାଣି ନେଉଥିଲା।

କରମ ଠାକୁର ଘରକୁ ଆସିବା ପୂର୍ବରୁ ପାହାଡ଼ ଉପରେ କିମ୍ବା ନଦୀ ତୁଠରେ ରହିଥାନ୍ତି, କିନ୍ତୁ ଦେଖା ଦିଅନ୍ତି ନାହିଁ। ପାହାଡ଼ ଉପରୁ କରମ ଡାଳ ଆଣି ନଦୀରୁ ବାଲି ଉଠାଇ ଆଣି ସଂଗ୍ରହ କରାଯାଏ, ସେତେବେଳେ କରମ ଠାକୁର ଦେଖା ଦିଅନ୍ତି।

ସୋମନାଥ ସିଂ ଏବଂ ତାଙ୍କର ସାଥୀମାନେ ଗାଇଥିବା ଗୀତ ଶୁଣୁଛନ୍ତି। ସାଥୀମାନେ ହେଲେ କାଳିଚରଣ ସିଂ, ମଙ୍ଗଲ ସିଂ, ଭଗ ସିଂ, ସୁନାରାମ ସିଂ, କଟି ସିଂ, ଲାଲମୋହନ ସିଂ, ମାଳତ୍ରୀ ସିଂ, ବାଲେ ସିଂ ଏବଂ ଲିଲମଣି ସିଂ।

0: ଶୁଣୁଥିଲେ ଆଦିବାସୀ ସଙ୍ଗୀତ କାର୍ଯ୍ୟକ୍ରମରେ ମୁଣ୍ଡାରୀ ସମ୍ପ୍ରଦାୟର ଗୀତ ପରିବେଷଣ କରିଥିଲେ ଶିଳ୍ପୀ ସୋମନାଥ ସିଂ ଏବଂ ତାଙ୍କର ସାଥୀ କଳାକାରମାନେ। ଆକାଶବାଣୀ ବାରିପଦା ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ଏବଂ ପରେ ପରେ ଜିଲ୍ଲା ହଲଚଲ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।
1: ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ଦେଶର ତୃତୀୟ ସେମିକଣ୍ଡକ୍ଟର ପ୍ଲାଣ୍ଟକୁ ଆଜି ଗୁଜରାଟରେ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ। ଆସନ୍ତା 20 ତାରିଖରୁ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ। ଇରାନର ପୂର୍ବତନ ସର୍ବୋଚ୍ଚ ନେତା ଆୟାତୁଲ୍ଲା ସୟଦ ଅଲ୍ଲି ଖାମନେଇଙ୍କର ଅନ୍ତ୍ୟେଷ୍ଟିକ୍ରିୟା କାର୍ଯ୍ୟକ୍ରମ ଆଜିଠାରୁ ଆରମ୍ଭ। ଦ୍ୱିତୀୟ T20 ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ରେ ଇଂଲଣ୍ଡ ବିପକ୍ଷରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ଭାରତର ନିଷ୍ପତ୍ତି ଏବଂ ଫିଫା ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟର 16 ପର୍ଯ୍ୟାୟ ଆରମ୍ଭ ହେବ ଆଜିଠାରୁ। ଭାରତର ସେମିକଣ୍ଡକ୍ଟର ମିଶନକୁ ଏକ ପ୍ରମୁଖ ପ୍ରୋତ୍ସାହନ ସ୍ୱରୂପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସନ୍ଧ୍ୟାରେ ଗୁଜରାଟ ଗସ୍ତ କରି ସାନନ୍ଦଠାରେ ସେମିକଣ୍ଡକ୍ଟର ଆସେମ୍ବ୍ଲି ଏବଂ ପରୀକ୍ଷଣ କେନ୍ଦ୍ରର ଉଦ୍ଘାଟନ କରିଛନ୍ତି। 7,500 କୋଟିରୁ ଅଧିକ ଟଙ୍କା ବ୍ୟୟରେ ନିର୍ମିତ ଏହି ପ୍ରକଳ୍ପ ଦେଶର ସେମିକଣ୍ଡକ୍ଟର ନିର୍ମାଣ କ୍ଷେତ୍ରରେ ଏକ ପ୍ରମୁଖ ମାଇଲଖୁଣ୍ଟ ଭାବେ ସାବ୍ୟସ୍ତ ହେବ ବୋଲି କୁହାଯାଇଛି। ଏହି କେନ୍ଦ୍ରରୁ ବାର୍ଷିକ 5 ବିଲିୟନ୍ ପର୍ଯ୍ୟନ୍ତ ସେମିକଣ୍ଡକ୍ଟର ଚିପ୍ ଉତ୍ପାଦିତ ହେବାର ସୁବିଧା ରହିଛି। ଏହାଦ୍ୱାରା ବିଶ୍ୱସ୍ତରରେ ଏ କ୍ଷେତ୍ରରେ ଦେଖାଦେଉଥିବା କ୍ରମବର୍ଦ୍ଧିଷ୍ଣୁ ଚାହିଦା ପୂର୍ଣ୍ଣ କରିବା ଦିଗରେ ଏହି ସେମିକଣ୍ଡକ୍ଟର ପ୍ରକଳ୍ପ ସଫଳ ହୋଇପାରିବ। ଏହି ଅବସରରେ ଆୟୋଜିତ ଏକ ସମାବେଶରେ ଉଦ୍ବୋଧନ ଦେଇ ଶ୍ରୀ ମୋଦି କହିଛନ୍ତି, ଭାରତ ଯେଉଁ ପ୍ରକଳ୍ପ ଲାଗି ଥରେ ସଂକଳ୍ପବଦ୍ଧ ହୁଏ ତାହାକୁ ସମ୍ପୂର୍ଣ୍ଣ କରିବା ଦିଗରେ ନିଜର ପ୍ରତିବଦ୍ଧତା ପ୍ରତିପାଦିତ କରିଥାଏ ବୋଲି ଆଜିର ଏହି ସେମିକଣ୍ଡକ୍ଟର ପ୍ରକଳ୍ପର ଲୋକାର୍ପଣରୁ ପ୍ରତିଫଳିତ ହେଉଛି। 5 ବର୍ଷ ପୂର୍ବେ ଦେଶକୁ ଏକ ସେମିକଣ୍ଡକ୍ଟର ହବ୍ ରୂପେ ପରିଣତ କରିବା ଲାଗି ସଂକଳ୍ପ ନିଆଯାଇଥିଲା। ମେକ୍ ଇନ୍ ଇଣ୍ଡିଆ ଓ ଡିଜାଇନ୍ ଇନ୍ ଇଣ୍ଡିଆ ମନ୍ତ୍ରକୁ ନେଇ ଦେଶ ଏ କ୍ଷେତ୍ରରେ ଅଗ୍ରସର ହୋଇଥିଲା। ଏହାର ଫଳସ୍ୱରୂପ ଆଜି ଚିପ୍ ଉତ୍ପାଦନ ଲାଗି ଦେଶର ତୃତୀୟ ସେମିକଣ୍ଡକ୍ଟର ପ୍ଲାଣ୍ଟ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଛି ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ମତବ୍ୟକ୍ତ କରିଛନ୍ତି।
2: ଆଜ୍ କା ଏ କାର୍ଯ୍ୟକ୍ରମ ଇସ୍ ବାତ୍

0: का प्रमाण है कि भारत जो ठान लेता है वो करके दिखाता है। 5 साल पहले भारत ने संकल्प लिया था कि देश को सेमीकंडक्टर हब बनाएंगे। हम डिजाइन इन इंडिया, मेक इन इंडिया के मंत्र को लेकर आगे बढ़े और आज देश के तीसरे सेमीकंडक्टर प्लांट में भी चिप पैकेजिंग का कमर्शियल प्रोडक्शन शुरू हो रहा है।
1: ଏହି ସମାବେଶରେ ଉଦ୍ବୋଧନ ଦେଇ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଏହି ପ୍ଲାଣ୍ଟରେ ଉତ୍ପାଦିତ ହେବାକୁ ଥିବା ଚିପ୍ସଗୁଡ଼ିକୁ କାର୍, ସ୍କୁଟର ଏବଂ ବିଭିନ୍ନ ଶିଳ୍ପାନୁଷ୍ଠାନରେ ବ୍ୟବହୃତ ହୋଇପାରିବ। ଏତଦ୍ବ୍ୟତୀତ ଭାରତରେ ନିର୍ମିତ ଚିପ୍ସଗୁଡ଼ିକ ଏଣିକି ଜାପାନ, ଆମେରିକା ଏବଂ ୟୁରୋପକୁ ରପ୍ତାନୀ କରାଯିବ। ସେମିକଣ୍ଡକ୍ଟର ପ୍ଲାଣ୍ଟ ଉପରେ ଆଲୋକପାତ କରି ଶ୍ରୀ ବୈଷ୍ଣବ କହିଛନ୍ତି,
2: ଆଜ୍ ଭାରତ କା ତୀସରା ସେମିକଣ୍ଡକ୍ଟର ପ୍ଲାଣ୍ଟ ଚାଲୁ ହୋ ରହା ହେ। ମାନ୍ୟ ପ୍ରଧାନମନ୍ତ୍ରୀ ଜୀ ନେ 28 ଫରବରୀ କୋ ପହଲା ପ୍ଲାଣ୍ଟ चालू किया और 31 मार्च को दूसरा प्लांट चालू किया और आज 4 जुलाई को तीसरा प्लांट। जिस तेजी से माननीय प्रधानमंत्री जी ने कैबिनेट में 12 प्लांट अप्रूव किए और 12 प्लांट में से 3 में कॉमर्शियल प्रोडक्शन चालू हुआ, आज दुनिया भर में भारत की सेमीकंडक्टर क्षमता पर एक नया विश्वास उठ खड़ा हुआ है।
1: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦିନିକିଆ ରାଜସ୍ଥାନ ଓ ଗୁଜରାଟ ଗସ୍ତରେ ଯାଇଛନ୍ତି। ପ୍ରଥମେ ସେ ରାଜସ୍ଥାନ ଗସ୍ତ କରି 1,06,000 କୋଟି ଟଙ୍କାର ଉର୍ଦ୍ଧ୍ୱ ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଛନ୍ତି। ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ପେଟ୍ରୋକେମିକାଲ୍ସ, ସହରାଞ୍ଚଳ ପରିବହନ, ରେଳ ଏବଂ ସଡ଼କ ଯୋଗାଯୋଗ, ନବୀକରଣୀୟ ଶକ୍ତି ଓ ବିଦ୍ୟୁତ୍ ପରିବହନ ଆଦି କ୍ଷେତ୍ର ଅନ୍ତର୍ଭୁକ୍ତ। ଯୋଧପୁର ବିମାନ ବନ୍ଦରର ନୂତନ ଟର୍ମିନାଲ୍ ଅଟ୍ଟାଳିକାକୁ ଉଦ୍ଘାଟନ କରିବା ପରେ ପ୍ରଧାନମନ୍ତ୍ରୀ ବାଲତାରା ଜିଲ୍ଲା ଅନ୍ତର୍ଗତ ପଛପଦରାଠାରେ ଗ୍ରୀନ୍ଫିଲ୍ଡ ରିଫାଇନାରୀ ପେଟ୍ରୋକେମିକାଲ୍ସ କମ୍ପ୍ଲେକ୍ସକୁ ଦେଶ ଉଦ୍ଦେଶ୍ୟରେ ଲୋକାର୍ପଣ କରିଛନ୍ତି। ଏଥିସହିତ ଶ୍ରୀ ମୋଦି ଜୟପୁର ମେଟ୍ରୋ ଦ୍ୱିତୀୟ ପର୍ଯ୍ୟାୟ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ଆୟୋଜିତ ଏକ ଜନସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ପଶ୍ଚିମ ଏସିଆ ବିବାଦ ଏକବିଂଶ ଶତାବ୍ଦୀର ସବୁଠାରୁ ବଡ଼ ଶକ୍ତି ସଙ୍କଟ ଭାବେ ଉଭା ହୋଇଛି। ତେବେ ସମୟୋଚିତ ନିଷ୍ପତ୍ତି, କୂଟନୈତିକ ପଦକ୍ଷେପ ଏବଂ ଜାତୀୟ ସମ୍ବଳର ଉପଯୁକ୍ତ ପରିଚାଳନା ମାଧ୍ୟମରେ ଭାରତ ଏହି ଆହ୍ୱାନକୁ ସଫଳତାର ସହ ମୁକାବିଲା କରିପାରିଛି। ବିଶ୍ୱବ୍ୟାପୀ ବିଭିନ୍ନ ଦେଶ ସହିତ ଭାରତର ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ହିଁ ଏହି ସଙ୍କଟ ସମୟରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛି। ଏହାର ଫଳସ୍ୱରୂପ ପୂର୍ବରୁ ଭାରତ ପ୍ରାୟ 25-26 ଦେଶରୁ ଶକ୍ତି ଉତ୍ସ ଆମଦାନୀ କରୁଥିଲା। ତେବେ ଏହି ସଙ୍କଟ ସମୟରେ ବନ୍ଧୁ ରାଷ୍ଟ୍ରଙ୍କ ସଂଖ୍ୟା 40 ବୃଦ୍ଧି ପାଇଛି। ଏହାଦ୍ୱାରା ବିଶ୍ୱସ୍ତରରେ ଇନ୍ଧନ ଯୋଗାଣ ବାଧାପ୍ରାପ୍ତ ହେବା ସତ୍ତ୍ୱେ ଭାରତରେ ଏହାର ନିରବଚ୍ଛିନ୍ନ ଯୋଗାଣ ଜାରି ରହିଥିଲା ବୋଲି ଶ୍ରୀ ମୋଦି କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି ସଙ୍କଟ ସ୍ଥିତି ଅନୁଭୂତ ହେବା ମାତ୍ରେ ଭାରତ ନିଜର ରିଫାଇନାରୀ ସାମର୍ଥ୍ୟ ଉପରେ ପ୍ରାଧାନ୍ୟ ଦେଇ ପଦକ୍ଷେପ ନେବା ଆରମ୍ଭ କରିଥିଲା। ଶିଳ୍ପାନୁଷ୍ଠାନ ଲାଗି ବ୍ୟବହୃତ ହେଉଥିବା ଗ୍ୟାସ୍ ବଦଳରେ ଘରୋଇ ବ୍ୟବହାର ପାଇଁ ଏଲ୍ପିଜି ପ୍ରସ୍ତୁତ କରିବା ଲାଗି ରିଫାଇନାରୀଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହି ନିର୍ଦ୍ଦେଶ ଦେବାର 7 ମଧ୍ୟରେ ଦେଶର ଏଲ୍ପିଜି ଉତ୍ପାଦନରେ ଉଲ୍ଲେଖନୀୟ ବୃଦ୍ଧି ଘଟିଥିଲା। ଫଳରେ ଦେଶରେ ପୂର୍ବରୁ 35,000 ମେଟ୍ରିକ୍ ଟନ୍ ଏଲ୍ପିଜି ପ୍ରସ୍ତୁତ ହେଉଥିବା ବେଳେ ଏହି ସଙ୍କଟ ସମୟରେ ଏହା 54,000 ମେଟ୍ରିକ୍ ଟନ୍ରେ ପହଞ୍ଚିଥିଲା ବୋଲି ଶ୍ରୀ ମୋଦି ମତବ୍ୟକ୍ତ କରିଛନ୍ତି।
0: हमने संकट शुरू होते ही रिफाइनरीज के सामर्थ्य पर फोकस किया। औद्योगिक काम के लिए जो गैस बनती थी उसकी जगह रिफाइनरीज को रसोई गैस एलपीजी बनाने के लिए कहा गया और 7 के भीतर भीतर एलपीजी के उत्पादन में बढ़ोतरी हुई। पहले जो 35,000 मैट्रिक टन एलपीजी का उत्पादन देश में होता था, संकट के दौरान वो 54,000 मैट्रिक टन बढ़ गया।
1: आपण माने संवाद सुनुछंती आकाशवाणी रो। ସଂସଦର ମୌସୁମୀ ଅଧିବେଶନ ଆସନ୍ତା 20 ଆରମ୍ଭ ହେବ। ଏହି ଅଧିବେଶନ ଅଗଷ୍ଟ 13 ପର୍ଯ୍ୟନ୍ତ ଚାଲିବ ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ସୂଚନା ଦେଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ରିଜିଜୁ କହିଛନ୍ତି, ଏହି ଅଧିବେଶନ ସମ୍ପର୍କିତ ପ୍ରସ୍ତାବ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ଅନୁମୋଦିତ ହୋଇଛି। ଇରାନର ପୂର୍ବତନ ସର୍ବୋଚ୍ଚ ନେତା ଆୟତୁଲ୍ଲା ସୟଦ ଅଲ୍ଲୀ ଖାମନେଇଙ୍କର 6 ଅନ୍ତ୍ୟେଷ୍ଟିକ୍ରିୟା କାର୍ଯ୍ୟକ୍ରମ ତେହେରାନଠାରେ ଆଜିଠାରୁ ଆରମ୍ଭ ହୋଇଛି। ଏହି ଅବସରରେ ହଜାର ହଜାର ଇରାନବାସୀ ଖାମନେଇଙ୍କ ପ୍ରତି ନିଜର ଶେଷ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ନିମନ୍ତେ ଏକତ୍ରିତ ହୋଇଛନ୍ତି। ଏହି ଅବସରରେ ଇରାନର ବରିଷ୍ଠ ନେତୃବୃନ୍ଦ, ସାମରିକ କମାଣ୍ଡର ଏବଂ ବିଦେଶୀ ଅତିଥିଗଣ ଖାମନେଇଙ୍କ ପ୍ରତି ନିଜର ସମ୍ମାନ ପ୍ରଦର୍ଶନ ଲାଗି ତେହେରାନର ଗ୍ରାଣ୍ଡ ମୋସଲାଠାରେ ଏକତ୍ରିତ ହୋଇଛନ୍ତି। ଭାରତ ପକ୍ଷରୁ ବିହାରର ରାଜ୍ୟପାଳ, ଅବସରପ୍ରାପ୍ତ ଲେଫ୍ଟନାଣ୍ଟ ଜେନେରାଲ ସାଇଦ ଆତନ ହସନ ଏବଂ ବୈଦେଶିକ ବ୍ୟାପାର

0: ରାଷ୍ଟ୍ରମନ୍ତ୍ରୀ ପବିତ୍ର ମାର୍ଗାରିଟା ଖାମ୍ନେଙ୍କ ଶେଷକୃତ୍ୟରେ ସାମିଲ ହୋଇଛନ୍ତି। ଏହାଛଡ଼ା ରୁଷ ରାଷ୍ଟ୍ରପତି ଡିମିତ୍ରୀ ମେଦଭେଦେବ, ଆଫଗାନିସ୍ତାନର କାର୍ଯ୍ୟକାରୀ ବୈଦେଶିକ ମନ୍ତ୍ରୀ ଅମୀର ଖାଁ ମୁତାକି ଏବଂ ଚୀନ୍ର ବରିଷ୍ଠ ପ୍ରତିନିଧି ହେ ଉଇଙ୍କ ସମେତ ବିଭିନ୍ନ ଦେଶର ପ୍ରତିନିଧି ଏଥିରେ ସାମିଲ ହୋଇଛନ୍ତି। ଏଠାରେ ସୂଚନା ଦିଆଯାଇପାରେ, ଗତ ଫେବୃୟାରୀ 28 ତାରିଖରେ ଇରାନ ସହ ଯୁଦ୍ଧ ସମୟରେ ଆମେରିକା ଓ ଇସ୍ରାଏଲ ପକ୍ଷରୁ ହୋଇଥିବା ବିମାନ ଆକ୍ରମଣ ଫଳରେ ଖାମ୍ନେଙ୍କର ମୃତ୍ୟୁ ହୋଇଥିଲା। ସରକାର ମୂଲ୍ୟ ସ୍ଥିରୀକରଣ ବଫର ଲାଗି ପିଆଜ ସଂଗ୍ରହ ମୂଲ୍ୟରେ 13% ବୃଦ୍ଧି କରିଛନ୍ତି। ଫଳରେ କ୍ୱିଣ୍ଟାଲ ପିଛା ଏହି ଦର 1875 ଟଙ୍କାରୁ ବୃଦ୍ଧି ପାଇ 2125 ଟଙ୍କାରେ ପହଞ୍ଚିଛି। ଏହି ନୂତନ ଦର ଆଜିଠାରୁ ଲାଗୁ ହୋଇଛି ବୋଲି ଉପଭୋକ୍ତା ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ମନ୍ତ୍ରଣାଳୟ କହିଛି ଏହି ସଂଶୋଧିତ ସଂଗ୍ରହ ଦର ଦ୍ୱାରା ପିଆଜ ଚାଷୀମାନେ ଉପକୃତ ହୋଇପାରିବେ। ଦେଶ ନିର୍ମାଣ କ୍ଷେତ୍ରରେ ଭାରତୀୟ ଖେଳଣା ଉତ୍ପାଦନକାରୀଙ୍କର ଏକ ପ୍ରମୁଖ ଅବଦାନ ରହିଛି ବୋଲି ବାଣିଜ୍ୟ ଶିଳ୍ପମନ୍ତ୍ରୀ ପୀୟୂଷ ଗୋଏଲ କହିଛନ୍ତି। ଆଜି ନୂଆଦିଲ୍ଲୀଠାରେ ଅନୁଷ୍ଠିତ 17ତମ ଖେଳଣା ବିଜ୍ ଆନ୍ତର୍ଜାତିକ ବିଟୁବି ପ୍ରଦର୍ଶନୀରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି। ଶ୍ରୀ ଗୋଏଲ କହିଛନ୍ତି, ଦେଶକୁ ଏଣିକି ଖେଳଣା ଆମଦାନୀ ହାର ହ୍ରାସ ପାଇବାରେ ଲାଗିଛି। ମେଡ୍ ଇନ୍ ଇଣ୍ଡିଆ ଉତ୍ପାଦଗୁଡ଼ିକ ଘରୋଇ ଖେଳଣା ବଜାରରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି। ଭାରତକୁ ବିଶ୍ୱ ଖେଳଣା ହବ୍ ରୂପେ ଗଢ଼ି ତୋଳିବା ଦିଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଷ୍ଟିକୋଣକୁ ସଫଳ କରିବା ଲାଗି ମେଡ୍ ଇନ୍ ଇଣ୍ଡିଆ ଏବଂ ଜାତୀୟ ଖେଳଣା କାର୍ଯ୍ୟାନୁଷ୍ଠାନ ଯୋଜନା 2020 କାର୍ଯ୍ୟକାରୀ କରାଯାଇଥିଲା। ଏହାଦ୍ୱାରା ଖେଳଣା ନିର୍ମାଣ କ୍ଷେତ୍ରରେ ରୂପାନ୍ତରୀକରଣ ସମ୍ଭବ ହୋଇଥିଲା ବୋଲି ଶ୍ରୀ ଗୋଏଲ କହିଛନ୍ତି। ମାଞ୍ଚେଷ୍ଟରରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ T20 ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ ଜାରି ରହିଛି। ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଛି। 5 ମ୍ୟାଚ୍ ବିଶିଷ୍ଟ ଏହି ସିରିଜ୍ର ପ୍ରଥମ ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ ହୋଇଥିଲା। ଫିଫା ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟର 16 ପର୍ଯ୍ୟାୟ ଆଜିଠାରୁ ଆରମ୍ଭ ହେବ। ଆଜି ରାତିରେ ଟେକ୍ସାସ୍ଠାରେ କାନାଡ଼ା ଓ ମରକୋ ମଧ୍ୟରେ ମୁକାବିଲା ହେବ। ଏହି ମ୍ୟାଚ୍ ଭାରତୀୟ ସମୟ ରାତି 10:30 ଆରମ୍ଭ ହେବ। ସେହିଭଳି ଏହି ପର୍ଯ୍ୟାୟରେ ଅନ୍ୟ ଏକ ମ୍ୟାଚ୍ରେ ପାରାଗୁଏ ଫ୍ରାନ୍ସକୁ ଭେଟିବ। ଆମେରିକାର ଫିଲାଡେଲଫିଆଠାରେ ଏହି ମ୍ୟାଚ୍ ଭାରତୀୟ ସମୟ ରାତି 2:30 ଆରମ୍ଭ ହେବ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଦେଶର ତୃତୀୟ ସେମିକଣ୍ଡକ୍ଟର ପ୍ଲାଣ୍ଟକୁ ଆଜି ଗୁଜରାଟରେ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ। ଆସନ୍ତା 20 ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ। ଇରାନର ପୂର୍ବତନ ସର୍ବୋଚ୍ଚ ନେତା ଆୟତୁଲ୍ଲା ସାୟିଦ ଅଲ୍ଲୀ ଖାମ୍ନେଙ୍କର ଅନ୍ତ୍ୟେଷ୍ଟିକ୍ରିୟା କାର୍ଯ୍ୟକ୍ରମ ଆଜିଠାରୁ ଆରମ୍ଭ। ଦ୍ୱିତୀୟ T20 ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ରେ ଇଂଲଣ୍ଡ ବିପକ୍ଷରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ଭାରତର ନିଷ୍ପତ୍ତି ଏବଂ ଫିଫା ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟର 16 ପର୍ଯ୍ୟାୟ ଆରମ୍ଭ ହେବ ଆଜିଠାରୁ। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ କନ୍ଧମାଳ ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ କନ୍ଧମାଳ ସମ୍ବାଦଦାତା ଉତ୍ପଳ କୁମାର ସାହୁ ଓ ଉପସ୍ଥାପନାରେ ମୁଁ ନୀନା ସାହୁ। କେନ୍ଦ୍ରରେ ଭାରତ ସରକାରଙ୍କ 12 ପୂର୍ତ୍ତି ଓ ରାଜ୍ୟରେ 2 ପୂର୍ତ୍ତି ଉପଲକ୍ଷେ କନ୍ଧମାଳ ଜିଲ୍ଲାରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା ସାମ୍ବାଦିକ ଓ ବୁଦ୍ଧିଜୀବୀମାନଙ୍କ ସହ ଆଲୋଚନା କରିଛନ୍ତି। ଖୁବ୍ ଶୀଘ୍ର ଗୁଦାରୀ ଏୟାର ଷ୍ଟ୍ରିପ୍ କାର୍ଯ୍ୟ ଆରମ୍ଭ ହେବ ଓ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଚଳିତ ମାସରୁ 10 ଚାଉଳ ମିଳିବ ବୋଲି ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି।
3: 5 ଏବଂ 2 କିସ୍ତିରେ 1,02,00,000 ଲୋକ ପାଖରେ ଅଦ୍ୟାବଧି ସୁଭଦ୍ରା ପହଞ୍ଚିସାରିଛି ଏବଂ କନ୍ଧମାଳ ଜିଲ୍ଲା ମଧ୍ୟ ସେଥିରୁ ବାଦ ପଡ଼ିନାହିଁ। 1,84,000 ମହିଳାଙ୍କୁ ମଧ୍ୟ ସୁଭଦ୍ରା ଯୋଜନାରେ ଅନ୍ତର୍ଭୁକ୍ତ ହୋଇସାରିଛି ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ଏବେ ଗରିବ କଲ୍ୟାଣ ଯୋଜନାରେ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଯେଉଁଠି 3,26,00,000 ଲୋକ ହିତାଧିକାରୀଙ୍କୁ ଏଇ ମାସଠାରୁ 10 କେଜି ଚାଉଳ ମିଳିବ। ବଡ଼ ଖୁସିର କଥା, କନ୍ଧମାଳ ଜିଲ୍ଲାରେ ମଧ୍ୟ 1,86,000 ଲୋକ ମଧ୍ୟ ଉପକୃତ ହେବେ ହିତାଧିକାରୀ 10 କେଜି ଚାଉଳ ପାଇବେ। କୌଣସି କ୍ଷେତ୍ରରେ ଅପାର ସମ୍ଭାବନାର ଜିଲ୍ଲା ଆମର କନ୍ଧମାଳ ଜିଲ୍ଲା, ଯେଉଁଠି 54% ଆଦିବାସୀ ଅଧ୍ୟୁଷିତ ଜିଲ୍ଲା, ଏଇଠି ଅପାର ସମ୍ଭାବନା ମୁଁ ପୁଣି ଥରେ କହି ରଖିଛି। ଏବଂ ଯେଉଁଠି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଆଗ୍ରହ ଅଛି, ଯେଉଁଠି ପର୍ଯ୍ୟଟନର ବିକାଶ ହୋଇପାରିବ ଏବଂ ସମସ୍ତ ପର୍ଯ୍ୟଟକଙ୍କୁ ଆକର୍ଷଣ କଲା ଭଳିଆ ଏ ଭୂମି, ତାର ବିକାଶ ପାଇଁ ମାନ୍ୟବର ମୁଖ୍ୟ

0: ପ୍ରଧାନମନ୍ତ୍ରୀ ମଧ୍ୟ ବଦ୍ଧପରିକର।
1: କନ୍ଧମାଳ ଜିଲ୍ଲାରୁ ଗଞ୍ଜେଇ ଚାଷର ମୂଳୋତ୍ପାଟନ ଉଦ୍ଦେଶ୍ୟରେ ଜିଲ୍ଲାର ସମସ୍ତ ପ୍ରବେଶ ପଥ ସହ ବିଭିନ୍ନ ଥାନା ଅଞ୍ଚଳରେ ଗଞ୍ଜେଇ ଚୋରାଚାଲାଣ ଉପରେ ନଜର ରଖାଯାଉଥିବା କନ୍ଧମାଳ ଆରକ୍ଷୀ ଅଧୀକ୍ଷକ ରାମେନ୍ଦ୍ର ପ୍ରସାଦ କହିଛନ୍ତି, ଜିଲ୍ଲାରୁ ସର୍ବାଧିକ 34 ଟନ୍ ଗଞ୍ଜେଇ ଜବତ ହୋଇଥିବା ଓ ମଧ୍ୟପ୍ରଦେଶ ଜବଲପୁର ଅଞ୍ଚଳରୁ ଗଞ୍ଜେଇ ମାଫିଆକୁ ଗିରଫ କରାଯାଉଥିବା ସେ କହିଛନ୍ତି।
2: ଜୁନ୍ ମାସରେ ଗୋଟେ କେସ୍ ହୋଇଥିଲା ଗଛପଡ଼ା ଥାନା ଅଞ୍ଚଳ ଭିତରେ, ସେଠାରେ ଆମେ ପାଇଥିଲୁ ଗୋଟେ ଟ୍ରକ୍, ଟାଟା ଟ୍ରକ୍, ସେଟା ଭିତରେ ପ୍ରବଳ ମାତ୍ରାରେ ଗଞ୍ଜେଇ ଥିଲା 1470 kg, ଯାହାର ମୂଲ୍ୟ ହେଉଛି 1.4 crore rupees। ସେଟା ଚୋରା ଚାଲାଣ ହୋଇଥିଲା। ଆମେ ଟ୍ରକ୍ ଡ୍ରାଇଭରକୁ ଆମେ ଆରେଷ୍ଟ କରୁଛୁ। ଆମେ ପାଇଥିଲୁ କି ଟ୍ରକ୍ ଆଉ ଟ୍ରକ୍ ଡ୍ରାଇଭର ଆଉଟ୍ ଅଫ୍ ଷ୍ଟେଟ୍ ର ଲୋକମାନେ ଅଛନ୍ତି। ଆମେ ତାଙ୍କୁ ପଚରା ପଚରି କରିଲୁ କିଏ ଅଛି ତୁମର କିଙ୍ଗ ପିନ୍, ଆମକୁ ଗୋଟେ ନାଁ ଜଣା ପଡ଼ିଲା ସାବରିଆ। ତ ଆମେ ତାକୁ ଟ୍ରେସ୍ କରିଲୁ, ସେଟା MP ର ଜଣେ ଅଛି, ସେ ସାବରିଆ କୋଡନେମ୍ ଅଣ୍ଡରେ ଅପରେଟ୍ କରିଥିଲା। ସେ କିଙ୍ଗ ପିନ୍ କୁ ଆମେ ଆରେଷ୍ଟ କରିକି ଆଣିଲୁ ରେୱା ଡିଷ୍ଟ୍ରିକ୍ଟ ମଧ୍ୟପ୍ରଦେଶରୁ। ତାଠୁ ଗୋଟେ ସ୍କର୍ପିଓ ଏନ୍ ଭେହିକଲ ବି ଥିଲା, ସେଟା ବି ସିଜ୍ ହେଇଛି।
1: ମାର୍ଚ୍ଚ 31 କନ୍ଧମାଳ ଜିଲ୍ଲାକୁ ମାଓ ମୁକ୍ତ ଘୋଷଣା କରାଯାଇଥିବା ବେଳେ ମାଓ କାର୍ଯ୍ୟକଳାପର ପୁନରାବୃତ୍ତିକୁ ରୋକିବା ପାଇଁ ପୁଲିସ ପକ୍ଷରୁ ଅଭିଯାନ ଜାରି ରହିଛି। ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କଠାରୁ ମିଳୁଥିବା ସୂଚନା ଏବଂ ଗୁଇନ୍ଦା ତଥ୍ୟ ଆଧାରରେ ପୁଲିସ ବିଭିନ୍ନ ସ୍ଥାନରେ ସର୍ଚ୍ଚ ଅପରେସନ୍ କରି ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ଜବତ କରୁଛି। ବାଲିଗୁଡ଼ା ଅଞ୍ଚଳରୁ ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ ହୋଇଥିବା ବେଳେ ତଲାସୀ ଅଭିଯାନ ବେଳେ କୋଟଗଡ଼ ଅଞ୍ଚଳରେ ଜଙ୍ଗଲ ଭିତରେ ଲୁଚାଇ ରଖାଯାଇଥିବା ଗୋଟିଏ 303 ରାଇଫଲ, 2 ବାର ବନ୍ଧୁକ, 2 ସିଙ୍ଗିଲ୍ ସଟ୍ ବନ୍ଧୁକ, ଗୋଟିଏ 8 mm ବନ୍ଧୁକ, ଡେଟୋନେଟର, ଗୁଳି ସମେତ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି। କନ୍ଧମାଳ ଜିଲ୍ଲାର ଦୁର୍ଗମ ଅଞ୍ଚଳରେ ସ୍ୱାସ୍ଥ୍ୟସେବା ପହଞ୍ଚାଇବା ଉଦ୍ଦେଶ୍ୟରେ 2023 ଆରମ୍ଭ ହୋଇଥିବା ଡ୍ରୋନ୍ ସ୍ୱାସ୍ଥ୍ୟସେବା ପ୍ରକଳ୍ପକୁ ପାଣ୍ଠି ଅଭାବ କାରଣରୁ ବନ୍ଦ କରିଦିଆଯାଇଛି। ବିଶେଷକରି ରାସ୍ତା ନଥିବା ଅଞ୍ଚଳରେ ରୋଗୀଙ୍କ ନିକଟରେ ଅତି କମ୍ ସମୟରେ ଜରୁରୀକାଳୀନ ଔଷଧ, ଟିକା ଯୋଗାଇବା ଏବଂ ପରୀକ୍ଷା ପାଇଁ ବିଭିନ୍ନ ପ୍ରକାର ନମୁନା ନେବା ଆଣିବାରେ ଡ୍ରୋନ୍ ବ୍ୟବହାର କରାଯାଉଥିଲା। 2 କିଲୋ ଓଜନର ଔଷଧ ଓ ସ୍ୱାସ୍ଥ୍ୟସେବା ସାମଗ୍ରୀ ଧରି ଏହି ଡ୍ରୋନ୍ ସମୁଦ୍ର ପତ୍ତନଠାରୁ 1000 କିଲୋମିଟର ଉଚ୍ଚତା ତଥା ଘଣ୍ଟାକୁ ପ୍ରାୟ 100 କିଲୋମିଟର ବେଗରେ ଉଡ଼ି ଗନ୍ତବ୍ୟସ୍ଥଳରେ ପହଞ୍ଚିବାର କ୍ଷମତା ରଖିଥିଲା। କନ୍ଧମାଳ ଜିଲ୍ଲାର ଆଦିବାସୀ ଅଞ୍ଚଳରେ ମହୁଲ ଗଛ ଏବେ ବି ଜୀବିକାର ଏକ ପ୍ରମୁଖ ଆଧାର ହୋଇ ରହିଛି। ମହୁଲ ଫୁଲ ବିକ୍ରି ପରେ ବର୍ତ୍ତମାନ ମହୁଲ ଫୁଲର ଟୋଲ୍ ସଂଗ୍ରହ କରି ଆଦିବାସୀ ପରିବାରମାନେ ରୋଜଗାର କରୁଛନ୍ତି। ପ୍ରତିଦିନ ସକାଳୁ ଜଙ୍ଗଲକୁ ଯାଇ ଟୋଲ୍ ସଂଗ୍ରହ କରିବାରେ ବ୍ୟସ୍ତ ରହୁଛନ୍ତି ସ୍ଥାନୀୟ ଆଦିବାସୀ ମହିଳା ଓ ପୁରୁଷମାନେ। ପ୍ରାୟ 2 ମାସ ଧରି ଚାଲୁଥିବା ଏହି ସଂଗ୍ରହ ପ୍ରକ୍ରିୟା ଆଦିବାସୀଙ୍କ ପାଇଁ ଋତୁକାଳୀନ ରୋଜଗାରର ଏକ ବଡ଼ ମାଧ୍ୟମ ପାଲଟିଛି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ କେନ୍ଦ୍ରାପଡ଼ା ଜିଲ୍ଲା ସମ୍ପର୍କରେ।
3: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
4: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
5: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
6: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
3: ପ୍ରଚାର କରୁଛୁ କାର୍ଯ୍ୟକ୍ରମ ବନାନୀ।

0: ମନରେ ସ୍ନେହର ସହିତ ଚାରାଟିଏ ଦେଲେ ରୋଇ ହସିବ ଧରଣୀ ହସିବ ବନାନୀ ହସୁଥିବା ଆମେ ଭାଇ ଆମ ଚାରିପାଖ ଲାଗିବ ଯେମିତି ସବୁଜ ସୁନ୍ଦର ଭରା ଆଖିରେ ମନରେ କେତେ ଯେ ସପନ ନୀତି ଦେଉଥିବ ଧରା ହଁ ଶ୍ରୋତା ବନ୍ଧୁ ରୋଇଲେ ଗଛ ପରିବେଶ ଆମ ହୋଇବ ସ୍ୱଚ୍ଛ ଏଇ ସ୍ୱଚ୍ଛତା ହିଁ ପବିତ୍ରତା ପବିତ୍ରତା ଆସିବ ସେତେବେଳେ ଯେତେବେଳେ ଆମେମାନେ ପୂର୍ଣ୍ଣ ମାତ୍ରାରେ ନିଜକୁ ସମର୍ପି ଦେବୁ ଗଛର ସେବାରେ ଗୋଟିଏ ଛୋଟ ଶିଶୁକୁ ଆମେ ଯେମିତି ସ୍ନେହ ଆଦର କରୁଛେ ତାକୁ ଲାଳନ ପାଳନ କରି ଭଲ ମଣିଷଟିଏ ଗଢି ତୋଳୁଛେ ଠିକ ସେହିପରି ଗୋଟେ ଛୋଟ ଚାରାକୁ ଭଲ ପାଇ ବସିବା ତାକୁ ମନ ଧ୍ୟାନ ଦେଇ ଯତ୍ନ ସହକାରେ ଲାଳନ ପାଳନ କରି ଛୋଟ ଚାରାରୁ ମହାଦ୍ରୁମରେ ପରିଣତ କରିଦେବା ଆଉ ସିଏ ଦେବ ଆମ ମାନଙ୍କୁ ଜଳ ଠାରୁ ଜାଳେଣୀ ଯାଏ ସବୁ କିଛି ଦେଖେଇବ ଜୀବନ ଆଉ ଜୀବିକାର ପଥ ଶିଖେଇବ ଜିଇଁବାର ନୂତନ କୌଶଳ ତା ସହିତ ସୁଖ ସମୃଦ୍ଧି ଓ ସମ୍ଭାବନାର ନୂତନ ଦିଗନ୍ତ ଆମରି ଭଲ ପାଇବାର ବନ୍ଧନରେ ସେ ବାନ୍ଧି ହେଇଯିବ ଆପେ ଆପେ ଆଉ ସବୁଦିନ ପାଇଁ ଆମ ସେବା କରି ଚାଲିବ ଖରା ବର୍ଷା ଶୀତ କାକରକୁ ପାଦରେ ଆଡ଼େଇ ଦେଇ ଆମ ପାଇଁ ଜୀବନ ଦେଇଦେବ ତେଣୁ ଆସନ୍ତୁ ନା ଆମେ ବି ଜୀବନ ଦେଇଦେବା ତାରି ପାଇଁ ବିଲ ବାଡ଼ି ହୁଡ଼ା ଠାରୁ ଆରମ୍ଭ କରି ଅନାବାଦି ଆଉ ପତିତ ଜମି ସ୍କୁଲ କଲେଜ ଖାଲି ଥିବା ସ୍ଥାନରେ ରାସ୍ତା କଡ଼ରେ ବହୁଳ ପରିମାଣରେ ବୃକ୍ଷରୋପଣ କରି ପରିବେଶକୁ ସୁସ୍ଥ ସୁନ୍ଦର ଓ ନିରାମୟ ରଖିବାର ସଂକଳ୍ପ ନେବା ଏବେଠାରୁ ହଁ ଶ୍ରୋତା ବନ୍ଧୁ ଏବେଠାରୁ କାହିଁକି ନା ଜୁଲାଇ 1 ଠାରୁ 7 7 ଯାଏ ଏହି ମହୋତ୍ସବ ସପ୍ତାହରେ ସାମିଲ ହେଇ ଅତି କମ୍ରେ 7 7 ଗଛ ରୋପଣ କରି ତାକୁ ମହାଦ୍ରୁମରେ ପରିଣତ କରିବା ପାଇଁ ଶପଥ ନେବା ପ୍ରାକୃତିକ ପର୍ଯ୍ୟାବରଣକୁ ଆଖି ଆଗରେ ରଖି ଜଣେ ସଚେତନ ନାଗରିକ ହିସାବରେ ନିଜକୁ ଏହି ପୁଣ୍ୟ କାମରେ ନିୟୋଜିତ କରିପାରିଲେ ବନ ମହୋତ୍ସବ ପାଳନର ଯଥାର୍ଥତା ଠିକ ରୂପେ ପ୍ରତିପାଦିତ ହେଇପାରିବ ଶ୍ରୋତା ବନ୍ଧୁ ଏହି ପରିପ୍ରେକ୍ଷୀରେ ଆଜି ବନାନୀ କାର୍ଯ୍ୟକ୍ରମରେ ରହିଛି ଏକ ବିଶେଷ ଆଲୋଚନା ଆଲୋଚନାର ବିଷୟ ହେଉଛି ବନ ମହୋତ୍ସବ 2026 ଏ ସମ୍ପର୍କରେ ଆଲୋଚନା କରିବା ପାଇଁ ଆମ ସହିତ ଷ୍ଟୁଡିଓରେ ଉପସ୍ଥିତ ଅଛନ୍ତି କଟକ ବନଖଣ୍ଡର ବନଖଣ୍ଡ ଅଧିକାରୀ ଅନିଲ କୁମାର ରାୟ ଏବଂ ତାଙ୍କ ସହିତ ଆଲୋଚନାରେ ଅଂଶଗ୍ରହଣ କରୁଛନ୍ତି ନିହାରପାଳା ପଟ୍ଟନାୟକ ସାର୍ ନମସ୍କାର ଆପଣଙ୍କୁ ସ୍ୱାଗତ କରୁଛୁ ଆମର ବନାନୀ କାର୍ଯ୍ୟକ୍ରମକୁ
1: ନମସ୍କାର
0: ଆଜି ଆଲୋଚନାର ବିଷୟ ରହିଛି ବନ ମହୋତ୍ସବ 2026 ଆମେ ଆଲୋଚନା କରିବା ତାହେଲେ ଆପଣ ପ୍ରଥମେ କୁହନ୍ତୁ ବନ ମହୋତ୍ସବ କଣ ଏହାକୁ ମହୋତ୍ସବର ଆଖ୍ୟା କଣ ପାଇଁ ଦିଆଯାଇଛି
1: ସାଧାରଣତଃ ଭାବେ ଯେତେବେଳେ ବର୍ଷାର ଆଗମନ ହୁଏ ଆମେ ସମସ୍ତେ ଯେଉଁଠି ଆମର ଖାଲି ଜାଗା ଥାଏ ନିଜ ବାଡି ବଗିଚା ହଉ ଅନୁଷ୍ଠାନ ହଉ ବହୁ ଜାଗାରେ ଆମେ ବୃକ୍ଷରୋପଣ କରିଥାଉ ବା ଗଛ ଲଗେଇବା ପାଇଁ ଆଗଭର ହେଇଥାଉ
0: ଆଜ୍ଞା
1: କିନ୍ତୁ 1950 ମସିହାରୁ ଯୋଉ ମହାମନିଷୀ ଥିଲେ ଆମର ଭାରତ ବର୍ଷର ସେତେବେଳେ ସେମାନେ ଜାଣିଥିଲେ ଯେ ଭବିଷ୍ୟତରେ ଏଇଭଳିଆ ପିଢ଼ିରେ ଜଳବାୟୁର ଗୋଟେ ବ୍ୟାପକ ପରିବର୍ତ୍ତନ ନିଶ୍ଚିତ ରହିବ ଏଣୁ ଏଇ ବୃକ୍ଷରୋପଣ ଅଭିଯାନକୁ କେମିତି ଗୋଟେ ଜନ ଆନ୍ଦୋଳନରେ ପରିଣତ କରିବା ସେଥିପାଇଁ ତତ୍କାଳୀନ ଯିଏ ଥିଲେ ଆମର ଭାରତ ବର୍ଷର କୃଷି ମନ୍ତ୍ରୀ ଯିଏ ଥିଲେ କେ ମୁନ୍ସି ସିଏ ଜୁଲାଇ ମାସ 1 7 ସେଇ ପ୍ରଥମ ସପ୍ତାହଟାକୁ ବନ ମହୋତ୍ସବ ସପ୍ତାହ ବୋଲି କୁହାଯାଏ ସେଥିରେ ସେ ଯୋଉ ବୃକ୍ଷ ଲଗେଇବା ଯୋଉ କାର୍ଯ୍ୟକ୍ରମଟାକୁ ଜନଜାଗରଣରେ ପରିଣତ କରିବା ପାଇଁ ସିଏ ତାକୁ ଆଖିରେ ରଖିକି ଏଇଭଳିଆ କାର୍ଯ୍ୟକ୍ରମକୁ ହାତକୁ ନେଇଥିଲେ ଯାହା ପାଇଁ ଆମେ ପ୍ରତିବର୍ଷ ସେଇ ଜୁଲାଇ ମାସର ପ୍ରଥମ ସପ୍ତାହକୁ ବନ ମହୋତ୍ସବ ହିସାବରେ ପାଳନ କରିଥାଉ ଅନୁଷ୍ଠାନ ହଉ ପ୍ରତ୍ୟେକ ନାଗରିକ ହୁଅନ୍ତୁ ସହରାଞ୍ଚଳ ହଉ କି ଗ୍ରାମାଞ୍ଚଳ ସମସ୍ତେ ଏ କାର୍ଯ୍ୟକ୍ରମରେ ସାମିଲ ହୁଅନ୍ତି ଏବଂ ବ୍ୟାପକ ଭାବରେ ବୃକ୍ଷ ଲଗେଇବାକୁ ସେମାନେ ତାକୁ ଆପଣେଇଥାନ୍ତି ସେଥିପାଇଁ ଏହି କାର୍ଯ୍ୟକ୍ରମକୁ ଆମେ ବନ ମହୋତ୍ସବ କହିଥାଉ ଅନ୍ୟ ପର୍ବପର୍ବାଣି ଯେମିତି ଆମେ ତାକୁ ପାଳନ କରୁ ସେଇଭଳି ସବୁ ଜାଗାରେ ସବୁ ସ୍ଥାନରେ ସବୁ ଅନୁଷ୍ଠାନରେ ଏହି କାର୍ଯ୍ୟକ୍ରମକୁ ଅତି ଭଲ ଭାବରେ କରାଯାଇଥାଏ
0: ଗଛ ଲଗେଇବାଟା ଗୋଟେ ମହୋତ୍ସବରେ କେମିତି ପରିଣତ ହେଲେ ଲୋକମାନଙ୍କର ଆହୁରି ବୃକ୍ଷରୋପଣ ପ୍ରତି ଆଗ୍ରହ ବଢିବ ଏଇ କଥାକୁ ଆଖି ଆଗରେ ରଖି ଆକୁ ଗୋଟେ ବନ ମହୋତ୍ସବର ଆଖ୍ୟା ଦିଆଯାଇଛି ତାହେଲେ କୁହନ୍ତୁ ଏଇ ଯୋଉ ମହୋତ୍ସବର ଲକ୍ଷ୍ୟ ଆଉ ଉଦ୍ଦେଶ୍ୟ କଣ ରହିଛି
1: ଦେଖନ୍ତୁ ପ୍ରକୃତି ଏବଂ ମାନବ ସମାଜ ମଧ୍ୟରେ ସନ୍ତୁଳନ ରକ୍ଷା କରିବା ଏଇଟା ହେଉଛି ବନ ମହୋତ୍ସବର ଗୋଟିଏ ମୁଖ୍ୟ ଉଦ୍ଦେଶ୍ୟ
0: ଆଜ୍ଞା
1: କେବଳ ପରିବେଶକୁ ସବୁଜ ସୁନ୍ଦର କରିବା ଯୋଉ ଭାବିଥାଉ ତା ଛଡା ଆମର ମାନବ ଜୀବନର ବା ମାନବ ସମାଜର ଯୋଉ ଆମର ମୁଖ୍ୟ ଦରକାର ଅମ୍ଳଜାନ ଏଇଟା କେବଳ ବୃକ୍ଷରାଜି ଦ୍ୱାରା ହିଁ ମିଳିଥାଏ ତେଣୁକରି ମାନବ ସମାଜର ପୃଥିବୀ ପୃଷ୍ଠରେ ସ୍ଥିତି ପାଇଁ ବୃକ୍ଷରୋପଣ ହେଉଛି ଅପରିହାର୍ଯ୍ୟ ତେଣୁ ଏଇ ଆମର ଯୋଉ ମହତ୍ ଉଦ୍ଦେଶ୍ୟ

0: ପାଇଁ ହିଁ ଆମେ ବନ ମହୋତ୍ସବଟା କରିଥାଉ। କିନ୍ତୁ ଆପଣମାନେ ଜାଣିଛନ୍ତି ଯେ ବୃକ୍ଷରାଜି ରହିଲେ ଜଳବାୟୁର ବର୍ତ୍ତମାନ ଯେଉଁ ବ୍ୟାପକ ପରିବର୍ତ୍ତନ ହେଉଛି ତାହା କିପରି ସନ୍ତୁଳନ ରହିପାରିବ, ମୃତ୍ତିକାର ସଂରକ୍ଷଣ ହେଇପାରିବ, ଜୈବ ବିବିଧତାର ଯେଉଁ ରହୁଛି ବର୍ତ୍ତମାନ ପିଢ଼ିରେ ଯାହା ରହିଛି କେମିତି ଭବିଷ୍ୟତ ପିଢ଼ି ପାଇଁ ସମାନ ସ୍ତରରେ ରହିବ, ଯାହାକି ଆମର ଭବିଷ୍ୟତ ପିଢ଼ିର ଆବଶ୍ୟକତାକୁ ପୂରଣ କରିବାରେ ସହାୟକ ହେବ, ଏବଂ ଆମେ ଯେଉଁ କହୁଛେ ଜଳସ୍ତର କମି ଯାଉଛି ଖସି ଯାଉଛି ତାହା କେମିତି ସ୍ଥିର ରହିପାରିବ, ଏହିସବୁକୁ ଆଖିରେ ରଖି ଆମର ବନ ମହୋତ୍ସବ କାର୍ଯ୍ୟକ୍ରମକୁ କରାଯାଇଥାଏ।
1: ସାର୍, ବର୍ତ୍ତମାନ ତ ବନ ମହୋତ୍ସବ ସପ୍ତାହ ଚାଲିଛି, ଏଇ 2026 ମସିହାରେ ବନ ବିଭାଗ ତରଫରୁ କେତେ ଚାରା ବଣ୍ଟନ କରାଯିବାର ଧାର୍ଯ୍ୟ କରାଯାଇଛି?
0: ଚଳିତ ବର୍ଷ ଦେଖନ୍ତୁ ଆମର ଯୋଉ 2026 ଆର୍ଥିକ ବର୍ଷରେ ଓଡ଼ିଶାର ଜଙ୍ଗଲ ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ ତରଫରୁ 5,45,00,000 ଚାରା ଜନସାଧାରଣଙ୍କୁ ବଣ୍ଟନ ପାଇଁ କାର୍ଯ୍ୟକ୍ରମ ସ୍ଥିରୀକୃତ ହୋଇଛି।
1: ସାର୍, କେଉଁ କେଉଁ ସ୍ଥାନ ପାଇଁ କି କି ପ୍ରକାରର ଚାରା ବଣ୍ଟନର ବ୍ୟବସ୍ଥା ହୋଇଛି?
0: ଆମର ସାରା ଓଡ଼ିଶାରେ ଏହି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି, ଏବଂ ଆମର ବିଭିନ୍ନ ପ୍ରଜାତିର ଚାରା ଜନସାଧାରଣଙ୍କର ଆବଶ୍ୟକତା ପାଇଁ ଯାହା ଦରକାର ବା ଅନୁଷ୍ଠାନ ମାନଙ୍କର ଯେଉଁ ଆବଶ୍ୟକତା ପାଇଁ ଯାହା ଦରକାର ସେହି ପ୍ରକାର ପ୍ରଜାତିର ଚାରା ଆମେ ତିଆରି କରୁଛୁ। ଆପଣ ଦେଖିବେ ଆମର ଫଳ ପ୍ରଦାନକାରୀ ଚାରା ଅଛି, ଅର୍ଥକାରୀ ବୃକ୍ଷରୋପଣ ଯେମିତି ଆପଣ ଶାଗୁଆନ କୁହନ୍ତୁ, ଶିଶୁ କୁହନ୍ତୁ, ପିଆଶାଳ କୁହନ୍ତୁ, ମହାଗେନ କୁହନ୍ତୁ, ଏବଂ ଫଳ ଚାରା ଯେମିତି କହିଲେ ଆପଣ ଅଁଳା ହଉ, ହରିଡ଼ା ହଉ, ବାହାଡ଼ା ହଉ, ଆମ୍ବ ହଉଛି, ପଣସ ବି ହଉଛି, ଏ ପ୍ରଜାତିର ଚାରା ବି ଆମେ କରୁଛୁ। ବିଭିନ୍ନ ଫୁଲ ଯେଉଁଦେଇକି ଆପଣ ପରିବେଶକୁ ମନୋରମ କରିଥାଏ, ପାଟଳୀ ହଉ, ସୁନାରୀ ହଉ, କାଞ୍ଚନ ହଉ, ଏ ପ୍ରଜାତିରେ ବି ଚାରା କରାଯାଉଛି। ବିଭିନ୍ନ ଔଷଧୀୟ ବୃକ୍ଷ ବି ଆପଣ ଦେଖିବେ, ଔଷଧୀୟ ବୃକ୍ଷର ଚାରା ବି ଆମେମାନେ ତିଆରି କରୁଛୁ, ଯେଉଁଟାକି ଲୋକମାନଙ୍କୁ ବଣ୍ଟନ ପାଇଁ ଆମେ ରଖିଛୁ।
1: ସାର୍, ଏ ବର୍ଷ ତ ବନ ବିଭାଗ ତରଫରୁ ଅନେକ ସଂଖ୍ୟକ ଚାରା ବଣ୍ଟନ କରାଯିବାର ବ୍ୟବସ୍ଥା ରହିଛି, ଏଇ ଯୋଉ ଚାରା ଆପଣ କୋଉଠୁ ପାଇଥାନ୍ତି, କେମିତି ତିଆରି କରିଥାନ୍ତି, ଏଥିରେ ଆପଣଙ୍କୁ କିଏ ସହାୟତା କରିଥାଏ, ସେ ବିଷୟରେ ଟିକେ କୁହନ୍ତୁ।
0: ଦେଖନ୍ତୁ, ଜଙ୍ଗଲ ବିଭାଗର ଯୋଉ ଚାରା ବଣ୍ଟନ କାର୍ଯ୍ୟକ୍ରମ ହଉ ବା ଆମର ବିଭାଗରେ ଯୋଉ ଆମର ବନୀକରଣ ଯୋଜନା ରହିଥାଏ, ତା ପାଇଁ ଆମେ ପାଖାପାଖି ବନୀକରଣ ଯୋଜନା ପାଇଁ ଆମେ 1.5 ବର୍ଷରୁ ଉର୍ଦ୍ଧ୍ୱରୁ ଆମେ ତାକୁ ପ୍ଲାନିଂ କରିଥାଉ। ମନେ କରାଯାଉ ଯେ 2026 ଜୁଲାଇ ମାସରେ ଯୋଉ ଆମେ ଗଛ ଲଗେଇବୁ, ସେଥିପାଇଁ 2025 ମସିହା ଜାନୁଆରୀରୁ ସେ ଚାରା ଆମେ ପ୍ରସ୍ତୁତ କରିଥାଉ, ଏବଂ ଲୋକମାନଙ୍କୁ ଯୋଉଟା ବଣ୍ଟନ ପାଇଁ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ସେଥିପାଇଁ ଆମେ 6 ମାସର ଚାରା ତାଙ୍କୁ ଦେଇଥାଉ। ଜୁଲାଇ ମାସରେ ଆମେ ଯେତେବେଳେ ଲୋକମାନଙ୍କୁ ବାଣ୍ଟୁଛୁ, ସେଇ ଚାରାର ତିଆରି କାର୍ଯ୍ୟକ୍ରମଟା ପ୍ରସ୍ତୁତ କାର୍ଯ୍ୟକ୍ରମଟା ଆମେ ଜାନୁଆରୀ ମାସରୁ ଆରମ୍ଭ କରିଥାଉ। ସେଥିପାଇଁ ଆମେ ଦେଖିଥାଉ ଯୋଉ ଯୋଉ ବୃକ୍ଷ ଗୁଡିକ ରହିଛି, ଲୋକମାନଙ୍କର ଯୋଉ ଆବଶ୍ୟକତା ରହିଛି, ସେଥିପାଇଁ ଯୋଉ ମା ଗଛକୁ ଆମେ ତାକୁ ସିଲେକ୍ସନ କରିଥାଉ। ମା ଗଛରୁ ସିଲେକ୍ସନ କରିକି ତାର ମଞ୍ଜି ଦ୍ୱାରା ଆମେ ନର୍ସରୀରେ ଗଛ ପ୍ରସ୍ତୁତି ଆରମ୍ଭ କରିଥାଉ, ଏବଂ ଯୋଉ ମା ଗଛ ସୁସ୍ଥ ଥିବ, ଉତ୍ତମ ଥିବ, ଗଛରେ ବେଶୀ ଶାଖା ପ୍ରଶାଖା ନଥିବ, ସେଇଭଳିଆ ଗଛ ଆମେ ଦେଖିକି ସିଲେକ୍ସନ କରିଥାଉ। ସେଇ ଗଛରୁ ମଞ୍ଜି ଆଣି ଆମର ଯୋଉ ଚାରା ତିଆରି କାର୍ଯ୍ୟକ୍ରମ ହୁଏ ସେ ନର୍ସରୀରେ ଆମେ ତାକୁ ନେଇ ଚାରା ପ୍ରସ୍ତୁତ କରିଥାଉ।
1: ଏଥିରେ ସହାୟତା ଆପଣଙ୍କୁ କିଏ କରିଥାନ୍ତି?
0: ବିଭାଗ ତରଫରୁ କରାଯାଏ। ବିଭାଗର ଆମର ବିଭିନ୍ନ କର୍ମଚାରୀ ଯୋଉମାନେ ଅଛନ୍ତି, ଜଙ୍ଗଲ ବିଭାଗର ଫରେଷ୍ଟ ଗାର୍ଡ ଠାରୁ ଆରମ୍ଭ କରି ଫରେଷ୍ଟର ରେଞ୍ଜ ଅଫିସର ଅଛନ୍ତି, ଡିଏଫଓ ମାନେ ଅଛନ୍ତି, ଉପରୁ ଆମର ଉଚ୍ଚ ଅଧିକାରୀମାନଙ୍କ ଠାରୁ ନିର୍ଦ୍ଦେଶ ଯୋଉ ପ୍ରକାର ଆସିଥାଏ ସେଥିରେ ବିଭାଗର ସମସ୍ତ କର୍ମକର୍ତ୍ତା ସାମିଲ ହେଇଥାନ୍ତି, ଏବଂ ଆବଶ୍ୟକ ଯୋଉ ଶ୍ରମିକ ଏବଂ ଯାହା ଉପକରଣ ଦରକାର ବା ଯାହା ସରଞ୍ଜାମ ଦରକାର ତାକୁ ନେଇ ଆମେ ଚାରା ପ୍ରସ୍ତୁତି କାର୍ଯ୍ୟକ୍ରମ ଆରମ୍ଭ କରିଥାଉ।
1: ସାର୍, ଆପଣ ତ ହେଉଛନ୍ତି କଟକ ବନଖଣ୍ଡର ବନଖଣ୍ଡ ଅଧିକାରୀ, ତାହେଲେ ଅଧିକାରୀ ହିସାବରେ ଆପଣଙ୍କର ଦାୟିତ୍ୱ କର୍ତ୍ତବ୍ୟ କ'ଣ ରହିଛି ଏଇ ଯୋଉ ଚାରା ବଣ୍ଟନ କ୍ଷେତ୍ରରେ?
0: ଦେଖନ୍ତୁ, ସରକାରଙ୍କ ତରଫରୁ ଯୋଉ ଆମର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ସେମିତି ପ୍ରତ୍ୟେକ ଡିଭିଜନକୁ ସାରା ଓଡ଼ିଶାରେ ଆମେ 5,45,00,000 ଚାରା ପ୍ରଦାନ ପାଇଁ ବା ବଣ୍ଟନ ପାଇଁ କାର୍ଯ୍ୟକ୍ରମ ରାଜ୍ୟ ସରକାର ରଖିଛନ୍ତି। ସେଥିପାଇଁ ମୁଁ ଯେମିତି କଟକ ବନଖଣ୍ଡରେ ଅଛି, ଏମିତି ଆମର ଯୋଉ 50ରୁ ଉର୍ଦ୍ଧ୍ୱ ବନଖଣ୍ଡ ଅଛି, ସବୁ ବନଖଣ୍ଡକୁ ବିଭିନ୍ନ ଟାର୍ଗେଟ ଦିଆଯାଇଥାଏ। ସେଇ ଟାର୍ଗେଟକୁ ଆମେ ହାତକୁ ନେଇକି ଆମର ଟାର୍ଗେଟ ଆସିଲା ପରେ ଆମେ ଆମର ବିଭାଗର ଯୋଉ ଅଛନ୍ତି ରେଞ୍ଜ ଅଧିକାରୀ ଅଛନ୍ତି ତାଙ୍କୁ ଆମର ଆବଶ୍ୟକତା ଦେଖିକି ବଣ୍ଟନ କରାଯାଇଥାଏ, ଏବଂ ବିଭିନ୍ନ ରେଞ୍ଜରେ ବିଭିନ୍ନ ସଂଖ୍ୟାର ଚାରା ପ୍ରସ୍ତୁତ କରାଯାଇ ତାକୁ ଆମର ବିଭିନ୍ନ ସମୟରେ ପରିଦର୍ଶନ କରାଯାଇଥାଏ, ସଠିକ ଭାବରେ ସେ ଚାରା ପ୍ରସ୍ତୁତ ହେଉଛି କି ନାହିଁ ଅଧିକାରୀମାନେ ତାଙ୍କର ଇନ୍ସପେକ୍ସନ କରନ୍ତି, ଏବଂ ଯୋଉ ଆମର ଗ୍ରାଉଣ୍ଡ ୱାର୍କର ଅଛନ୍ତି ସେମାନେ ଯୋଉ କାର୍ଯ୍ୟକ୍ରମ ସବୁ କରୁଛନ୍ତି ତାକୁ ସଠିକ ଭାବରେ କରାଯାଉଛି ନା, ସେମାନେ ତାକୁ ନିରୀକ୍ଷଣ କରନ୍ତି, ଏବଂ କରି ଆମର ବିଭିନ୍ନ ପର୍ଯ୍ୟାୟରେ ତାର ନିରୀକ୍ଷଣ କରାଯାଏ, ଏବଂ ପାଖାପାଖି ଜୁନ୍ 30 ସୁଦ୍ଧା ଏ ପ୍ରସ୍ତୁତି କାର୍ଯ୍ୟକ୍ରମ ସରିଥାଏ, ଯୋଉଟାକି ଆମେ ଜୁଲାଇ 1ରୁ ତାକୁ ବଣ୍ଟନକୁ ହାତକୁ ନେଇଥାଉ।
1: ଆଚ୍ଛା, ଆପଣ କହିଲେ ଯେ 5,45,00,000 ଚାରା ବଣ୍ଟାଯିବାର ବ୍ୟବସ୍ଥା କରାଯାଇଛି, ଏତେ ସଂଖ୍ୟାରେ ଯୋଉ ଚାରା କ'ଣ ଏଇ ବନ ମହୋତ୍ସବ ସପ୍ତାହ ଭିତରେ ବଣ୍ଟାଯିବ ନା ନାହିଁ, ଆଉ କିଛି ଆଗକୁ ସମୟ ଅଛି, କେତେ ମାସ ପର୍ଯ୍ୟନ୍ତ କି କ'ଣ ଏମିତି କୌଣସି ନିର୍ଦ୍ଦିଷ୍ଟ ସମୟ ରହିଛି କି?
0: ଏଇ ବନ ମହୋତ୍ସବ ସପ୍ତାହରେ ଆମେ ତାକୁ ଲୋକଙ୍କ ପାଖରେ ଏଇ ଯୋଉ ବାର୍ତ୍ତା ପହଞ୍ଚେଇ ଥାଉ, କିନ୍ତୁ ଦେଖାଯାଇଥାଏ ଯେ ବନ ମହୋତ୍ସବ ସପ୍ତାହରେ ଅଧିକାଂଶ ଲୋକ ଆଗ୍ରହୀ ହୁଅନ୍ତି ଆସିବା ପାଇଁ।

0: କିନ୍ତୁ ବର୍ଷା ସରିବା ପର୍ଯ୍ୟନ୍ତ ଲୋକମାନଙ୍କ ପାଇଁ ଏଇ ଚାରା ନେବାର ବ୍ୟବସ୍ଥା ରହିଛି, ସେମାନେ ନେଇ ନିଜ ବାଡି ବଗିଚାରେ ଲଗେଇ ପାରିବେ। ଅନୁଷ୍ଠାନ ମାନଙ୍କୁ ବି ଆମେ ନିବେଦନ କରୁଛୁ, ସେମାନେ ମଧ୍ୟ ନେଇକି ଲଗେଇ ପାରିବେ।
1: ଜଣେ ଯଦି ଚାହିଁବ, ଜଣେ ସାଧାରଣ ଲୋକ ହେଲା କି କ୍ଲବର ମେମ୍ବର ମାନେ ହେଲେ କି ବେସରକାରୀ ସଂସ୍ଥା, ସେମାନେ ଏଇ ଚାରା କେଉଁଠାରୁ ପାଇବେ?
0: ରାଜ୍ୟ ସରକାରଙ୍କ ତରଫରୁ ଯୋଉ ଆମର ଏଇ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି, ଯେମିତି ମୁଁ କହିଲି ଯେ ବିଭିନ୍ନ ବନଖଣ୍ଡକୁ ବିଭିନ୍ନ ଟାର୍ଗେଟ ଦିଆଯାଇଥାଏ, ସେଇ ହିସାବରେ ଆମର ଯେଉଁ ଯେଉଁ ବ୍ଲକରେ ବା ଯେଉଁ ପଞ୍ଚାୟତରେ ସବୁ ନର୍ସରୀ ହେଇଛି, ଆମେ ତାର ୱାଇଡ୍ ପବ୍ଲିସିଟି ବର୍ତ୍ତମାନ କରିଛୁ ଯେ କୋଉ କୋଉ ପଞ୍ଚାୟତର ଲୋକ କୋଉ କୋଉ ନର୍ସରୀରୁ ସେମାନେ ଚାରା ନେଇପାରିବେ। ସେଥିପାଇଁ ଆମେ ଅନେକ ପ୍ରକାର ପବ୍ଲିସିଟି କାର୍ଯ୍ୟକ୍ରମ କରୁଛୁ। ବର୍ତ୍ତମାନ ଆମେ ମାଇକ୍ରେ ବି ଗାଁରେ ପ୍ରଚାର କରୁଛୁ, ପ୍ରତ୍ୟେକ ପଞ୍ଚାୟତରେ ସରପଞ୍ଚ ଏବଂ ଏସ୍ଏଚ୍ଜି ମା ମାନେ ବିଭିନ୍ନ ସ୍କୁଲରେ ଅନୁଷ୍ଠାନ ପାଖରେ ମଧ୍ୟ ଆମେ ଖବର ପହଞ୍ଚାଇଛୁ, ବିଭିନ୍ନ ଜାଗାରେ ଆମେ ନୋଟିସ୍ ଦେଇ

0: ପାଖରେ ମଧ୍ୟ ଇଏ ଆମେ ଖବର ପହଞ୍ଚାଇଛୁ, ବିଭିନ୍ନ ଜାଗାରେ ଆମେ ନୋଟିସ୍ ଦେଇଛୁ ଏବଂ ଆମର ସୋସିଆଲ ମିଡିଆରେ ବି ଏହାର ବହୁତ ପ୍ରଚାର ପ୍ରସାର କରାଯାଇଛି। ତେଣୁକରି ଲୋକମାନଙ୍କ ପାଖରେ ବାର୍ତ୍ତା ଏଭଳି ଭାବରେ ପହଞ୍ଚା ଯାଇଛି ଯେପରି ସେମାନେ ଜାଣିପାରିବେ ଏବଂ ଯେଉଁ ଯେଉଁ ଅଞ୍ଚଳର ଲୋକ ଯେଉଁଠି ତାଙ୍କୁ ସୁବିଧା ହେବ ସେଇଭଳିଆ ବାର୍ତ୍ତା ମଧ୍ୟ ତାଙ୍କୁ ଦିଆଯାଇଛି, ଯାହାଫଳରେ ସେମାନେ ଆସି ତାଙ୍କର ନିକଟସ୍ଥ ନର୍ସରୀରୁ ଚାରା ନେଇପାରିବେ ଏବଂ ଆବଶ୍ୟକ ସ୍ଥଳେ ମଧ୍ୟ ବିଭିନ୍ନ ରେଞ୍ଜ ଅଧିକାରୀଙ୍କର ଯେଉଁ କାର୍ଯ୍ୟାଳୟ ଅଛି ଏବଂ ସେକ୍ସନ ଫରେଷ୍ଟରଙ୍କର ଯେଉଁ କାର୍ଯ୍ୟାଳୟ ଅଛି ବା ବନଖଣ୍ଡ ଅଧିକାରୀ କାର୍ଯ୍ୟାଳୟରେ ମଧ୍ୟ ଆମର ଟୋଲ ଫ୍ରି ନମ୍ବର କାର୍ଯ୍ୟ କରୁଛି, ସେଥିରୁ ବି ସେମାନେ ଏ ସୁବିଧା ଉପଲବ୍ଧ ହୋଇପାରିବେ।
1: ସେ ଟୋଲ ଫ୍ରି ନମ୍ବର ଟିକେ କୁହନ୍ତୁ ଆମ ସହିତ।
0: ବିଭିନ୍ନ ବନଖଣ୍ଡର ନମ୍ବର ଗୁଗୁଲରେ ବି ଉପଲବ୍ଧ ଅଛି, କଟକ ବନଖଣ୍ଡ ତରଫ ଆମେ 24 ଘଣ୍ଟିଆ ଟୋଲ ଫ୍ରି ନମ୍ବର ରଖିଛୁ ଯେଉଁଥିରେ କି ଜନସାଧାରଣ ଚାହିଁଲେ ସେ ନମ୍ବରରେ ଯୋଗାଯୋଗ କରିପାରିବେ। ଟୋଲ ଫ୍ରି ନମ୍ବରଟି ହେଲା 1800-34-57-473 ଏବଂ ଲ୍ୟାଣ୍ଡଲାଇନ୍ ନମ୍ବର ହେଲା 06712340-3343।
1: ସେ ଟୋଲ ଫ୍ରି ନମ୍ବରଟି ଆଉଥରେ କୁହନ୍ତୁ
0: 1800-34-57-473 ଏବଂ ଲ୍ୟାଣ୍ଡଲାଇନ୍ ନମ୍ବର ହେଲା 06712340-3343।
1: ଯେଉଁ ଶ୍ରୋତା ବନ୍ଧୁମାନେ ବର୍ତ୍ତମାନ ଆମର କାର୍ଯ୍ୟକ୍ରମ ଶୁଣୁଥିବେ ସେମାନେ ଯଦି ଆଗ୍ରହୀ ଥିବେ କଟକ ବନଖଣ୍ଡରୁ ଗଛ ସଂଗ୍ରହ କରିବା ପାଇଁ ତାହେଲେ ଏଇ ଟୋଲ ଫ୍ରି ନମ୍ବରରେ ଫୋନ କରି ଯାଇକି ତାଙ୍କ ମନପସନ୍ଦର ବୃକ୍ଷ ନେଇ ଆସିପାରିବେ। ସାର୍ ଯେଉଁମାନେ ଜାଣିପାରିବେନି ତାଙ୍କ ପାଇଁ ଯେଉଁ ନର୍ସରୀ କଥା ଆପଣ କହିଲେ, ସରକାରୀ ନର୍ସରୀ ନା ଯେଉଁ ବେସରକାରୀ ନର୍ସରୀ ସବୁ ରହିଛି ସେଠୁ କଣ ଯାଇକି ସେମାନେ ଆଣିପାରିବେ?
0: ଦେଖନ୍ତୁ ବେସରକାରୀ ନର୍ସରୀ ତ ସମସ୍ତଙ୍କ ପାଇଁ ଅଛି, କିନ୍ତୁ ସରକାରଙ୍କ ତରଫରୁ ଯେଉଁ ନର୍ସରୀ କରାଯାଇଛି ସେଥିରେ ସରକାର ତରଫରୁ ମାତ୍ର ଜନସାଧାରଣଙ୍କୁ 1 ଟଙ୍କାରେ ଚାରା ପ୍ରଦାନ କରାଯାଉଛି, ଯୋଉଟାକି ଆପଣ ଭଲ ରଖିବା ମନେ ରଖନ୍ତୁ। ବାହାରୁ ଆପଣ ଯଦି ଚାରା ଆଣିବେ ଯୋଉ ବେସରକାରୀ ସଂସ୍ଥାମାନେ କରିଛନ୍ତି, ହୁଏତ କିଏ ଚାରା ପ୍ରତି 20 ଟଙ୍କା 30 ଟଙ୍କା ନଉଛନ୍ତି, କିନ୍ତୁ ରାଜ୍ୟ ସରକାର ଏଇ ବୃକ୍ଷରୋପଣ ଅଭିଯାନକୁ ଏତେ ସୁନ୍ଦର ଭାବରେ କରିବା ପାଇଁ ଚାହୁଁଛନ୍ତି, ଜନସାଧାରଣଙ୍କ ପାଖରେ କିଭଳି ଭାବରେ 1 ଟଙ୍କା ତ ଆଜିକାଲି କହିଲେ ବିନା ମୂଲ୍ୟରେ ଚାରା ନେଲା ଭଳି ଅଛି, ସେଟା ସରକାର ପ୍ରୋତ୍ସାହନ ଦଉଛନ୍ତି, ସଚେତନ କରାଉଛନ୍ତି ଜନସାଧାରଣଙ୍କୁ। ଯୋଉ ବର୍ତ୍ତମାନ ଆମର ବ୍ୟାପକ ପରିବର୍ତ୍ତନ ହଉଛି ଜଳବାୟୁର, ଭବିଷ୍ୟତ ପିଢି ପାଇଁ ତାହା ଅତ୍ୟନ୍ତ ଭୟାନକ ପରିସ୍ଥିତି ନେଇପାରେ, ସେଥିପାଇଁ ଜନସାଧାରଣଙ୍କ ପାଖରେ ଆଗ୍ରହ ସୃଷ୍ଟି କରିବା ପାଇଁ ଏବଂ ତାଙ୍କୁ ସହଯୋଗ କରିବା ପାଇଁ ସରକାରଙ୍କର ଯେଉଁ ନର୍ସରୀ ଅଛି, ଜଙ୍ଗଲ ବିଭାଗ ତରଫରୁ ଯେଉଁ ନର୍ସରୀ କରାଯାଇଛି, ମାତ୍ର 1 ଟଙ୍କାରେ ପ୍ରତି ପରିବାର ଗ୍ରାମାଞ୍ଚଳରେ 10 କୋଟି ପର୍ଯ୍ୟନ୍ତ ଚାରା ନେଇପାରିବେ, ସହରାଞ୍ଚଳ ଲୋକମାନେ ସେମାନେ 5 କୋଟି ଚାରା ନେଇପାରିବେ। ଆବଶ୍ୟକ ସ୍ଥଳେ ମଧ୍ୟ 100ରୁ ଉର୍ଦ୍ଧ୍ୱ ଚାରା ଦିଆଯାଇପାରେ, ଯେଉଁଠି ଆମେ ଅନୁଭବ କରିବୁ ଯେ ନାହିଁ ପ୍ରକୃତରେ ଚାରା ନେଇ ଲୋକ ଠିକ ଭାବରେ ଲଗାଉଛନ୍ତି, ତାଙ୍କର ଆବଶ୍ୟକତା ରହିଛି, ସେ ସ୍ଥଳରେ ମଧ୍ୟ ତାକୁ ଅଧିକା ଚାରା ଦିଆଯାଉଛି।
1: ସାର୍ ଯିଏ ଯଦି ଚାହିଁବ କଣ ମନ ଇଚ୍ଛା ଏମିତି ଚାରା ନେଇପାରିବ ନା ସେଥିପାଇଁ କିଛି ଗୋଟେ ପରିଚୟ ପତ୍ର କି ପ୍ରମାଣ ପତ୍ର ଦେଖେଇବା
0: ନିଶ୍ଚିନ୍ତ ଭାବରେ ଦବା ପଡିବ, ଯେହେତୁ ସରକାରଙ୍କର ନିର୍ଦ୍ଦିଷ୍ଟ ନିୟମ ରହିଛି, ପ୍ରତିବର୍ଷ ଆମେ ଯେତେବେଳେ ଚାରା ବଣ୍ଟନ କାର୍ଯ୍ୟକ୍ରମ ଆମର ହେଇଥାଏ ବିଭାଗ ତରଫରୁ, ସେଥିପାଇଁ ଆମର କିଛି ଗୋଟେ ନିର୍ଦ୍ଦେଶନାମା ଆସିଥାଏ କିଭଳି ଭାବରେ ଆମେ କେଉଁ ନୀତି ନିୟମକୁ ଆଧାର କରିକି ଆମେ ଜନସାଧାରଣଙ୍କୁ ଚାରା ବଣ୍ଟନ କରିବୁ। ସେଥିପାଇଁ ଆମର ଏଇ ବର୍ଷ ଯୋଉ ନିୟମ ପ୍ରଣୟନ କରାଯାଇଛି ସେଥିରେ ଯେଉଁମାନେ ଚାରା ନେବାକୁ ଆଗ୍ରହୀ ହେବେ ସେମାନେ ନିକଟସ୍ଥ ନର୍ସରୀରେ ପହଞ୍ଚି ତାଙ୍କର ଯେକୌଣସି ଗୋଟେ ପରିଚୟ ପତ୍ର ଦେବାକୁ ପଡେ, ଯେପରି ଆପଣଙ୍କର ଆଧାର କାର୍ଡ ହଉ କି ଭୋଟର ଆଇଡି ହଉ ଡ୍ରାଇଭିଂ ଲାଇସେନ୍ସ ହଉ କି ଆପଣଙ୍କର ଇଲେକ୍ଟ୍ରିକ ବିଲ୍ର କିଛି ପ୍ରମାଣପତ୍ର, ଯାହା ଦେଲେ ବି ଆପଣମାନେ ଚାରା ନେଇପାରିବେ।
1: ଜଣେ ଚାହିଁଲେ ସାର୍ କେତେଟା ଗଛ ନେଇପାରିବ ଆପଣଙ୍କ ପାଖରୁ ବା କେତେଟା ଚାରା ନେଇପାରିବ?
0: ପରିବାର ପିଛା ଗ୍ରାମାଞ୍ଚଳରେ 10 କୋଟି ନେଇପାରିବେ, ସହରାଞ୍ଚଳରେ 5 କୋଟି ନେଇପାରିବେ, କିନ୍ତୁ ଆବଶ୍ୟକ ସ୍ଥଳେ ମଧ୍ୟ ବିଭାଗର ଅଧିକାରୀ ଯେତେବେଳେ ଅନୁଭବ କରିବେ ଯେ ନାହିଁ ଇଏ ବ୍ୟକ୍ତି ବିଶେଷଙ୍କର ଚାରାର ଆବଶ୍ୟକତା ରହିଛି, ସେ ସ୍ଥଳରେ ମଧ୍ୟ ବିଚାରକୁ ନିଆଯାଏ ଅଧିକା ଚାରା ଦିଆଯାଉଛି।
1: ଯୋଉ କ୍ଲବ ପିଲାମାନେ ଧର ଚାହିଁବେ ସେ ବୃକ୍ଷରୋପଣ କରିବା ପାଇଁ କି ବେସରକାରୀ ସଂସ୍ଥା ସବୁ ଏନ୍ଜିଓ ମାନେ ଅଛନ୍ତି ସେମାନଙ୍କୁ କେତେ ଦବାର ଏମିତି ପ୍ରାବଧାନ ରହିଛି?
0: ଯେଉଁମାନେ ଆଗ୍ରହ ପ୍ରକାଶ କରିବେ ବେସରକାରୀ ସଂସ୍ଥା ଆସି କହିବେ ଚାରା ନେବା ପାଇଁ, ସେମାନଙ୍କର ଆମେ ପ୍ରମାଣ ଦେଖିଥାଉ ଯେ ପ୍ରକୃତରେ ଯୋଉ ଚାରା ସେମାନେ ନଉଛନ୍ତି ତାହା ଯୋଗ୍ୟ ଜାଗାରେ ଲାଗୁଛି ନା ନାହିଁ, ସଠିକ ଜାଗାରେ ଲାଗୁଛି ନା ନାହିଁ, ସେ ଆଧାରକୁ ବିଚାର କରି 150ରୁ 200 ପର୍ଯ୍ୟନ୍ତ ମଧ୍ୟ ଚାରା ଆମେ ଦେଇପାରିଥାଉ। ବନଖଣ୍ଡ ଅଧିକାରୀଙ୍କର କ୍ଷମତା 1000 ଚାରା ପର୍ଯ୍ୟନ୍ତ ଅଛି, ସେ ଦେଇପାରିବେ।
1: ସାର୍ ଖାଲି ଚାରା ତ ବଣ୍ଟନ କରିଦେଲେ ହବନି, ତାର ରକ୍ଷଣାବେକ୍ଷଣ ପାଇଁ କିଛି ନୀତି ନିୟମ ବି କରାଯାଇଥାଏ, ସେ ବୃକ୍ଷ ଗୁଡାକ ଯୋଉମାନେ ନଉଛନ୍ତି ସେ ଠିକ ଭାବରେ ତାକୁ ଲଗାଉଛନ୍ତି କି ନାହିଁ, ତାର ଦେଖା ରଖା କରୁଛନ୍ତି କି ନାହିଁ, ସେ ବିଷୟରେ କିଛି ଲୋକମାନଙ୍କୁ ସଚେତନ କରାଇଥାନ୍ତି କି କିଛି ଯୋଜନା ଥାଏ କି ସେ ଲୋକମାନଙ୍କୁ ବୁଝେଇବା ପାଇଁ କି ବନ ବିଭାଗର କର୍ମଚାରୀ ମାନେ ଯେଉଁମାନେ ଅଧିକ ସଂଖ୍ୟାରେ ବୃକ୍ଷ ନଉଛନ୍ତି ଯାଇକି ତଦାରଖ କରନ୍ତି ଯେ ମାନେ ଠିକରେ ଲଗାଉଛନ୍ତି କି ନାହିଁ ବୋଲି?
0: ଯେଉଁମାନେ ଅଧିକ ସଂଖ୍ୟାରେ ଚାରା ନଉଛନ୍ତି ସେଥିପାଇଁ ଆମେ ଆବଶ୍ୟକ ପ୍ରମାଣପତ୍ର ତାଙ୍କ ଠାରୁ ମଧ୍ୟ ନେଇଥାଉ।

0: ଯେଉଁଠି ସେମାନେ ଲଗେଇବେ ସେ ଜାଗାରେ ସେମାନେ ଗାତ ଖୋଳି ସାରିଛନ୍ତି କି ନାହିଁ। ଆଜିକାଲି ତ ସମସ୍ତଙ୍କ ପାଖରେ ମୋବାଇଲ ରହିଛି, ତାଙ୍କଠାରୁ କିଛି ଫଟୋଗ୍ରାଫ ଆମେ ଚାହିଁଥାଉ। ଯେଉଁଠି ଆମର ସବୁ ଷ୍ଟାଫ ବି ଅଛନ୍ତି, ସବୁ ଜାଗାରେ ତ ଆମର କାମ କରୁଛନ୍ତି, ସ୍ଥଳ ବିଶେଷରେ ଆମେ ତାଙ୍କୁ ଉଚିତ ସ୍ଥାନ ଅଛି କି ନାହିଁ ଜାଣିବା ପାଇଁ ମଧ୍ୟ ଷ୍ଟାଫଙ୍କ ଦ୍ୱାରା ସେଟା ବି ନିରୀକ୍ଷଣ କରାଯାଏ। ଆଉ ଯେଉଁମାନେ ବ୍ୟକ୍ତି ବିଶେଷ ନେଉଛନ୍ତି, ଯେଉଁଠି ଆମର ନର୍ସରୀ ରହିଛି, ଲୋକମାନଙ୍କ ପାଇଁ ଗୋଟେ ସାଧାରଣ ମାର୍ଗଦର୍ଶିକା ଆମେ ମଧ୍ୟ ଦେଇଥାଉ, କିଭଳି ଭାବରେ ଚାରାକୁ ନେଲେ ସେମାନେ ରୋପଣ କରିବେ ଏବଂ ତାର ମେଣ୍ଟେନାନ୍ସ ପ୍ଲାନ କେମିତି କରିବେ, ସେଥିପାଇଁ ଆମେ ସ୍ଥଳ ବିଶେଷରେ ଲୋକମାନଙ୍କୁ ସୂଚନା ଦିଆଯାଇଥାଏ।
1: ସାର୍, ପିଲାଟିଏ ବୃକ୍ଷଟିଏ ଏକ ପେଡ୍ ମା କେ ନାମ, ଏହି ସଚେତନତାର ବାର୍ତ୍ତା ଲୋକମାନଙ୍କ ପାଖରେ କିପରି ପହଞ୍ଚିଥାଏ?
0: ଯୋଉ ଏକ ପେଡ୍ ମା କେ ନାମ ଆମର ଭାରତ ବର୍ଷର ମାନ୍ୟବର ପ୍ରଧାନମନ୍ତ୍ରୀଙ୍କର ପ୍ରେରଣାରେ ଆଗେଇ ଚାଲିଛି। 2026 ଏହି କାର୍ଯ୍ୟକ୍ରମ ତୃତୀୟ ପର୍ଯ୍ୟାୟ ହାତକୁ ନିଆଯାଉଛି, ଯୋଉଟାକି ଆମର ବିଶ୍ୱ ପରିବେଶ ଦିବସ ଥିଲା ଜୁନ୍ 5 ତାରିଖ। ସେ ଜୁନ୍ 5 ତାରିଖରୁ ଏକ ପେଡ୍ ମା କେ ନାମ ତୃତୀୟ ପର୍ଯ୍ୟାୟ ବର୍ତ୍ତମାନ ସାରା ଭାରତ ବର୍ଷରେ ବ୍ୟାପକ ଭାବରେ ଆଗେଇ ଚାଲିଛି ଏବଂ ଓଡ଼ିଶା ସରକାର ସେଥିରେ ମଧ୍ୟ ସାମିଲ ହୋଇ କେମିତି ଜନସାଧାରଣଙ୍କୁ ଚାରା ଦିଆଯାଇପାରିବ ସେଥିପାଇଁ ବ୍ୟାପକ ପ୍ରଚାର ପ୍ରସାର କରୁଛନ୍ତି। ଆଉ ଏହି କାର୍ଯ୍ୟକ୍ରମକୁ ଏକ ପେଡ୍ ମା କେ ନାମ ପୋର୍ଟାଲରେ ମଧ୍ୟ ଅପଲୋଡିଂ କରାଯାଉଛି, ଲୋକମାନଙ୍କ ବିଭିନ୍ନ ଆମର ଷ୍ଟାଣ୍ଡିଂ କରାଯାଇଛି, ବିଭିନ୍ନ ପ୍ରକାର ଷ୍ଟେଜ ମଧ୍ୟ ହେଉଛି, ଯେଉଁମାନେ ନେଉଛନ୍ତି ତାଙ୍କର ଫଟୋ ମଧ୍ୟ ଅପଲୋଡ କରାଯାଉଛି। ଲୋକମାନଙ୍କୁ ମଧ୍ୟ ଆମେ ନିବେଦନ କରୁଛୁ ସେ ଆପ୍ରେ ସମସ୍ତେ ସେଟା ତାଙ୍କର ଫଟୋ ଅପଲୋଡ କରିପାରିବେ, ସେଥିପାଇଁ ଅନେକ ପ୍ରକାର ପ୍ରସାର ପ୍ରସାର ଆମ ବିଭାଗ ତରଫରୁ କରାଯାଏ।
1: ଲୋକମାନଙ୍କୁ ବା ପିଲାମାନଙ୍କୁ ବୃକ୍ଷରୋପଣ ପ୍ରତି ଆକୃଷ୍ଟ କରିବା ପାଇଁ ବନ ବିଭାଗ କି କି ପଦକ୍ଷେପ ସବୁ ନେଉଛି?
0: ଆପଣ ଯଦି ଦେଖିଥିବେ ୟୁରୋପିଆନ କଣ୍ଟ୍ରିରେ କିଭଳି ଭୟାବହତା ଦେଖାଦେଇଛି, ଯେଉଁଠିକି ମାନେ ଆମର ଯୋଉ ଟ୍ରପିକାଲ କଣ୍ଟ୍ରି ଥିଲା ଭାରତ ବର୍ଷରେ ଆମେ 40-42 ଡିଗ୍ରୀ ସେଣ୍ଟିଗ୍ରେଡକୁ ଦେଖିଲେ ଭୟ କରୁଥିଲୁ, ବର୍ତ୍ତମାନ ୟୁରୋପିଆନ କଣ୍ଟ୍ରିରେ ଆପଣ ଦେଖିବେ 40 ଡିଗ୍ରୀରୁ ଉର୍ଦ୍ଧ ବର୍ତ୍ତମାନ ଟେମ୍ପରେଚର ରହୁଛି, ଯେଉଁଠିକି ଜନସାଧାରଣ
1: ଥଣ୍ଡା ରହିବା
0: କଥା ଅସହ୍ୟ ହେଇଯାଇଛି, ତାଙ୍କ ପାଇଁ ଦୁର୍ବିଷହ ହେଇଯାଇଛି ବର୍ତ୍ତମାନ ତାଙ୍କର ବଞ୍ଚିବା। ତେଣୁ ଭାରତ ବର୍ଷରେ ଖାଲି ନୁହେଁ, ସାରା ବିଶ୍ୱରେ ଏଇ ଯୋଉ ଜଳବାୟୁ ପରିବର୍ତ୍ତନର କରାଳ ରୂପ ବର୍ତ୍ତମାନ ସମସ୍ତେ ଅନୁଭବ କରିଛନ୍ତି, ସେଥିପାଇଁ ବର୍ତ୍ତମାନ ଆମେ ଅନୁଭବ କରୁଛୁ ଲୋକମାନେ ମଧ୍ୟ ସଚେତନତା ଯଥେଷ୍ଟ ହେଲେଣି ଆଉ ସେମାନେ ସ୍ୱତଃପୃତ ଭାବରେ ଆସୁଛନ୍ତି, ଅଫିସ ସାଙ୍ଗରେ ଯୋଗାଯୋଗ କରୁଛନ୍ତି, ପ୍ରଶ୍ନ କରୁଛନ୍ତି କେଉଁଠି ଚାରା ମିଳିବ। ସେମାନଙ୍କୁ ସହଯୋଗ କରିବା ପାଇଁ ବିଭାଗ ତରଫରୁ ବର୍ତ୍ତମାନ ତ ସୋସିଆଲ ମିଡିଆରେ ଆମେ ଅନେକ ପ୍ରକାର ପ୍ରଚାର ପ୍ରସାର କରିବା ପାଇଁ ସୁବିଧା ସ୍ଥିତିରେ ଅଛୁ, ସମସ୍ତେ ଜାଣୁଛନ୍ତି ଏବଂ ସମସ୍ତଙ୍କୁ ଆମେ ସାମିଲ କରିବା ପାଇଁ ଆମର ବିଭିନ୍ନ ଅନୁଷ୍ଠାନକୁ ଯୋଗାଯୋଗ କରାଯାଉଛି। ଅନୁଷ୍ଠାନ ମାନଙ୍କରେ ବିଭିନ୍ନ ସ୍କୁଲରେ ଆମର ବନ ମହୋତ୍ସବ କାର୍ଯ୍ୟକ୍ରମ ହେଉଛି, ଆମର SHG ମାଆମାନଙ୍କୁ ମଧ୍ୟ ଆମେ ଇନଭଲ୍ଭ କରିକି ବହୁ ଜାଗାରେ କାର୍ଯ୍ୟକ୍ରମ ହାତକୁ ନେଉଛୁ, ବିଭିନ୍ନ ସରକାରୀ ଅନୁଷ୍ଠାନ ମଧ୍ୟ ଏ କାର୍ଯ୍ୟକ୍ରମକୁ ହାତକୁ ନେଉଛନ୍ତି, ଆଗେଇ ଆସୁଛନ୍ତି। ଜୁଡିସିଆରୀ ଆପଣଙ୍କର ଓଡ଼ିଶାରେ ମଧ୍ୟ ସେମାନଙ୍କର ସେ କାର୍ଯ୍ୟକ୍ରମ ହାତକୁ ନେଉଛନ୍ତି, କୋଅପରେଟିଭ ସୋସାଇଟି ସଂସ୍ଥା ହାତକୁ ନେଉଛନ୍ତି, ସତ୍ୟ ସାଇ ଅନୁଷ୍ଠାନ ସେମାନେ ମଧ୍ୟ ନେଉଛନ୍ତି, ଅନେକ ପ୍ରକାର ଅନୁଷ୍ଠାନ ବର୍ତ୍ତମାନ ବିଶ୍ୱର ଯୋଉ ପରିଣାମ ସମସ୍ତେ ଦେଖୁଛନ୍ତି, ଆଗକୁ ଅନୁଭବ କରୁଛନ୍ତି ଯେ ଆସିପାରେ, ସେଥିପାଇଁ ସମସ୍ତେ ସଚେତନ ହୋଇଛନ୍ତି ଏବଂ ସମସ୍ତଙ୍କର ଆଗ୍ରହ ଅନେକ ମାତ୍ରାରେ ବୃଦ୍ଧି ପାଇଛି ଯେ କିଭଳି ଆମେ ଗଛ ଲଗେଇବା ଏବଂ ଆମର ଜଳବାୟୁ ପରିବର୍ତ୍ତନର ଯୋଉ ସମସ୍ୟା ଗୁଡ଼ିକୁ ସମାଧାନ କରିବା ପରେ ଯୋଉ ସର୍ବୋତ୍ତମ ମାର୍ଗ ଅଛି, ସର୍ବୋତ୍ତମ ଉପାୟ ଅଛି ଯୋଉଟା ବୃକ୍ଷରୋପଣ, ସେଥିରେ ସମସ୍ତେ କିଭଳି ସାମିଲ ହେବା ସେଥିପାଇଁ ସମସ୍ତେ ବର୍ତ୍ତମାନ ଆଗ୍ରହ ପ୍ରକାଶ କରିଛନ୍ତି ଏବଂ ସେହି ମାତ୍ରାରେ ମଧ୍ୟ କାର୍ଯ୍ୟକ୍ରମ ହାତକୁ ନେଉଛନ୍ତି।
1: ଆପଣ ତ ବନଖଣ୍ଡ ଅଧିକାରୀ ହିସାବରେ ଅନେକ ବର୍ଷ ହେଲା ଚାକିରି କଲେଣି, ଆପଣ ତ ଅନେକ ଦେଖିସାରିବେଣି ବନ ମହୋତ୍ସବ ସପ୍ତାହ, କିନ୍ତୁ 2026 ମସିହାର କଣ ସ୍ୱତନ୍ତ୍ରତା ରହିଛି ଏଇ ବନ ମହୋତ୍ସବ ସପ୍ତାହ ପାଳନରେ?
0: ଯାହା ଆମେ ଆଗରୁ ତ କରୁଥିଲେ କିନ୍ତୁ ସେଇଭଳି ମାତ୍ରାରେ ଆମେ ଭୟାନକତା ଦେଖିନଥିଲେ। ଜଳବାୟୁ ପରିବର୍ତ୍ତନର ଯୋଉ ପ୍ରଭାବ ଏଇଟା ଅତ୍ୟନ୍ତ ଭାବରେ ବର୍ତ୍ତମାନ ଖରାପ ସ୍ଥିତିକୁ ଯାଇଛି, ତେଣୁକରି ସେଇ ସ୍ଥିତିକି କିଭଳି ସୁଧାର ଅଣାଯାଇ ପାରିବ ସେଥିପାଇଁ ଯେମିତି 1950 ମସିହାରେ କେ ମୁନ୍ସି ଆକୁ ପରିକଳ୍ପନା କରିଥିଲେ ଭାରତ ବର୍ଷର ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ, ସିଏ ମଧ୍ୟ ଭବିଷ୍ୟତକୁ ଆଖିରେ ରଖି ସୁନ୍ଦର ଭାବରେ ଏଇ ଯୋଉ ମା କୁ ମନେ ପକାଇ ଗୋଟେ ଗଛ ଲଗେଇବା, ଜନସାଧାରଣ ମଧ୍ୟରେ ଗୋଟେ ଆଗ୍ରହ ସୃଷ୍ଟି କରିବା ପାଇଁ ଗୋଟେ ସୁନ୍ଦର ନାମ ଦେଇଛନ୍ତି, ଯୋଉଟାକି 2024 ମସିହାରୁ ଆମର ଏକ ପେଡ୍ ମା କେ ନାମ ସାରା ଭାରତ ବର୍ଷରେ କାର୍ଯ୍ୟ କରୁଛି। ଆଉ ଯୋଉ କାର୍ଯ୍ୟକ୍ରମଟା ଆପଣ ଜାଣିଥିବେ ଯେ ଭାରତ ବର୍ଷର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କର ପ୍ରେରଣାରେ ଏଇ କାର୍ଯ୍ୟକ୍ରମ ଆଗେଇ ଚାଲିଛି, ତେଣୁ ସମସ୍ତେ ଏ କାର୍ଯ୍ୟକ୍ରମରେ ସାମିଲ ହେଉଛନ୍ତି, ସେମାନଙ୍କର ଉତ୍ସାହ ଦିନକୁ ଦିନ ବଢୁଛି ଏବଂ ସମସ୍ତଙ୍କର ସହଯୋଗ ଆସୁଛି କେମିତି ଆମେ ବୃକ୍ଷ ଲଗେଇବା, ସମସ୍ତଙ୍କର ସଚେତନତା ଆସୁଛି। ଆଉ ଏଇ ସଚେତନତାକୁ ଆଖିରେ ରଖି ବା ସହଯୋଗର ଯୋଉ ହାତ ସେମାନେ ବଢେଇଛନ୍ତି ସେଥିପାଇଁ ଓଡ଼ିଶା ସରକାର ମଧ୍ୟ ତାଙ୍କର ଖୋଲା ହାତ ବଢେଇଛନ୍ତି, ଅନୁଷ୍ଠାନ ଗୁଡ଼ିକୁ ମାଗଣା ଏବଂ ବ୍ୟକ୍ତି ବିଶେଷ ମାନଙ୍କୁ 1 ଟଙ୍କାରେ ଚାରା ପ୍ରଦାନ କରିବା ପାଇଁ
1: କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। କିନ୍ତୁ ବର୍ତ୍ତମାନ ଆମେ ଯଦି ପର୍ଯ୍ୟାପ୍ତ ପରିମାଣରେ ବୃକ୍ଷରୋପଣ କରିବା ନିଶ୍ଚୟ ଆମ ପରିବେଶ ସେମିତି ସବୁଜିମା ହେବ।

0: ବର୍ତ୍ତମାନ ଯୋଉ ଅସନ୍ତୁଳିତ ପରିବେଶ ଆମେ ଉପଲବ୍ଧି କରୁଛୁ ସେଇଟା ହେଇପାରିବନି। ତେଣୁ ଲୋକମାନଙ୍କୁ ଟିକେ ଆଉ ସଚେତନ କରେଇବା ପାଇଁ ଆପଣ ଜଣେ ବନଖଣ୍ଡ ଅଧିକାରୀ ହିସାବରେ କିଛି କୁହନ୍ତୁ।
1: ମୁଁ ମୋର ବନଖଣ୍ଡରେ ମେ ମାସରୁ ବନଖଣ୍ଡ ଅଧୀନରେ ଥିବା ଯେତେ ଅଞ୍ଚଳ ଅଛି ସବୁ ବ୍ଲକର ସରପଞ୍ଚ ମାନଙ୍କୁ ଆମେ ଯୋଗାଯୋଗ କରିଛୁ, ଏସ୍ଏଚ୍ଜି ମାନଙ୍କୁ ଯୋଗାଯୋଗ କରିଛୁ, ସେମାନଙ୍କୁ ଆମେ ବାର୍ତ୍ତା ଦେଇଛୁ ଯେ ଆମର ଏଇ ସ୍ଥାନରେ ଏଇଭଳିଆ ନର୍ସରୀ କାର୍ଯ୍ୟକ୍ରମ ହେଇଛି। ତାପରେ ଆପଟେ ଅଡିଓ ଏଡ୍ ମଧ୍ୟ ମୁଁ ହାତକୁ ନେଇଛି, ସବୁ ପଞ୍ଚାୟତରେ ସେମାନେ ବୁଲୁଛନ୍ତି ବର୍ତ୍ତମାନ ତାକୁ ଲୋକମାନଙ୍କୁ ସଚେତନ କରିବା
0: ପାଇଁ
1: ବୁଲା ହେଉଛି। ତାପରେ ମୋର ଡିଭିଜନର ବନଖଣ୍ଡରେ ଯୋଉ ଆମର ସୋସିଆଲ ମିଡିଆ ହ୍ୟାଣ୍ଡେଲ ଅଛି ସେଥି ମଧ୍ୟ ଆମେ ପୋଷ୍ଟ କରୁଛୁ ୱିଥ୍ ଡିଟେଲ ଆଡ୍ରେସ୍ ଆଉ କିଛି କଣ୍ଟାକ୍ଟ ନମ୍ବର ମଧ୍ୟ ଦେଉଛୁ ଯାହାକୁ ଲୋକ ତାକୁ ଆଭେଲ କରିପାରିବେ। କଟକ ଫରେଷ୍ଟ ଡିଭିଜନ ଯୋଉ ସୋସିଆଲ ମିଡିଆ ହ୍ୟାଣ୍ଡେଲ ଅଛି ସେଥିରେ ମଧ୍ୟ ଆମେ ସବୁବେଳେ ଆମର ଯୋଉ କାର୍ଯ୍ୟକ୍ରମ ହାତକୁ ନେଉଛୁ ତାକୁ ଆମେ ପୋଷ୍ଟ କରୁଛୁ। ତା ଛଡ଼ା ଆମେ ଆଜି ଆପଣଙ୍କର ଏଇ ଯୋଉ ସୁନ୍ଦର କାର୍ଯ୍ୟକ୍ରମ ହେଉଛି ସେ କାର୍ଯ୍ୟକ୍ରମ ଗୋଟେ ଉତ୍ତମ କାର୍ଯ୍ୟକ୍ରମ ଯୋଉଟାକି ସୁନ୍ଦର ଭାବରେ ଏଠି ଆମେ ଗୋଟେ ବାର୍ତ୍ତା ଦେଇପାରିବା ଲୋକମାନଙ୍କୁ, ସେଇଟା ଶ୍ରୋତାମାନେ ଏଇ କାର୍ଯ୍ୟକ୍ରମର ଲାଭ ଉଠାଇ ପାରିବେ ଏବଂ ସେମାନେ ମଧ୍ୟ ବହୁ ସଂଖ୍ୟାରେ ଏଇ କାର୍ଯ୍ୟକ୍ରମରେ ସାମିଲ ହୋଇ ତାଙ୍କର ଯୋଉ ଆବଶ୍ୟକତା ହେଉଛି ପୂରଣ କରିବା ସଙ୍ଗେ ସଙ୍ଗେ ସାରା ଓଡ଼ିଶାକୁ ଗୋଟେ କେମିତି ସ୍ୱଚ୍ଛ ସବୁଜ ସୁନ୍ଦର କରିବେ ସେଥିରେ ମଧ୍ୟ ସେମାନେ ସହାୟକ ହୋଇପାରିବେ।
0: ଏଇଠି ଶେଷରେ ଆମ ଶ୍ରୋତା ବନ୍ଧୁମାନେ ଯୋଉମାନେ ବର୍ତ୍ତମାନ ଆମର କାର୍ଯ୍ୟକ୍ରମ ଶୁଣୁଛନ୍ତି ସେମାନେ କେମିତି ଏଇ ବନ ମହୋତ୍ସବରେ ନିଜକୁ ସାମିଲ କରିବେ କିଛି ଉପଦେଶ ଦିଅନ୍ତୁ।
1: ମୁଁ ସମସ୍ତଙ୍କୁ ନିବେଦନ କରିବି, ଛାତ୍ରଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ମହିଳାମାନଙ୍କୁ, ମା ମାନଙ୍କୁ, ଭଉଣୀମାନଙ୍କୁ ଏବଂ ବରିଷ୍ଠ ନାଗରିକମାନଙ୍କୁ, ଅନୁଷ୍ଠାନର ସଦସ୍ୟମାନଙ୍କୁ, ସମସ୍ତେ ଏଇ କାର୍ଯ୍ୟକ୍ରମରେ ସହାୟକ ହୁଅନ୍ତୁ, ନିଜକୁ ନିବିଡ଼ ଭାବରେ ସେମାନେ ଏଥିରେ ସଂଯୋଗ କରନ୍ତୁ ଏବଂ ବନ ମହୋତ୍ସବ ସପ୍ତାହରେ ଏକରୁ ଅଧିକା ଯେତେ ପାରିବେ ଯେଉଁଠି ଯେଉଁଠି ଖାଲି ସ୍ଥାନ ଅଛି ଅନ୍ତତଃ ପକ୍ଷେ ଗୋଟିଏ ଗଛ ଲଗେଇ ତାଙ୍କର ଯୋଉ ପରିବେଶକୁ ସଜାଡ଼ିବାରେ ନିଜେ ଗୋଟିଏ ଛୋଟ ଯେମିତି ଗୁଣ୍ଡିଚୁ ମୂଷା ପରି ସିଏ ସେଥିରେ ନିଜେ ସାମିଲ ହୁଅନ୍ତୁ, ଯାହାଦ୍ୱାରା କି ଯୋଉ ଭୟାନକ ପରିସ୍ଥିତି ଆମେ ସମ୍ମୁଖୀନ ହେଉଛେ ସେଥିରୁ ଆମେ ମୁକ୍ତି ପାଇପାରିବା ଏବଂ ସରଳ ଭାବରେ କହିବାକୁ ଗଲେ ଗୋଟେ ଆମର ଆଖପାଖରେ ସ୍ୱଚ୍ଛ ଏବଂ ସବୁଜ ପରିବେଶ ଆମେ ସୃଷ୍ଟି କରିପାରିବା।
0: ଯା ହଉ ଅନିଲ ସାର, ଆପଣ ଆମର କାର୍ଯ୍ୟକ୍ରମକୁ ଆସିଲେ। ଆଜି ଯାହା ଆମର ବିଷୟ ଥିଲା ବନ ମହୋତ୍ସବ 2026 ସେ ସମ୍ପର୍କରେ ଅନେକ ଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଲେ, ସେଥିପାଇଁ ଆପଣଙ୍କୁ ଆମର ବନାନୀ କାର୍ଯ୍ୟକ୍ରମ ତରଫରୁ ତଥା ଆକାଶବାଣୀ କଟକ କେନ୍ଦ୍ର ତରଫରୁ ଅନେକ ଅନେକ ଧନ୍ୟବାଦ। ନମସ୍କାର।
1: ଧନ୍ୟବାଦ। ନମସ୍କାର।

କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ବାରିପଦା ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ ରାତି 8ଟା। ପ୍ରଚାର କରୁଛୁ କାର୍ଯ୍ୟକ୍ରମ ହିନ୍ଦୀ ଚଳଚ୍ଚିତ୍ରର ଗୀତ। ପ୍ରଥମେ ଚଳଚ୍ଚିତ୍ରଟି ନେଇଛୁ ଆଓ ଇସ୍କରେ। କଣ୍ଠଦାନ କରିଛନ୍ତି ଶିଳ୍ପୀ ଜୁଲଫି।

0: ହଁ ଭାଇ କେଆଡ଼େ ଚାଲ ହଉ,
1: ଖରା ପାଣି ପବନ ସବୁ ସମାଧାନ କରତେ ହଉ।
0: ଓହୋ, ମାନେ କଥାଟା ଟିକେ ଫିଟେଇକି କୁହ।
1: ମାନେ ସିନି ଆଉ ଉଷା କମ୍ପାନୀର ଇଲେକ୍ଟ୍ରିକ ଫ୍ୟାନ, ଉଷାର ସିଲେଇ ମେସିନ, ଟୁଲୁ ଉଷା କମେଣ୍ଟ ଗ୍ରିପ୍ସ, ହଣ୍ଡା କମ୍ପାନୀର ପମ୍ପ ସେଟ, ଜେଟ୍ ସମର୍ସିବୁଲ ମନୋବ୍ଲକ ଆଉ ହଣ୍ଡା କମ୍ପାନୀର ଜେନେରେଟର ପମ୍ପ ସେଟ, ପାୱାର ୱିଡର, ଘାସ କଟା ଯନ୍ତ୍ର, ପେଟ୍ରୋଲ ଡିଜେଲ କିରୋସିନି ପମ୍ପ ସେଟ୍ରେ 10,000 ପର୍ଯ୍ୟନ୍ତ ଏବଂ ହଣ୍ଡା ପାୱାର ୱିଡର୍ରେ 30,000 ପର୍ଯ୍ୟନ୍ତ ସରକାରୀ ରିହା।

ପରବର୍ତ୍ତୀ ଗୀତଟି ନେଇଛୁ ଆଶିକ ଟୁ ଚଳଚ୍ଚିତ୍ରରୁ। ଦ୍ୱୈତକଣ୍ଠରେ ଗାଇଛନ୍ତି ଶିଳ୍ପୀ ପାଲକ ମୁଚ୍ଛଲ ଏବଂ ଅର୍ଜିତ ସିଂ।

କାର୍ଯ୍ୟକ୍ରମ ଶେଷରେ ଗୀତଟି ନେଇଛୁ ଆକ୍ସନ୍ ରିପ୍ଲାଏ ଚଳଚ୍ଚିତ୍ରରୁ। ସମବେତ କଣ୍ଠରେ ଗାଇଛନ୍ତି ଶିଳ୍ପୀମାନେ ହେଲେ କାର୍ତ୍ତିକ, ମହାଲକ୍ଷ୍ମୀ, ଅନ୍ତରା ମିତ୍ର।

ଶୁଣୁଥିଲି କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଆଜିର ଚଳଚ୍ଚିତ୍ର ଗୁଡ଼ିକ ଥିଲା ଆଓ ଓଇସ୍କରେ, ଆଦମୀ ଖିଲନା ହେ, ଆଶାଏଁ, ଆଶିକ ଟୁ ଏବଂ ଏକ୍ସନ୍ ରିପ୍ଲାଏ। ଆକାଶବାଣୀ ବାରିପଦା ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ରାତି 8:30। ଆରମ୍ଭ କରୁଛୁ କାର୍ଯ୍ୟକ୍ରମ ବିଜ୍ଞାନ ବାର୍ତ୍ତା। ଆଜିର ଆଲୋଚନାର ବିଷୟ ରହିଛି ବନବ ମହୋତ୍ସବ ମହତ୍ତ୍ୱର ଏବଂ ଗୁରୁତ୍ୱ। ଆଲୋଚନା କରିଛନ୍ତି ସ୍ମିତା ଦାସ। କାର୍ଯ୍ୟକ୍ରମଟିକୁ ପରିଚାଳନା କରିଛନ୍ତି ନାଗଭୂଷଣ ମାଝୀ।

ନମସ୍କାର ଶ୍ରୋତା ବନ୍ଧୁ, ଆପଣମାନଙ୍କୁ ସ୍ୱାଗତ ଜଣାଉଛି ଆମର ଆଜିର ବିଜ୍ଞାନ ବାର୍ତ୍ତା କାର୍ଯ୍ୟକ୍ରମକୁ। ଶ୍ରୋତା ବନ୍ଧୁ, ଋତୁଚକ୍ରର ପରିବର୍ତ୍ତନ ସହିତ ଏବେ ବର୍ଷା ଋତୁର ରାଜୁତି ଆରମ୍ଭ ହୋଇଯାଇଛି। ଆଷାଢ଼ ମାସର ଆରମ୍ଭ ସହିତ ଆଉ ସେ ଏକା ସମୟରେ ମୌସୁମୀ ମଧ୍ୟ ସକ୍ରିୟ ହୋଇ ସବୁଠି ବର୍ଷା କରାଇବାରେ ପ୍ରମୁଖ ଭୂମିକା ତୁଲାଉଛି। ଆଷାଢ଼ ଶ୍ରାବଣ ମାସରେ ସାରା ପୃଥିବୀ ସବୁଜ ଚାଦର ଘୋଡ଼ି ହୋଇଥାଏ, ଶୁଷ୍କ ତରୁଲତା ନୂତନ ଜୀବନ ପାଇଥାନ୍ତି। ବର୍ଷା ହେଉଛି ବୃକ୍ଷରାଜିର ମିତ୍ର, ତେଣୁ ଆମର କୃଷିକାର୍ଯ୍ୟ ଏହି ବର୍ଷା ସହିତ ବିଶେଷ ଭାବରେ ଜଡ଼ିତ। ଶ୍ରୋତାବନ୍ଧୁ, କେବଳ କ'ଣ ଚାଷବାସ, ସମସ୍ତ ବଣ ଜଙ୍ଗଲ ବାଡ଼ି ବଗିଚାରେ ଏବେ ଗଛ ଲଗାଇବାର ଏକ ନିଆରା ମଜା, କାରଣ ବିନା ପରିଶ୍ରମରେ ଗଛଗୁଡ଼ିକ ବର୍ଷା ପାଣିରେ ଆରାମରେ ବଢ଼ିଯାଆନ୍ତି। ଏବେ ଜଙ୍ଗଲ କ୍ଷୟ ଏକ ସତର୍କ ଘଣ୍ଟି ସଦୃଶ ହୋଇଯାଇଛି। ଆଧୁନିକ ଜୀବନଚର୍ଯ୍ୟା, ଦ୍ରୁତ ଶିଳ୍ପାୟନ ଓ ସହରୀକରଣ ଜଙ୍ଗଲ ଧ୍ୱଂସର ପ୍ରମୁଖ କାରଣ ବନିଛି। ଶ୍ରୋତାବନ୍ଧୁ, ଶୁଦ୍ଧ ଏବଂ ମୁକ୍ତ ବାୟୁର ଆବଶ୍ୟକତାକୁ ପ୍ରତ୍ୟେକଟି ମଣିଷ ଭଲ ଭାବରେ ଅନୁଭବ କରିପାରିଛି। ଆମ ବଣ ଜଙ୍ଗଲ ହିଁ ହେଉଛି ଏହି ଶୁଦ୍ଧ ବାୟୁର ଶ୍ରେଷ୍ଠ ସ୍ରୋତ, ତେଣୁ ଏହି ପ୍ରାକୃତିକ ସମ୍ପଦର ସୃଷ୍ଟି ଓ ସୁରକ୍ଷା ଆମର ପ୍ରାଥମିକ ଦାୟିତ୍ୱ ହେବା ଆବଶ୍ୟକ। ଶ୍ରୋତାବନ୍ଧୁ, ପ୍ରତ୍ୟେକ ବର୍ଷ ଜୁଲାଇ ମାସର ପ୍ରଥମ ସପ୍ତାହ ଅର୍ଥାତ୍ ଜୁଲାଇ ମାସ 1 ତାରିଖରୁ 7 ତାରିଖ ପର୍ଯ୍ୟନ୍ତ ଆମ ଦେଶରେ ଏହି ଜଙ୍ଗଲ ସମ୍ପଦର ପୁନରୁଦ୍ଧାର ପାଇଁ ବନ ମହୋତ୍ସବ ପର୍ବ ପାଳିତ ହୋଇଥାଏ। ଆଜି ଆମେ ଆମ କାର୍ଯ୍ୟକ୍ରମରେ ଏହି ବନ ମହୋତ୍ସବ ପାଳନ ସମ୍ପର୍କରେ

ଶ୍ରୋତାବନ୍ଧୁ, ଅରଣ୍ୟ କ୍ଷୟର କୁଫଳ କେବଳ ମାନବ ସମାଜକୁ ନୁହେଁ, ସମଗ୍ର ଜୀବଜଗତକୁ ଭୋଗିବାକୁ ପଡ଼ୁଛି। ବୃକ୍ଷ ଛେଦନ ଦ୍ୱାରା ପରିବେଶର ଦ୍ରୁତ ଅବକ୍ଷୟ ହେଉଅଛି। ଏହା ସହିତ ମୃତ୍ତିକା କ୍ଷୟ, ବାୟୁମଣ୍ଡଳର ଉତ୍ତାପ ବୃଦ୍ଧି, ପାଣିପାଗର ବ୍ୟତିକ୍ରମ, ବନ୍ୟା, ବାତ୍ୟା ଓ ମରୁଡ଼ି ଆଦି ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରିବାକୁ ପଡ଼ୁଅଛି। ସେଥିପାଇଁ ପୁଣି ଥରେ ବୃକ୍ଷର ଉପାଦେୟତାକୁ ଉପଲବ୍ଧ କରି ବୃକ୍ଷରୋପଣ ପ୍ରତି ଗୁରୁତ୍ୱ ଦିଆଯାଉଅଛି। ବୃକ୍ଷକୁ ଏକ ମହାତ୍ମା ନାମରେ ଆଖ୍ୟାୟିତ କରାଯାଇ ବୃକ୍ଷରୋପଣକୁ ଏକ ଜାତୀୟ କାର୍ଯ୍ୟକ୍ରମର ରୂପ ଦିଆଯାଇଅଛି। ଏହାର ଫଳସ୍ୱରୂପ ବନ ମହୋତ୍ସବର ପରିକଳ୍ପନା ହୋଇଅଛି। ମାନବ କଲ୍ୟାଣ ବ୍ରତର ଧାରକ ଓ ବାହକ ସ୍ୱରୂପ ଏହି ବନ ମହୋତ୍ସବ ସ୍ୱାଧୀନ ଭାରତର ଏକ ଜାତୀୟ ଉତ୍ସବ ରୂପେ ପରିଗଣିତ ହୋଇଅଛି। ପ୍ରତିବର୍ଷ ବର୍ଷା ଋତୁର ଆରମ୍ଭରେ ଏବଂ ଅକ୍ଟୋବର 2 ତାରିଖ ପବିତ୍ର ଗାନ୍ଧୀ ଜୟନ୍ତୀ ଦିବସରେ ସରକାରୀ ରାସ୍ତାର ଧାରେ ଧାରେ ଫାଙ୍କା ପଡ଼ିଆ ତଥା ପତିତ ଜମିରେ ଅସଂଖ୍ୟ ଚାରାଗଛ ରୋପଣ କରାଯାଉଅଛି। ଏଥିସହିତ ସ୍କୁଲ, କଲେଜ, ୟୁନିଭର୍ସିଟି, ସରକାରୀ ବେସରକାରୀ ଅଫିସ, ପୂର୍ତ୍ତ ବିଭାଗ, ରେଳ ବିଭାଗ, ବିଭିନ୍ନ NGO ମାନଙ୍କ ଦ୍ୱାରା ଏବଂ ଅନ୍ୟାନ୍ୟ ସଂସ୍ଥା ମଧ୍ୟ ବନ ମହୋତ୍ସବ ପାଳନ ଅବସରରେ ବ୍ୟାପକ ବୃକ୍ଷରୋପଣ କରାଉଛନ୍ତି। ବନ ମହୋତ୍ସବ ପାଳନ ତଥା ପ୍ରସ୍ତୁତି ପାଇଁ ସର୍ବସାଧାରଣ ସ୍ତରରେ ବ୍ୟାପକ ସଚେତନତା ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ। ସର୍ବାଧିକ ପରିମାଣରେ ବୃକ୍ଷରୋପଣ କରିବାର ଉଦ୍ୟମକୁ ପ୍ରୋତ୍ସାହିତ କରିବା ନିମନ୍ତେ ସରକାରଙ୍କ ତରଫରୁ ବିଭିନ୍ନ ପ୍ରକାରର ପୁରସ୍କାରର ବ୍ୟବସ୍ଥା ମଧ୍ୟ କରାଯାଇଅଛି। ପରିବେଶ ବିଭାଗ ତରଫରୁ ପ୍ରକୃତି ମିତ୍ର, ପ୍ରକୃତି ବନ୍ଧୁ ଓ ବୃକ୍ଷମିତ୍ର ନାମରେ ପ୍ରତିବର୍ଷ ପୁରସ୍କାର ପ୍ରଦାନ

କରାଯାଉଅଛି। ସରକାରଙ୍କର ବନ ବିଭାଗ ତରଫରୁ ମାଗଣା ଚାରା ବଣ୍ଟନ କରାଯାଉଅଛି। ସାମାଜିକ ବନୀକରଣ ନାମରେ ସରକାର ଏବେ ଏକ ନୂତନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି।

ଶ୍ରୋତା ବନ୍ଧୁ, ଭାରତରେ ବିଗତ ଦଶନ୍ଧିରେ ଜଙ୍ଗଲ କ୍ଷୟର ପରିମାଣ 16% ବୃଦ୍ଧି ପାଇଅଛି। ସେହିପରି 2019-20 ମସିହାରେ ଆମ ଦେଶ 38,500 ହେକ୍ଟର ଗ୍ରୀଷ୍ମ ମଣ୍ଡଳୀୟ ଜଙ୍ଗଲ ଅର୍ଥାତ୍ 14% ଜଙ୍ଗଲ କ୍ଷୟର କାରଣ ବନିଛି, ଯାହାଫଳରେ ସାମଗ୍ରିକ ଭାବରେ 0.67% ଜଙ୍ଗଲ ନଷ୍ଟ ହୋଇଅଛି। ସେଥିପାଇଁ ଏମିତି ଏକ ଘଡ଼ିସନ୍ଧି ସମୟରେ ବନ ମହୋତ୍ସବର ଗୁରୁତ୍ୱ ଆମ ଦେଶ ତଥା ସମସ୍ତ ନାଗରିକମାନଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ସରକାର ଏ ଦିଗରେ ଯେତେ ଯତ୍ନଶୀଳ ହେଲେ ମଧ୍ୟ କିଛି ଦୋଷତ୍ରୁଟି ତଥା ଅମାନବିକ କାର୍ଯ୍ୟ ପାଇଁ ଯେତିକି ବୃକ୍ଷ ରୋପଣ କରାଯାଉଅଛି ତା'ର 95%ରୁ ଅଧିକ ବୁଲା ଗାଈଗୋରୁଙ୍କର ଆହାର, ଜାଳେଣୀ କାଠ ତଥା ଯତ୍ନ ଓ ପାଣି ଅଭାବରୁ ଶୁଖି ମରିଯାଉଛନ୍ତି। ପୂର୍ବେ ରାସ୍ତାକଡ଼ରେ ବର, ଅଶ୍ୱସ୍ଥ, ଆମ୍ବ, ଜାମୁ, ଚାକୁଣ୍ଡା, ପୁଲାଙ୍ଗ ଆଦି ଫଳନ୍ତି ଓ ଛାୟା ପ୍ରଦାନକାରୀ ବୃକ୍ଷ ଲଗାଯାଉଥିଲା। ଜନସାଧାରଣ ସଚେତନ ଓ ସତର୍କ ନ ହେଲେ ପରିସ୍ଥିତି ବିଷମ ହୋଇ ଆମ ସବୁଜ ଗ୍ରହ ପୃଥିବୀ ଏକ ବିଷ ବଳୟକୁ ରୂପାନ୍ତରିତ ହୋଇଯିବ। ତେଣୁ ଶ୍ରୋତାବନ୍ଧୁ, ବନ ମହୋତ୍ସବର ଗୁରୁତ୍ୱକୁ ଉପଲବ୍ଧି କରି ଏବେଠାରୁ ଆମର ପର ପିଢ଼ିକୁ ସଜାଗ ଓ ସଚେତନ କରି ବୃକ୍ଷଲତାଙ୍କର ଉପାଦେୟତାକୁ ବୁଝାଇ ଏହି କାର୍ଯ୍ୟକ୍ରମର ସଫଳ ରୂପାୟନ କରିପାରିଲେ ପୁଣି ଆମ ପୃଥିବୀ ସବୁଜ ସୁନ୍ଦର ହୋଇପାରିବ। ଏହା ହିଁ ବନ ମହୋତ୍ସବର ବାର୍ତ୍ତା। ଆଜିର ବିଜ୍ଞାନ ବାର୍ତ୍ତା କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ଆଜି ଏଥିରେ ବନ ମହୋତ୍ସବ ସମ୍ପର୍କିତ ଏକ ଆଲୋଚନାଟିଏ ଶୁଣିଲେ। ପ୍ରସ୍ତୁତି ଓ ଉପସ୍ଥାପନାରେ ମୁଁ ସ୍ମିତା ଦାସ। ଆପଣମାନଙ୍କୁ ଆମ କାର୍ଯ୍ୟକ୍ରମ କେମିତି ଲାଗିଲା ଆମକୁ ଚିଠି ଲେଖି ନିଶ୍ଚୟ ଜଣାଇବେ। ଆମକୁ ଚିଠି ଲେଖିବାର ଠିକଣା ହେଉଛି ବିଜ୍ଞାନ ବାର୍ତ୍ତା ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ବାରିପଦା, ପିନ୍କୋଡ଼୍ 7570002। ରହୁଛି, ନମସ୍କାର।

ହେଲା କାର୍ଯ୍ୟକ୍ରମ ବିଜ୍ଞାନ ବାର୍ତ୍ତା। ଆଜିର ଆଲୋଚନାର ବିଷୟ ଥିଲା ବନବା ମହୋତ୍ସବ ମହତ୍ତ୍ୱ ଏବଂ ଗୁରୁତ୍ୱ। ଆଲୋଚନା କରିଥିଲେ ସ୍ମିତା ଦାସ, ଆକାଶବାଣୀ ବାରିପଦା। ଏଥର ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଗୀତ ଅତୀତ। ଗୀତଟି ନେଇଛୁ ଆକାଶଦୀପ ଚଳଚ୍ଚିତ୍ରରୁ। କଣ୍ଠଦାନ କରିଛନ୍ତି ଶିଳ୍ପୀ ତୃପ୍ତି ଦାସ।

ଶେଷ ହେଲା ଗୀତାତୀତ କାର୍ଯ୍ୟକ୍ରମ ଆକାଶବାଣୀ ବାରିପଦା। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ହିନ୍ଦୀରେ ସମ୍ବାଦ ଏବଂ ପରେ ପରେ ଇଂରାଜୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ରାଷ୍ଟ୍ରୀୟ ପ୍ରସାରଣ ସେବା ଦିଲ୍ଲୀରୁ।

0: ଏତେବେଳୁ ଯାଇ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ବିବିଧ ଭାରତୀ ବିଜ୍ଞାପନ ପ୍ରସାରଣ ସେବା ଦିଲ୍ଲୀରୁ ଆକାଶବାଣୀ ବାରିପଦା ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ରାତି 10:00 ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଅତିଥି ଅତିଥି କାର୍ଯ୍ୟକ୍ରମରେ ଆଜି ଶୁଣିବା ଶ୍ରୀ ଶଙ୍କର ଜେନାଙ୍କ ସହ ସାକ୍ଷାତକାର ତାଙ୍କୁ ସାକ୍ଷାତ କରିଛନ୍ତି ପ୍ରଦ୍ୟୁମ୍ନ କୁମାର ମହାପାତ୍ର କାର୍ଯ୍ୟକ୍ରମଟିକୁ ପରିଚାଳନା କରିଛନ୍ତି ନାଗଭୂଷଣ ମାଝି ସହଯୋଗିତାରେ ଅଛନ୍ତି ଶର୍ମିଷ୍ଠା ମହାନ୍ତି
1: ଶ୍ରୋତା ବନ୍ଧୁ ବାରିପଦା ଆକାଶବାଣୀର ଅତିଥି କାର୍ଯ୍ୟକ୍ରମ ସହିତ ଆପଣ ସୁପରିଚିତ ଏବଂ ଆଜି ଆମ ଗଣରେ ଯିଏ ଅତିଥି ହିସାବରେ ଆପଣଙ୍କ ସାମ୍ନାକୁ ଆସିଛନ୍ତି ସିଏ ବି ଆପଣଙ୍କର ଅତି ସୁପରିଚିତ ସିଏ ହେଲେ ଶ୍ରୀଯୁକ୍ତ ଶଙ୍କର ଜେନା ଶ୍ରୀଯୁକ୍ତ ଶଙ୍କର ଜେନା ଆପଣ ଜଣେ ସଫଳ ଶିକ୍ଷକ ଜଣେ ସୁପରିଚିତ ସାହିତ୍ୟିକ ଜଣେ ଗୀତିକାର ଗାଳ୍ପିକ ଅନେକ ରମ୍ୟକଥାର କାରିଗର ଜଣେ ନାଟ୍ୟକାର ମଧ୍ୟ ସର୍ବୋପରି ଆପଣ ଜଣେ ମେଳାପି ମଣିଷ ଦୀର୍ଘଦିନରୁ ଆପଣ ବିଭିନ୍ନ କାର୍ଯ୍ୟକ୍ରମ ନେଇ ଆକାଶବାଣୀ ବାରିପଦା ସହିତ ଜଡ଼ିତ ଆକାଶବାଣୀ ବାରିପଦାର ଅତିଥି କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ କରୁଛୁ ଆଜି ଆମେ ଆଜି ଏହି ସାକ୍ଷାତକାର ମାଧ୍ୟମରେ ଶ୍ରୋତାମାନେ ଆପଣଙ୍କ ପରିଚୟ ପାଇଁ ଖୁସି ହେବେ ଆପଣଙ୍କୁ ନମସ୍କାର ଏବଂ ଶୁଭକାମନା
2: ଆଜ୍ଞା ନମସ୍କାର
1: ଆପଣଙ୍କର ଜନ୍ମସ୍ଥାନ ଏବଂ ପିଲାଦିନ ବିଷୟରେ ଟିକେ କୁହନ୍ତୁ
2: ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଅଧୀନ ଓଡ଼ଶାଳ ଗ୍ରାମରେ ମୋର ଜନ୍ମ ସେଇଟା ମୋର ପୈତୃକ ଗ୍ରାମ କିନ୍ତୁ ମୁଁ ବର୍ତ୍ତମାନ ବାରିପଦା ସହରର ୱାର୍ଡ ନମ୍ବର 7 ମଧୁମଲ୍ଲେ ସ୍ଥାୟୀ ବସବାସ କରିକି ରହୁଛି
1: କେତେ ବର୍ଷ ହେଲାଣି ପ୍ରାୟ ବାରିପଦାରେ ଆପଣଙ୍କୁ ରହିବାର
2: ପଦାରେ ମୁଁ ପ୍ରାୟ 40 ବର୍ଷ ଅତିବାହିତ କଲିଣି କାରଣ ପ୍ରାୟ ମୋର ଚାକିରି ଜୀବନଟା ଏଇ ମୟୂରଭଞ୍ଜରେ କଟିଛି ବାରିପଦା ସହରରୁ ପ୍ରାୟ ଅଳ୍ପ ଦୂରରେ ମୋର ଚାକିରି କ୍ଷେତ୍ର ଥିଲା ମୋ ସ୍କୁଲରେ ମୁଁ ଶିକ୍ଷକତା କରୁଥିଲି ତେଣୁ ମୋତେ ବାରିପଦାରେ ରହିବାଟା ସହଜ ହେଲା ତେଣୁ ମୁଁ ବାରିପଦାରେ ପ୍ରାୟ 40 ବର୍ଷ ପାଖାପାଖି ରହିଗଲିଣି
1: ବାରିପଦା କେମିତି ଆପଣଙ୍କୁ ଆକୃଷ୍ଟ କଲା
2: ବାରିପଦା ଗୋଟେ ସଂସ୍କୃତି ସମ୍ପନ୍ନ ସହର ଶାନ୍ତ ପରିବେଶ ଏବଂ ଖୁବ୍ ସରଳ ମେଳାପି ଲୋକମାନଙ୍କର ଏଠି ମାନେ ଆତଜାତ ରହଣି ତେଣୁ ମୋତେ ବାରିପଦା ଏବଂ ତା ଚାରିପାଖରେ ଯେଉଁ ପ୍ରାକୃତିକ ପରିବେଶ ସେ ପ୍ରାୟ ମୋତେ ଆକୃଷ୍ଟ କରିଛି ମୁଁ ଏଥିରେ ରହିବାକୁ ଭଲ ପାଇଛି
1: ପିଲାଦିନର କଥା ଟିକେ ଆପଣଙ୍କର ଶୁଣିବା
2: ପିଲାଦିନ ତ ମୁଁ କହିଲି ବାଲେଶ୍ୱର ଜିଲ୍ଲାର ଏକ ନିପଟ ମଫସଲ ଗାଁରେ ମୋର ଜନ୍ମ ସେତେବେଳେ ପିଲାଦିନକୁ ଆମେ ଖୁବ୍ ମନଭରି ଉପଭୋଗ କରିଛୁ କାରଣ ସେତେବେଳେ ଖୁବ୍ ଛୋଟ ବୟସରୁ ଏତେ ପାଠପଢ଼ାର ଆକଟ ନଥିଲା ଆମେ ସାଙ୍ଗସାଥି ନେଇକି ଅନେକ ବୁଲିଛୁ ଗଛ ଚଢ଼ିଛୁ ଗଛରୁ କୋଳି ତୋଳି ଖାଇଛୁ ପୋଖରୀରେ ପହଁରିଛୁ ଆଉ ମନ ଭରି ଖେଳିଛୁ ବୁଲିଛୁ ଏବଂ ପ୍ରାୟ 5-6 ବର୍ଷ ପରେ ଯେତେବେଳେ ସ୍କୁଲରେ ନାମ ଲେଖା ହେଇଛି ସେତେବେଳେ ଆମେ ସେଇ ବସ୍ତାନିଟିଏ ଧରି ମାଟି ସିଲଟ ଧରି ଆମେ ସ୍କୁଲକୁ ଯାଇଛୁ ଆଉ ସେତେବେଳେ ଏତେ ପାଠପଢ଼ାର ଚାପ ବା ପାରିବାରିକ ଚାପ ଆମ ଉପରେ ନଥିଲା ଆମେ ପିଲାଦିନଟାକୁ ଖୁବ୍ ଆନନ୍ଦରେ ଉପଭୋଗ କରିଛୁ
1: ତେବେ ସେ ସମୟର କଥା ଯଦି ଆମେ ମନେ ପକାଉ ପ୍ରାୟ ଗାଁରେ ହଉ ଆମ ସହରରେ ହଉ ଛୋଟ ଛୋଟ ସହରମାନଙ୍କରେ ଅନେକ କଥା ହୁଏ ଛୋଟ ପିଲାମାନେ ଯେଉଁଟା ଆପଣ କହିଲେ ପୋଖରୀରେ ପହଁରନ୍ତି ଗଛରେ ଚଢ଼ନ୍ତି ଏବଂ ଚଢ଼େଇ ଛୁଆକୁ ଧରନ୍ତି ଯାତ୍ରା ମେଳାରେ ବୁଲନ୍ତି ଅପେରା ଥିଏଟର ମଧ୍ୟ ଦେଖନ୍ତି ଏବଂ ବର୍ତ୍ତମାନ ଯେମିତି ପିଲାମାନେ ଆଉ ମାମୁଁ ଘର ମାଉସୀ ଘର ପିଉସୀ ଘର ଏଗୁଡ଼ାକ ବୁଲିବାକୁ ଯିବା ପାଇଁ ସମୟ ପାଉନାହାନ୍ତି ବା କୌଣସି ଗୋଟେ ଅସୁବିଧା ବଶତଃ ସେମାନେ ଯାଇପାରୁନାହାନ୍ତି କିନ୍ତୁ ଆପଣଙ୍କ ସମୟରେ ସେଇଟା ଥିଲା ତେବେ ଆପଣ ଉଚ୍ଚ ଶିକ୍ଷା ପାଇଁ ପୁଣି କେଉଁଠୁ ଆରମ୍ଭ କଲେ
2: ମେଟ୍ରିକୁଲେସନ୍ ପର୍ଯ୍ୟନ୍ତ ପାଠପଢ଼ା ଗାଁ ପାଖରେ ହେଇଛି ତାପରେ ପରବର୍ତ୍ତୀ ସମୟରେ ଉଚ୍ଚ ଶିକ୍ଷା ପାଇଁ ମୋତେ ଆମ ନିକଟବର୍ତ୍ତୀ ସୋର ଅଞ୍ଚଳର ମଧୁସୂଦନ ସଂସ୍କୃତ କଲେଜରେ ମୋର ନାମ ଲେଖା ହେଇଛି ସେଠାରେ ସ୍ନାତକ ଯାଇ ପଢ଼ିବା ପରେ ପୁରୀସ୍ଥିତ ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟରୁ ସାହିତ୍ୟ

0: ଚାର୍ଯ୍ୟ ଉପାଧି ପ୍ରାପ୍ତ ହୋଇଛି। ଏହାପରେ ଇନ୍ଦିରା ଗାନ୍ଧୀ ନ୍ୟାସନାଲ୍ ଓପନ୍ ୟୁନିଭର୍ସିଟି ତରଫରୁ ମଧ୍ୟ ଗୋଟେ ଡିପ୍ଲୋମା କୋର୍ସ କରିଛି। ଏବଂ ଖୁସିର ବିଷୟ ଯେ ଯାହାର ଏକ ଇଲେକ୍ଟିଭ୍ ସବଜେକ୍ଟ ଥିଲା ରାଇଟିଂ ଫର୍
1: ଖାଲି ଇନ୍ଦିରା ଗାନ୍ଧୀ ନ୍ୟାସନାଲ୍ ଓପନ୍ ୟୁନିଭର୍ସିଟି ନୁହେଁ, ପ୍ରାୟ ପ୍ରତ୍ୟେକ ଷ୍ଟେଟ୍ ଗଭର୍ଣ୍ଣମେଣ୍ଟ ଦ୍ୱାରା ପରିଚାଳିତ ବା ସ୍ପନ୍ସର୍ ହେଉଥିବା ୟୁନିଭର୍ସିଟି ହୋଇଛି, ସେଗୁଡ଼ିକରେ ମଧ୍ୟ ଏଇ ରାଇଟିଂ ଫର୍ ଇଲେକ୍ଟ୍ରୋନିକ୍ସ ମିଡ଼ିଆ ସବଜେକ୍ଟ ପାଇଛି। ତେବେ ଆପଣଙ୍କର ଶିକ୍ଷକତା ଜୀବନ କେମିତି ଆପଣ କଟେଇଲେ?
0: ମୁଁ ଯେଉଁ ପାଠ ପଢ଼ିଥିଲି ପ୍ରାୟ ସେଥିରେ ଶିକ୍ଷକତା କରିବା ହିଁ ନିଶ୍ଚିତ ଥିଲା, ତେଣୁ ପ୍ରଥମରୁ ମୁଁ ଶିକ୍ଷକଟିଏ ହେବାକୁ ସୁଯୋଗ ଖୋଜି ବୁଲିଲି। ପ୍ରଥମେ ଆମର ଏଇ ମୟୂରଭଞ୍ଜର ସାମାଖୁଣ୍ଡା ବ୍ଲକ ସ୍ଥିତ କ୍ଷୀରୋଦ ଚନ୍ଦ୍ର ହାଇସ୍କୁଲରେ 2 ବର୍ଷ ବେସରକାରୀ ଭାବେ ଶିକ୍ଷକତା କରୁଥିଲି। ପରବର୍ତ୍ତୀ ସମୟରେ ଜଗବନ୍ଧୁ ହାଇସ୍କୁଲ ବାଲିଯୋଡ଼ାରେ ପ୍ରାୟ ଦୀର୍ଘ 37 ବର୍ଷ ଶିକ୍ଷକତା କରି ଅବସର ନେଇଛି। ଛାତ୍ରଛାତ୍ରୀଙ୍କ ଅଜସ୍ର ଶ୍ରଦ୍ଧା ଓ ସମ୍ମାନକୁ ନେଇ ଏବଂ ସେମାନଙ୍କ ବିଷୟଗତ ସଫଳତାକୁ ନେଇ ମୁଁ ମନେ କରେ ମୋର ଶିକ୍ଷକ ଜୀବନ ସାର୍ଥକ ହୋଇଛି। ଶିକ୍ଷକ ସମାଜରେ ମଧ୍ୟ ମୋର ସମ୍ମାନଜନକ ପରିଚୟ ରହିଛି।
1: କେତେ ବର୍ଷ ହେଲାଣି ଆପଣ ଅବସର ନେଲେଣି?
0: 2020 ମସିହାରେ ମୁଁ ଚାକିରିରୁ ଅବସର ନେଇଛି, ତ ଅବସର ଜୀବନ କଟାଉଛି। ଏବଂ
1: ପେଟ ପାଇଁ ଆମ ନାଟ, ତେଣୁ ପେଟ ପାଇଁ ଆପଣ ଶିକ୍ଷକତା କରୁଥିଲେ ଏବଂ ତା ସହିତ ଆପଣ ଲେଖାଲେଖି ବା ସୃଜନ ଶକ୍ତିର ବି ଆଧାରୀ, ତେଣୁ ଲେଖା ପ୍ରତି କେମିତି ଆପଣଙ୍କର ମନ ବଳିଲା ସେ ସମ୍ପର୍କରେ ଟିକେ ଆମର ଶ୍ରୋତା ବନ୍ଧୁମାନଙ୍କୁ କୁହନ୍ତୁ।
0: ଯେହେତୁ ମୁଁ ଜଣେ ସାହିତ୍ୟ ବିଭାଗର ଛାତ୍ର ଏବଂ ସାହିତ୍ୟ ବିଷୟରେ ମଧ୍ୟ ଶିକ୍ଷକତା କରୁଥିଲି,
1: ଆଜ୍ଞା,
0: ତେଣୁ ସାହିତ୍ୟ ପ୍ରତି ମୋର ଅନୁରାଗ ରହିବାଟା ନିଶ୍ଚିତ। ତେଣୁ ଗଳ୍ପ କବିତା ପଢ଼ିବା ପଢ଼ାଇବା ସହିତ କିଛି ଲେଖିବାର ଆଶା ରଖି ମୁଁ କିଛି ଲେଖା ପ୍ରଥମେ ପଠାଇଲି
1: ଖବରକାଗଜ,
0: ତାହା ଏକାଥରକେ ଗୃହୀତ ହେଲା ଏବଂ ପ୍ରକାଶିତ ହେଲା। ଏଥିରେ ମୁଁ ଏତେ ଉତ୍ସାହିତ ହେଲି ଯେ ପ୍ରାୟ ସେସବୁ ସମ୍ଭ୍ରାନ୍ତ ପତ୍ରପତ୍ରିକାରେ ମୁଁ ଧାରାବାହିକ ଭାବରେ ଲେଖି ଚାଲିଲି, ପାଠକୀୟ ପ୍ରଶଂସା ମଧ୍ୟ ପାଇଲି। ସେହିଦିନରୁ ମୋର ଗଳ୍ପ ପ୍ରବନ୍ଧ କବିତା ଲେଖା ଚାଲିଛି, ଏପର୍ଯ୍ୟନ୍ତ ମଧ୍ୟ ସେହି ଅଭ୍ୟାସ ମୋର ଜାରି।
1: ପୁଣି ବାରିପଦାର ଆକାଶବାଣୀ ସହିତ ଆପଣ ଅତପ୍ରୋତ ଭାବେ ଜଡ଼ିତ, ତେବେ ଆକାଶବାଣୀ ବାରିପଦା ସହିତ ଆପଣଙ୍କ ଲେଖାଲେଖି କେବେଠାରୁ ଆପଣ ଆରମ୍ଭ କଲେ ସାର୍?
0: ଏଇଟା ଅତି ଖୁସିର କଥା ଯେ ପ୍ରାୟ 1993 ମସିହାରେ ଯେତେବେଳେ ସ୍ୱର୍ଗତ ଗିରିଶ ଚନ୍ଦ୍ର ନାୟକ କାର୍ଯ୍ୟକ୍ରମ ନିଷ୍ପାଦକ ଭାବରେ ଏଠି କାମ କରୁଥାନ୍ତି, ସେ ଥିଲେ ଛଟାୟର ମାଇଣ୍ଡର ଲୋକ। ସେ ମହୋଦୟ ମୋତେ ବିରାଡ଼ି ବେକରେ ଘଣ୍ଟି ଶୀର୍ଷକ ଏକ ରମ୍ୟ କଥା ଲେଖି ଆଣିବାକୁ କହିଲେ।
1: ଆଚ୍ଛା,
0: ମୁଁ କିନ୍ତୁ ତାକୁ ଗଳ୍ପ ଆକାରରେ ଆଣି ତାଙ୍କୁ ଦେଖାଇଲି, ସେଥିରେ ସେ ସନ୍ତୁଷ୍ଟ ହେଲେ ନାହିଁ। ରମ୍ୟ କଥା ବା ସାଟାୟାର କିପରି ଲେଖାଯାଏ ସେ ମୋତେ ବୁଝାଇ ଦେଲେ। ମୁଁ ଖୁବ୍ ଆଗ୍ରହରେ ଲେଖାଟିର ପୁନଃ ରୂପାନ୍ତର କରି ତାଙ୍କୁ ଦେଖାଇଲି। ମୋର ସାଟାୟାର ଲେଖିବାର କଳା ଅଛି ବୋଲି ମୋତେ କହିଲେ, ଲେଖିବାକୁ ଉତ୍ସାହିତ ମଧ୍ୟ କଲେ। ସେହିଠାରୁ ରେଡ଼ିଓରେ ଲେଖାଲେଖି ମୁଁ ଆରମ୍ଭ କରିଛି ଏବଂ ବହୁତ ସାଟାୟାର ଧର୍ମୀ ଲେଖା ମୋର ଏଠି ପ୍ରସାରିତ ହୋଇଛି।
1: ତେଣୁ ଆମେ ସ୍କୁଲ କଲେଜ ବିଶ୍ୱବିଦ୍ୟାଳୟ ଏଗୁଡ଼ିକ ତ ନିଶ୍ଚିତ ଭାବରେ ଶିକ୍ଷାର ଗୋଟେ ପେଣ୍ଠସ୍ଥଳୀ, କିନ୍ତୁ ଆକାଶବାଣୀ ମଧ୍ୟ ଗୋଟେ ଶିକ୍ଷା ଅନୁଷ୍ଠାନ କହିଲେ ଭୁଲ ହେବନି ବୋଲି ଆପଣ ମାନିବେ ତ? ନିଶ୍ଚୟ
0: ନିଶ୍ଚୟ, ଏଟା ଗୋଟେ ବଳିଷ୍ଠ ଗଣମାଧ୍ୟମ ଏବଂ ଶିକ୍ଷାର କ୍ଷେତ୍ର, ଆଉ ଅନେକ ଲୋକ ଶିକ୍ଷିତ ଅଶିକ୍ଷିତ ସମସ୍ତେ ଏଠୁ ଅନେକ ଶିକ୍ଷା ଲାଭ କରନ୍ତି, ତେଣୁ ଏହା ଆମ ମୟୂରଭଞ୍ଜ ପାଇଁ ବାରିପଦା ଆକାଶବାଣୀ କେନ୍ଦ୍ର କୃଷି କୃଷକମାନଙ୍କ ଠାରୁ ସାଧାରଣ ଲୋକଙ୍କର ଶିକ୍ଷାର ଗୋଟେ ପ୍ରକୃଷ୍ଟ ଅନୁଷ୍ଠାନ
1: ଆକାଶବାଣୀ ବାରିପଦା। ତ ବିଭିନ୍ନ ବିଭାଗ ଆମର ଅଛି, ସେଥିରେ ଆପଣ ଅନେକ ସମୟର ଉପସ୍ଥାପନା ମଧ୍ୟ କରିଛନ୍ତି, ତେବେ ଆପଣଙ୍କର କେଉଁ ବିଭାଗ ଲେଖାକୁ ଶ୍ରୋତାମାନେ ଅଧିକ ପସନ୍ଦ କରନ୍ତି ବୋଲି ଆପଣ ଭାବନ୍ତି, ବା ଆପଣ ପାଇଛନ୍ତି କେଉଁଠି ରାସ୍ତାରେ ଲୋକମାନେ ପ୍ରଶଂସା କରିବାର ବା ଚିଠି ମଧ୍ୟ ଆସିଯାଇପାରେ ଏଇ ଟାଇପ୍ର ହେଇଥିବ ଗୋଟେ କିଛି?
0: ଅବଶ୍ୟ ମୁଁ ଆକାଶବାଣୀର କେବଳ କୌଣସି ନିର୍ଦ୍ଦିଷ୍ଟ ଗୋଟିଏ ବିଭାଗରେ ନୁହେଁ, ଯେହେତୁ ମୋର ବିଭିନ୍ନ ବିଭାଗରେ ଲେଖିବାର ରୁଚି ଅଛି ଏବଂ କିଛି ସାମର୍ଥ୍ୟ ମଧ୍ୟ ଅଛି, ତେଣୁ ମୁଁ ଆକାଶବାଣୀର ଶିଶୁ କିଶୋର ବିଭାଗ, ମହିଳା ବିଭାଗ, ସାହିତ୍ୟ ପତ୍ରିକା ବିଭାଗ, ଆଲୋଚନା ବିଭାଗ ଆଦିରେ ପ୍ରଚୁର ଭାଗ ନେଇଛି। ଏଠାରେ ସଙ୍ଗୀତ ନାଟକ ବିଭାଗ ନଥିଲେ ମଧ୍ୟ ମୋର ଅନେକ ନାଟକ ଏବଂ ସଙ୍ଗୀତ ରୂପକ ବିଭିନ୍ନ ସମୟରେ ଉପସ୍ଥାପିତ ହୋଇଛି, ପ୍ରାୟ ସବୁଗୁଡ଼ିକ ଶ୍ରୋତାଙ୍କ ହୃଦୟ ଛୁଆଁ ହୋଇଛି ଏବଂ ମନୋରଞ୍ଜନ ଧର୍ମୀ ହୋଇଛି।
1: ସବୁ ତ ବିଭାଗ ଭିତରେ ଆପଣ କାମ କରିଛନ୍ତି ଏବଂ ଶ୍ରୋତାମାନଙ୍କ ମଧ୍ୟରେ ଅଛନ୍ତି, ତେବେ କେଉଁ ବିଭାଗର କାମ କରିକି ଆପଣ ବିଶେଷ ନିଜେ ମଧ୍ୟ ସନ୍ତୁଷ୍ଟ ଏବଂ ଶ୍ରୋତାମାନଙ୍କୁ ମଧ୍ୟ ସନ୍ତୁଷ୍ଟି ପ୍ରଦାନ କରିଛନ୍ତି ବୋଲି ଭାବନ୍ତି ଆପଣ?
0: ଏଇଟା ଖୁବ୍ ବଢ଼ିଆ କଥା ଯେ ଥରେ ମୋ ମନେ ଅଛି ଉପରୁ ନିର୍ଦ୍ଦେଶ ଆସିଲା ଯୁବବାଣୀ ବିଭାଗରେ ଏଡ୍ସ ଉପରେ ଧାରାବାହିକ ଭାବରେ କିଛି କାର୍ଯ୍ୟକ୍ରମ କରିବାକୁ,
1: ଏଡ୍ସ ଏକ୍ୟୁଆର୍ଡ ଇମ୍ୟୁନେ ଡେଫିସିଏନ୍ସି ସିଣ୍ଡ୍ରୋମ,
0: ଆଉ ସେତେବେଳେ ସ୍ୱର୍ଗତ ବିଶ୍ୱନାଥ ସିଂ ଷ୍ଟେସନର ହେଡ଼ ଅଫ୍ ଦି ପ୍ରୋଗ୍ରାମରେ ସେ ଥିଲେ। ସେ ମୋତେ ଓ ଅନ୍ୟ କେତେ ଜଣଙ୍କୁ ଏଡ୍ସ ଉପରେ 15 ମିନିଟ୍ ଆଖିଦୃ ନାଟକ ଲେଖିବାକୁ ଅନୁରୋଧ କଲେ।
1: ছোট নাটক কিন্তু শিক্ষণীয় এবং

0: ତା
1: ଶିକ୍ଷଣୀୟ।
0: ସହିତ ଯାହା ଯାହା ଆମେ ଦେବା କଥା
1: ହଁ
0: ସବୁ ରହିବ
1: ସେଥିରେ,
0: ଆଉ,
1: ହଁ ସେଥିରେ ମୋତେ ବଳିଷ୍ଠ ଗୋଟେ କିଛି ମେସେଜ
0: କାର୍ଯ୍ୟକ୍ରମ ହେଇପାରିବ। ହଁ
1: ସେଥିରେ ପ୍ରାୟ ମୁଁ 25ରୁ ଉର୍ଦ୍ଧ୍ୱ ନାଟକ ଧାରାବାହିକ ଭାବରେ ଯୋଗାଇଛି ଏବଂ ସେଗୁଡ଼ିକର ନାଟ୍ୟ ରୂପ ମଧ୍ୟ ଏଠି ପ୍ରସାରିତ ହୋଇଛି। ମୁଁ ରାସ୍ତାଘାଟରେ ଗଲାବେଳେ ବା ଗାଁ ଗହଳିରେ ଗଲାବେଳେ ସେଇ ନାଟକ ଯେ କେତେ ଗ୍ରହଣୀୟ ହୋଇଛି ମୁଁ ଶ୍ରୋତାଙ୍କମାନଙ୍କ ପାଖରୁ ଅନେକ ପ୍ରଶଂସା ପାଇଛି ଏବଂ ଅନେକ ଶୁଣିବାକୁ ପାଇଛି, ଏଇଟା ଅତି ଖୁସିର କଥା।
0: ମାନେ ଲୋକପ୍ରିୟତାର ନିଜେ ମଧ୍ୟ ଆପଣ ସୂତ୍ରଧର କେମିତି ହେଲେ ସେଟା ସେଇ ଶ୍ରୋତାମାନଙ୍କ ପାଖରୁ ଶୁଣିଛନ୍ତି
1: ଶୁଣିବାକୁ ପାଇଛି।
0: ତେବେ ସେଇ ଗୁଡ଼ାକ ନାଟକରୁ କିଛି ନାଁ କହିବେ ଆପଣ?
1: ଠିକ୍ ଅଛି, ମୁଁ ସେ ନାଟକ ଗୁଡ଼ିକ ଯେ ଯେଉଁଗୁଡ଼ିକ ଅତି ଲୋକପ୍ରିୟ ହୋଇଛି ପ୍ରସାରିତ ହୋଇଛି ସେଗୁଡ଼ିକ ମଧ୍ୟରେ ମଶାଲ, ଅଶୁଭ ଅହଙ୍କାର, ଶୀତଳ ମୃତ୍ୟୁ, କାଗଜ ଫୁଲ, ଚମ୍ପଟ ବାବା, ଏକରେ ଅନେକ, କୁହେଳି, ଖସିଗଲା ଗୁଡ଼, ପ୍ରତ୍ୟାବର୍ତ୍ତନ, ମରିଚିକା, ଅଶାନ୍ତ ଝଡ଼, ଶିକାରୋକ୍ତି, ଜୀଅନ୍ତାଭୂତ, ରୂପାନ୍ତର, ଅଶୁଭ ଅଙ୍କୁର, ଦେହାତୀତ, ଅଗ୍ନି ପରୀକ୍ଷା, ଚେକ୍ ଗେଟ୍, ହଜିଲା ବାଟରେ, ଅନେକ ଅନ୍ଧାର, ତାପରେ ଆମେ, ସୁଖର ଠିକଣା, ଶୁଣ ପରୀକ୍ଷ, ମୋ ଭିତରେ ତୁ, ଯମଙ୍କୁ ଅଗୁଚର, ଅସୁରକ୍ଷିତ ଇନ୍ଦ୍ର ଇତ୍ୟାଦି।
0: ଆମର ତ ପ୍ରଥମେ ସାନ୍ଧ୍ୟ ପ୍ରସାରଣ ଚାଲୁଥିଲା, ତାପରେ ପରବର୍ତ୍ତୀ ସମୟରେ ଫେର୍ ବଢ଼ିଲା ସକାଳ କାର୍ଯ୍ୟକ୍ରମ, ପୁଣି ଦ୍ୱିପହର କାର୍ଯ୍ୟକ୍ରମ, ପୁଣି ସାନ୍ଧ୍ୟ କାର୍ଯ୍ୟକ୍ରମ, ତା ଭିତରୁ ଆଉ କାହା ପାଇଁ ଆପଣଙ୍କର ଯୋଗଦାନ ଅଛି?
1: ମୁଁ ପ୍ରାୟ କହିଲି ସବୁ ବିଭାଗରେ ମଧ୍ୟ ମୁଁ ଯୋଗ ଦେଇଛି। ପ୍ରଥମେ ଶିଶୁ ବିଭାଗରେ ମଧ୍ୟ ଅନେକ ଲେଖା ମୁଁ ଯୋଗାଇଛି, ବିଶେଷ କରି ଯୁବବାଣୀ ବିଭାଗରେ ମୋର ମଧ୍ୟ କେତେ ନାଟିକା ପ୍ରସାରିତ ହୋଇଛି, ସେଗୁଡ଼ିକ ମଧ୍ୟ ତା ବର୍ଗ ଗ୍ରହଣ କରିଛନ୍ତି। ସେଗୁଡ଼ିକ ମଧ୍ୟରୁ ଘାସ ଫୁଲ, ଭଲ ପାଏ ବୁଲି, କୃଷ୍ଣସାର ଏବଂ ଅନ୍ୟ ଏକ ଶ୍ରୀକ୍ଷେତ୍ର, ଆଉ କିଶୋରସ୍ୱର ବିଭାଗରେ ମୂଳୁ ମାରିଲେ ଜୀବ ସରି ତଥାପି ଅନ୍ଧାର, ଏହି ଦୁଇଟି ନାଟକ ମଧ୍ୟ ପ୍ରସାରିତ ହୋଇଛି ଯାହା ରିପିଟ୍ ହୋଇ ଚାଲିଛି।
0: ବହୁ ସଂଖ୍ୟକ ସଙ୍ଗୀତ ରୂପକ ଆକାଶବାଣୀ ବାରିପଦାରେ ଆପଣଙ୍କର ଲେଖା ପ୍ରସାରିତ ହୋଇଛି, ଆପଣଙ୍କ କଥା ସବୁ ଯାଇଛି, ତେବେ କି କବିତା ଆଡ଼କୁ କେବେ ମନ ଦେଲେ ଆପଣ?
1: ମୁଁ ସାହିତ୍ୟରେ ଲେଖାଲେଖି କଲାବେଳେ ମୁଁ ନିଜେ ମୋର ଆତ୍ମପ୍ରତ୍ୟୟ ସୃଷ୍ଟି ହୋଇଛି ଯେ ଗୀତି କବିତାରେ ମୁଁ ପ୍ରାୟ ଅଧିକ ପାରଦର୍ଶୀ, ତେଣୁ ଗୀତି କବିତା ଲେଖିବାରେ କେବଳ ପାରଦର୍ଶୀ ନୁହେଁ, ବର୍ତ୍ତମାନ ମୁଁ ସେଥିରେ ସିଦ୍ଧହସ୍ତ।

0: ପ୍ରାୟ 40 ପାଖାପାଖି ଗୀତି କବିତା ଧର୍ମୀ ସଙ୍ଗୀତ ରୂପକ ଆକାଶବାଣୀ ବାରିପଦାରେ ପ୍ରସାରିତ ହୋଇଛି। ସେ ଭିତରୁ ଆମର ବଡ଼ ଜଗନ୍ନାଥ ମନ୍ଦିରକୁ ଆଧାର କରି ଅନ୍ୟ ଏକ ଶ୍ରୀକ୍ଷେତ୍ର,
1: ଦ୍ୱିତୀୟ ଶ୍ରୀକ୍ଷେତ୍ର ଯେହେତୁ ଆମ ବାରିପଦାକୁ କୁହାଯାଏ,
0: ଆଉ ସେଇଟା ଗୋଟେ ସ୍ୱତନ୍ତ୍ର ପରିଚୟ ରଖେ। ଗୀତି କବିତାରେ ମୋର 2 ପୁସ୍ତକ ମଧ୍ୟ ପ୍ରକାଶିତ ଏବଂ ଗୋଟେ ପାଣ୍ଡୁଲିପି ମଧ୍ୟ ପ୍ରକାଶ ଅପେକ୍ଷାରେ ରହିଛି।

0: ଗୀତି କବିତାକୁ ନେଇକି ଆପଣ କୌଣସି ପୁରସ୍କାର ବା ସମ୍ବର୍ଦ୍ଧନା ପାଇଛନ୍ତି କି କୌଣସି ଅନୁଷ୍ଠାନ ବା କୌଣସି ବିଭାଗ ବା ଆମ ଯେଉଁ ବ୍ୟବସ୍ଥା ରହିଛି ତାଙ୍କ ତରଫରୁ?
1: ଗୀତି କବିତାକୁ ନେଇ କେବଳ ଆକାଶବାଣୀରେ ନୁହେଁ, ପ୍ରାୟ ଅନ୍ୟମାନଙ୍କ ପାଖରେ ମୋର ପରିଚୟ ସୃଷ୍ଟି କରିପାରିଛି, ଯାହାଦ୍ୱାରା ବାରିପଦାର ପରମବ୍ରହ୍ମ ସାଂସ୍କୃତିକ ଅନୁଷ୍ଠାନ 2019 ମସିହାରେ ମୋତେ ବିଶିଷ୍ଟ କବି ଭାବରେ ସମ୍ବର୍ଦ୍ଧିତ କରିଛନ୍ତି।

0: କବିତା ସଂକଳନ ବ୍ୟତୀତ ଆପଣଙ୍କର ଆଉ କିଛି ପ୍ରକାଶିତ ପୁସ୍ତକ ଅଛି କି ସାର୍?
1: ହଁ, ମୋର ନୀଳ ଦିଗନ୍ତ ଓ ହେ ଅନନ୍ତ ହେ ଅସୀମ ଦୁଇଟି ଗୀତି କବିତା ପୁସ୍ତକ, ଏତଦ୍ ବ୍ୟତୀତ ମୁଠାଏ ମୁହୂର୍ତ୍ତ ଗଳ୍ପ ସଂକଳନ, ରସିକେଶୁ ରମ୍ୟ ରଚନା ସଂକଳନ, ବାଇଡ଼ଙ୍କ ବ୍ୟଙ୍ଗ କବିତା ସଂକଳନ ଏବଂ ମୋ ଗାଁ କବିତା ପୁସ୍ତକ ପ୍ରକାଶିତ ହୋଇଛି ଏବଂ ଆଦୃତ ହୋଇଛି।
0: ଆକାଶବାଣୀ ବାରିପଦା ବ୍ୟତୀତ ଆଉ କେଉଁଠି ଆପଣଙ୍କର ପ୍ରତିଭା ସ୍ପର୍ଶ ବା ସମ୍ପର୍କ ରହେ ବର୍ତ୍ତମାନ ସୁଦ୍ଧା?
1: ରାଜ୍ୟସ୍ତରୀୟ ପତ୍ରପତ୍ରିକାରେ ମୋର କିଛି ଲେଖା ପ୍ରକାଶିତ, ଆଦୃତ ମଧ୍ୟ। ଏହାଛଡ଼ା ଶିକ୍ଷକତା କରୁଥିବା ବେଳେ ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ଗୁଡ଼ିକରେ ମୋ ଲିଖିତ ନାଟକ ପରିବେଷଣ କରି ଛାତ୍ରଛାତ୍ରୀମାନେ ମଧ୍ୟ ପୁରସ୍କାର ପାଇଛନ୍ତି। କିଛି ପତ୍ରିକାର ସମ୍ପାଦନା ମଧ୍ୟ କରିଛି।
0: ତେବେ ସଫଳ ସାହିତ୍ୟିକ ହୁଅନ୍ତୁ ବା ସଫଳ ବୈଜ୍ଞାନିକ ହୁଅନ୍ତୁ ବା ଯେକୌଣସି ଦିଗରେ ଆମେ କାମ କରୁ, କିଛି ନା କିଛି ସାପୋର୍ଟ ଆମକୁ ଦରକାର ହୁଏ, କିଛି ନା କିଛି ପ୍ରୋତ୍ସାହନ ଦରକାର ହୁଏ। ଆପଣଙ୍କ ପାରିବାରିକ କ୍ଷେତ୍ରରେ ହେଉ ବା ଅନ୍ୟ ସାମାଜିକ କ୍ଷେତ୍ରରେ ହେଉ, କେଉଁଠୁ ଆପଣ ବେଶୀ ଉତ୍ସାହ ଉଦ୍ଦୀପନା ପାଆନ୍ତି ଏବଂ ସାପୋର୍ଟ ପାଆନ୍ତି?
1: ଉତ୍ସାହ ତ ମୋତେ ପ୍ରାୟ ମୋ ଲେଖା ଗୁଡ଼ିକର ପାଠକ ଏବଂ ଆକାଶବାଣୀର ଯେଉଁ ଶ୍ରୋତାବର୍ଗ ଅଛନ୍ତି ସେମାନେ ମୋତେ ପ୍ରଥମ ଉତ୍ସାହଦାତା ଏବଂ ମୋର ସାହିତ୍ୟ ଜୀବନର ଏକ ଶକ୍ତି ବୋଲି ମୁଁ ମନେ କରେ। ଏତଦ୍ ବ୍ୟତୀତ ପରିବାରରେ ମୋ ସ୍ତ୍ରୀଙ୍କୁ ମୁଁ ଅଧିକ ପ୍ରାଧାନ୍ୟ ଦେବି, କାରଣ ମୁଁ ପ୍ରାୟ ପାରିବାରିକ କାର୍ଯ୍ୟରେ କିଛି ଅବହେଳା କରି ମୁଁ ଲେଖାଲେଖିରେ ବସିଯାଏ।
0: ପୁରା ଚିରାଚରିତ କଥା, ଫର୍ ଏ ମେନ୍ ସକ୍ସେସ୍ ଦେୟାର୍ ଇଜ୍ ଏ ଓମେନ୍ ଆଣ୍ଡ ଫର୍ ଏ ଓମେନ୍ ସକ୍ସେସ୍ ଦେୟାର୍ ଇଜ୍ ଏ ମେନ୍। ଆପଣଙ୍କ କ୍ଷେତ୍ରରେ ବି ସେଇଆ, ତେଣୁ ଆପଣଙ୍କ ସ୍ତ୍ରୀ ବା ଆମର ମ୍ୟାଡ଼ାମ୍ ଆପଣଙ୍କୁ ବହୁତ ସାହାଯ୍ୟ କରୁଛନ୍ତି ବୋଲି।

0: କହୁଛନ୍ତି, ବହୁତ ଭଲ କଥା। ତେବେ ସ୍ତ୍ରୀଙ୍କ ସହିତ ଆପଣଙ୍କର କେବେ ମତାନ୍ତର ହେଇଛି ନା ନାହିଁ ବର୍ତ୍ତମାନ ସୁଦ୍ଧା?
1: ଏଟା ଗୋଟେ ମଜାର କଥା ଏବଂ ସାଧାରଣ କଥା। ଆକାଶବାଣୀରେ ପ୍ରସାରିତ ମୋ ଲିଖିତ ଦାମ୍ପତ୍ୟ କଳହ ରମ୍ୟ କଥାଟି ଅନେକ ଶୁଣିଥିବେ। ଦାମ୍ପତ୍ୟ କଳହ ସ୍ୱାମୀ ସ୍ତ୍ରୀ ଜୀବନର ଏକ ସ୍ୱାଦ, ସେତକ ନ ରହିଲେ ଅନୁରାଗ ଫିକା ଲାଗେ। ତେବେ ଆମର ବିବାଦ ଅନେକ ଥର ହୋଇଛି, କିନ୍ତୁ ସେଥିରେ ଫିଙ୍ଗା ଫିଙ୍ଗି ଭଙ୍ଗ ଭାଙ୍ଗି ନୁହେଁ, ବରଂ ଦୁଇ ଦିନ ମୌନ ବ୍ରତରେ ତାକୁ ଆମେ ସମାପନ କରୁ ଏବଂ ଅନୁଭବ କରୁ, ତାପରେ ଅନୁରାଗ ବେଶ ବଢ଼ିଯାଇଥାଏ।
0: କାହାରି ପ୍ରେମରେ ଆପଣ ପଡ଼ିଛନ୍ତି କି?
1: ଗୋଟେ ମଜା କଥା ପଚାରିଲେ ଯେ ମୋ ଅଭିଜ୍ଞତାରେ ମୁଁ ଜାଣେ, ଝିଅଟିଏ ପୁଅର ଏବଂ ପୁଅଟିଏ ଝିଅର ପ୍ରେମରେ ପଡ଼ିବା ମଣିଷର ଏକ ସ୍ୱାଭାବିକ ପ୍ରକୃତି। ହେଲେ ପ୍ରେମରେ ପଡ଼ିବା ପାଇଁ ଯେତେବେଳେ ବୟସର ବସନ୍ତ ଆସେ, ସେତେବେଳେ ମୋ ପାଖରେ ଧୁ ଧୁ ବୈଶାଖ। 10 ବର୍ଷ ବୟସରେ ବାପା ଆରପାରିକୁ ଚାଲିଗଲେ, 6 ଭାଇ ଭଉଣୀରେ ମୁଁ ବଡ଼, ଏଣୁ ପରିବାରର ପରିଚାଳନାରେ ଯେଉଁ ଚାପ, ତହିଁରେ ପ୍ରେମ କରିବାର ଅବସର ମୋ ପାଖରେ ନଥିଲା। ତେବେ ମିଛ କାହିଁକି କହିବି, ମୋତେ ବେଳେବେଳେ କୌଣସି ଝିଅଟିଏ ଭଲ ଲାଗେ, ମୁଁ ତାକୁ ନିରବରେ ଏକତରଫା ଭାବେ ମନେ ମନେ ପ୍ରେମ କରେ ଏବଂ ତା ଭାବନାରେ ମସଗୁଲ ରହେ। ଖୋଲାଖୋଲି କାହା ସହିତ ଭାବ ଦିଆନିଆ ହେଇପାରି ନାହିଁ। ଏହି ପ୍ରେମ ହିଁ ମୋତେ କିଛି ରୋମାଣ୍ଟିକ ଲେଖା ପ୍ରତି ଉତ୍ସାହ ଯୋଗାଇଥାଏ।

0: ବର୍ତ୍ତମାନ ଆପଣଙ୍କ ସମୟ କେମିତି କଟୁଛି?
1: ମୁଁ ଏବେ ବାରିପଦାର ବିଭିନ୍ନ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ସହିତ ଜଡ଼ିତ।
0: ଆଜ୍ଞା।
1: ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦିଏ, ଶହୀଦ ସ୍ମୃତି ଭବନରେ ପରିବେଷିତ ନାଟକ ସବୁ ଦେଖେ। ମୁଁ ପ୍ରତିଦିନ ପ୍ରାୟ କେତୋଟି ହ୍ୱାଟ୍ସଆପ୍ ଗ୍ରୁପ୍କୁ କବିତା ପୋଷ୍ଟ କରେ। ଭଲ ଲାଗେ ଏଇଥିପାଇଁ ଯେ ମୋ କବିତା ଗୁଡ଼ିକ ସଙ୍ଗେ ସଙ୍ଗେ ଭାଇରାଲ ହେଇଯାଏ, ଆଉ ଏହା ଛଡ଼ା ସମୟ ପାଇଲେ ମୁଁ ମନ ଲାଗେ ବହି ପଢେ।
0: ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବି ମଧ୍ୟ ଆପଣ ଜଣାଶୁଣା ଖୁବ।
1: ହଁ, ନିଶ୍ଚୟ, ବାରିପଦାର ଅନେକ ଲୋକ ମୋତେ ଜାଣନ୍ତି। ଓଡ଼ିଶାରେ ମଧ୍ୟ କିଛି ଲେଖକଙ୍କ ପାଖରେ ମୋର ପରିଚୟ ରହିଛି, ଆଉ ସେଥିପାଇଁ ମୁଁ ଅନେକ ଆତ୍ମସନ୍ତୋଷ ଲାଭ କରେ।

0: ଏବେ କଥା ହେବା ସାର୍ ଆପଣଙ୍କର ବ୍ୟକ୍ତିଗତ ରୁଚି ଅର୍ଥାତ୍ ଖାଇବା ପିନ୍ଧିବା ବୁଲିବା ଏ ରୁଚି ସମ୍ପର୍କରେ।
1: ମୁଁ ତ ପ୍ରାୟ କହିଥିଲି ବାଲେଶ୍ୱରରେ ମୋର ଜନ୍ମ, କିନ୍ତୁ ବାରିପଦା ସହରରେ ଦୀର୍ଘ 40 ବର୍ଷ କଟେଇବା ପରେ ଏବଂ ମୟୂରଭଞ୍ଜରେ ମୋର ଚାକିରି ଜୀବନ କଟେଇବା ପରେ ମୁଁ ମୋଟାମୋଟି ଜଣେ ମୟୂରଭଞ୍ଜିଆ ହୋଇଯାଇଛି।
0: ଆଜ୍ଞା
1: ତେଣୁ ମୁଁ ଯଦି କହିବି ମୋର ଖାଦ୍ୟ ରୁଚି କ'ଣ, ପ୍ରଥମେ ମୁଁ କହିବି ମୁଢ଼ି କୁକୁଡ଼ା ମାଂସ
0: ଆଜ୍ଞା
1: କିମ୍ବା ଖାସି ମାଂସ, ଏଥିପ୍ରତି ଲୋଭଟା ଅଧିକ।
0: ଆଜ୍ଞା
1: ଏହା ଛଡ଼ା ମୋର ଗୋଟେ ରୁଚି, ପ୍ରାୟ ମୁଁ ନିଜେ ଭଲ ରାନ୍ଧେ ବା ଖରାପ ରାନ୍ଧେ, ମୋତେ ମୋ ନିଜ ରନ୍ଧା ଭାରି ଭଲ ଲାଗେ। ତେଣୁ ମୁଁ ମୋ ସ୍ତ୍ରୀଙ୍କ ହାତରୁ ଛଡ଼େଇ ମୁଁ ପ୍ରାୟ ରୋଷେଇ କାର୍ଯ୍ୟ ମୁଁ ଅଧିକାଂଶ ମୁଁ ନିଜେ କରେ। ବିଶେଷ କରି ତରକାରୀଟା, ଘାଣ୍ଟ ତରକାରୀ ଆଉ ତାପରେ ବିଲାତି ଖଟା ମାଂସ ଖୁବ୍ ପରିପାଟୀ ଭାବରେ ରାନ୍ଧେ ଏବଂ ସେଥିରେ ଖୁସି ପାଏ। ଠିକ୍ ମୋତେ ଯେମିତି ଗୋଟେ କାହାଣୀ ଲେଖି ସାରିଲା ପରେ ମୋତେ ଯେମିତି
0: ସନ୍ତୁଷ୍ଟି ଗୋଟେ ଆସେ,
1: ସନ୍ତୁଷ୍ଟି ଆସେ,
0: ଆତ୍ମସନ୍ତୁଷ୍ଟି।
1: ମୁଁ ଠିକ୍ ସେମିତି ରୋଷେଇ ସାରିଲା ପରେ ଥରେ ପାଟିରେ ମାରିଲା ପରେ ମୋତେ ସେଇଭଳିଆ ରୋଷେଇ ସହିତ ପାଖରେ ତାଙ୍କର ଟିକେ ବିଭିନ୍ନ କମେଣ୍ଟ ଆଉ ବିଭିନ୍ନ ପ୍ରକାରର ମାନେ ପରାମର୍ଶ ମୋତେ ଆହୁରି ଉତ୍ସାହିତ କରେ ଏବଂ ଗୋଟେ
0: ଖୁସିର ମାହୋଲ ଗୋଟେ ସୃଷ୍ଟି ହଉଥିବ ନାଇଁ କି, ଦାମ୍ପତ୍ୟ ଖୁସି ଆଉ ଟିକେ ମଜାଦାର ହଉଥିବ ଆଉ
1: ଟିକେ
0: ଟିକେ
1: ଖଟା ମିଠା ସେଥିରେ ସମ୍ପର୍କଟା ବେଶ ରୋଷେଇ ବେଳେ ଲାଗିଥାଏ।
0: ପରିବାର ସମ୍ପର୍କରେ କହୁ କହୁ ଆପଣ ଟିକେ ପିଲାପିଲିଙ୍କ ସମ୍ପର୍କରେ କହିନାହାନ୍ତି।
1: ହଁ, ମୋର 2ଟି ଝିଅ, ପ୍ରାୟ ସମସ୍ତେ ଉଚ୍ଚ ଶିକ୍ଷିତ। ବଡ଼ ଝିଅ ସିଏ ବର୍ତ୍ତମାନ ଗୋଟେ କଲେଜରେ ଅଧ୍ୟାପିକା ଅଛନ୍ତି ଏବଂ ସାନ ଝିଅ ମଧ୍ୟ BSc ପରେ ମ୍ୟାନେଜମେଣ୍ଟ କୋର୍ସ କରିଛନ୍ତି, କିନ୍ତୁ ସିଏ ସ୍ୱାମୀଙ୍କ ସହିତ ପୁନେରେ ରହୁଛନ୍ତି, ତାଙ୍କ ସ୍ୱାମୀ ଜଣେ ଇଞ୍ଜିନିୟର।
0: ତାମାନେ ଦୁଇଟା ଯାକ ଝିଅ ଆପଣଙ୍କର ଦାମ୍ପତ୍ୟ ଜୀବନ ବେଶ ଖୁସିରେ ଚାଲିଛି। ଆପଣଙ୍କର କବିତାର କେ ଶୁଣେଇଥାନ୍ତେ ଆମର ଶ୍ରୋତା ବନ୍ଧୁମାନଙ୍କୁ?
1: ମୁଁ ମୋ କବିତାରୁ ଗୋଟିଏ ପଢ଼ି ଶୁଣାଉଛି।
0: ଆଜ୍ଞା
1: କବିତାର ଶୀର୍ଷକ ପାନ୍ଥଶାଳା। କେବେ ହେଲେ କେହି ପାନ୍ଥଶାଳାକୁ ଭାବିନି ନିଜର ବୋଲି, ଅଢ଼େଇ ଦିନର ଅତିଥିଟେ ହୋଇ ସଭିଏଁ ଯାଆନ୍ତି ଚାଲି। ଯିଏ ବି ଆସିଛି ଦେହରେ ତାର ଆଙ୍କିଛି ଅଙ୍ଗାର ରେଖା, କାନ୍ଥରେ ତାର ଭରି ରହିଅଛି ଛଳନାର କେତେ ଲେଖା। କ୍ଷଣିକ ପାଇଁକି ଭଲ ପାଇବାର ଅଭିନୟ ଯାହା ଖାଲି, କେବେ ହେଲେ କେହି ପାନ୍ଥଶାଳାକୁ ଭାବିନି ନିଜର ବୋଲି। ପାନ୍ଥଶାଳା ତ ଫେରାଇନି କେବେ କାହାକୁ ନିରାଶ କରି, ବାଟୋଇ ମନର ସବୁତକ ଆଶା ସରାଗେ ଦେଇଛି ଭରି, କାହାରିକୁ କେବେ ପର ଭାବି ସିଏ ଦେଇନି ଦୂରକୁ ଠେଲି, କେବେ ହେଲେ କେହି ପାନ୍ଥଶାଳାକୁ ଭାବିନି ନିଜର ବୋଲି। ପାନ୍ଥଶାଳା ମାନେ ସାଧାରଣତଃ ଆମେ ବୁଝୁ କୌଣସି ଅତିଥିଶାଳା, କିନ୍ତୁ ମୁଁ ପୃଥିବୀଟାକୁ ଗୋଟେ ପାନ୍ଥଶାଳା ଭାବରେ ମୁଁ ଏଠି ନେଇଛି।
0: ହଁ,
1: କାରଣ
0: ଜୀବନ
1: ଆମେ
0: ଯଦି ଗୋଟେ ନାଟକ ହୁଏ ଏବଂ ପୃଥିବୀ ଗୋଟେ ନାଟକଶାଳା ହୁଏ, ତାହେଲେ ନାଟକଶାଳାକୁ ପାନ୍ଥଶାଳାକୁ ପରିଣତ କରିବାର କୌଣସି ବାଧା ନାହିଁ ତ?
1: ଅନ୍ୟପକ୍ଷରେ ଆମେ ଏ ପୃଥିବୀରେ ସମୟରେ ଗୋଟେ ଗୋଟେ ବାଟୋଇ,

0: ଆମେ ଏଇ ପାନ୍ଥଶାଳାରେ ଆମେ ଅବସ୍ଥାନ କରିଛୁ, ପୁଣି ୟାକୁ ଛାଡ଼ି ଦେଇ ଚାଲିଯିବାକୁ ହେବ। କିଛି ଆମର ଅଙ୍ଗାର ରେଖାରେ କିଛି ସ୍ମୃତି ଛାଡ଼ିଦେଇ ଆମକୁ ପୁଣି ବିଦାୟ ନେବାକୁ ପଡ଼ିବ।
1: ଏଇ ଯେଉଁ ଆପଣଙ୍କର କଥା ଯେଉଁ କହିଲେ ଯେ ଆମେ ଏଇ ପୃଥିବୀରେ ମଧ୍ୟ ଜଣେ ଜଣେ ସେଇଭଳିଆ ନାଟ୍ୟକାର ଏବଂ ଗୀତିକାର, ଗୋଟେ ଗାଳ୍ପିକ, ଅନେକ କଥା ଆମେ କରିପାରୁ, କିନ୍ତୁ ଆମକୁ ସବୁବେଳେ ଖୋରାକ ଯୋଗାଇବା ପାଇଁ ଆମେ ଆଶା କରୁ ଯେ ସମସ୍ତେ ଟିକେ ପସନ୍ଦ କରନ୍ତୁ। ତେବେ ଯାହା ବି ହେଉ, ଆପଣଙ୍କ ସହିତ ଯେଉଁ ପିଲାବେଳର କଥା, ଆପଣଙ୍କର ଗାଁ କଥା, ଜନ୍ମସ୍ଥାନର କଥା, ଯେଉଁଠି ପାଠ ପଢ଼ିଲେ ତା କଥା, ଆପଣଙ୍କ ରୁଚି, ଆପଣଙ୍କ ପରିବାର, ଆପଣଙ୍କ ସ୍ତ୍ରୀ, ଆପଣଙ୍କ ଝିଅ, ତାଙ୍କର ଦାମ୍ପତ୍ୟ ଜୀବନ, ତା ସହିତ ଆପଣଙ୍କ ସୃଜନଶୀଳତାର କଥା ଏବଂ ଶିକ୍ଷକତାର କଥା, ଏସବୁ କଥା ଯେଉଁ ଆମର ଶ୍ରୋତା ବନ୍ଧୁମାନଙ୍କୁ ଆମର ଅତିଥି କାର୍ଯ୍ୟକ୍ରମ ମାଧ୍ୟମରେ ଶୁଣେଇଲେ ଏବଂ ଆମର କାର୍ଯ୍ୟକ୍ରମକୁ ବଳିଷ୍ଠ କଲେ, ସେଥିପାଇଁ ବାରିପଦା ଆକାଶବାଣୀ ତରଫରୁ ଏବଂ ଆମର ଶ୍ରୋତାମଣ୍ଡଳୀ ତରଫରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ସାର୍। ନମସ୍କାର।
0: ନମସ୍କାର।

ଶେଷ ହେଲା କାର୍ଯ୍ୟକ୍ରମ ଅତିଥି। ଅତିଥି କାର୍ଯ୍ୟକ୍ରମରେ ଶ୍ରୀ ଶଙ୍କର ଜେନାଙ୍କ ସହ ଶୁଣୁଥିଲେ ସାକ୍ଷାତକାର। ତାଙ୍କୁ ସାକ୍ଷାତ କରିଥିଲେ ପ୍ରଦ୍ୟୁମ୍ନ କୁମାର ମହାପାତ୍ର ଏବଂ କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ ନାଗଭୂଷଣ ମାଝୀ ଏବଂ ସହଯୋଗିତାରେ ଥିଲେ ଶର୍ମିଷ୍ଠା ମହାନ୍ତି। ଆକାଶବାଣୀ ବାରିପଦା ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ରାତି 10:30। ପ୍ରଚାର କରୁଛୁ ଏକକ ଚଳଚ୍ଚିତ୍ର କ୍ରମରେ ହିନ୍ଦୀ କଥାଚିତ୍ରର ଗୀତଗୁଡ଼ିକ ନେଇଛୁ ହୱାସ ଚଳଚ୍ଚିତ୍ରରୁ।